ଆକାଶବାଣୀ ବ୍ରହ୍ମପୁର, ଆଜି ହେଉଛି ଗୁରୁବାର 1948 ଶତାବ୍ଦ, ସମ୍ବତ 2083, କୃଷ୍ଣପକ୍ଷ ସପ୍ତମୀ, ଇଂରାଜୀରେ 2026 ମସିହା ସେପ୍ଟେମ୍ବର ମାସ 3 ତାରିଖ। ସମୟ ବର୍ତ୍ତମାନ ପ୍ରତ୍ୟୁଷ 5:57:23। ଆମର ସମସ୍ତ ଶ୍ରୋତା ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା, ସଦିଚ୍ଛା ଏବଂ କୃତଜ୍ଞତା ଜ୍ଞାପନ କରି ଏଇଠି ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନକୁ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ ତଥା ନ୍ୟୁଜ୍ ଅନ୍ AIR ଏହି ଆପ୍ ଯୋଗେ।

ଭକ୍ତିଗୀତ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିର ପରବର୍ତ୍ତୀ ଗୀତଟି ନେଇଛୁ ସନ୍ଥକବି ଭୀମଭୋଇଙ୍କ ରଚନାରୁ, ଶିଳ୍ପୀ ଗୋବିନ୍ଦ ଚନ୍ଦ୍ର ସେନାପତି।

ଭକ୍ତିଗୀତ କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳିର ପରବର୍ତ୍ତୀ ଶିଳ୍ପୀ ହେଲେ ଶୈଳଭୌମ ମହାପାତ୍ର। ସେ ଗାଉଛନ୍ତି ଡକ୍ଟର ତିରୁପତି ସାହୁଙ୍କ ରଚନାରୁ।

ସଙ୍ଗୀତାଞ୍ଜଳି କାର୍ଯ୍ୟକ୍ରମର ଶେଷ ଶିଳ୍ପୀ ହେଲେ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ। ସେ ଗାଉଛନ୍ତି କବି କାଳହଂସ ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ରଚନାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଭିକାରୀ ବଳ।

ଶୁଣୁଥିଲେ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆଜିକାର ଶିଳ୍ପୀମାନେ ଥିଲେ ଭଜନ ସମ୍ରାଟ ଭିକାରୀ ବଳ, ଗୋବିନ୍ଦ ଚନ୍ଦ୍ର ସେନାପତି, ଶୈଳଭମା ମହାପାତ୍ର, ଶ୍ୟାମାମଣି ଦେବୀ, ପ୍ରଫୁଲ୍ଲ କର ଏବଂ ଅନ୍ନପୂର୍ଣ୍ଣା ଆଚାର୍ଯ୍ୟ। ଗୀତଗୁଡ଼ିକୁ ରଚନା କରିଥିଲେ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ସନ୍ଥ କବି ଭୀମ ଭୋଇ, ଡକ୍ଟର ତିରୁପତି ସାହୁ, ସଚ୍ଚିଦାନନ୍ଦ ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିକାଳ ହଂସ, ଗୋପାଳକୃଷ୍ଣ ପଟ୍ଟନାୟକ। ଏଥିସହ ଶେଷ କରୁଛୁ ଭକ୍ତି ଗୀତର କାର୍ଯ୍ୟକ୍ରମ ସଙ୍ଗୀତାଞ୍ଜଳି। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଅନ୍ନଚିନ୍ତା, ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

ବହୁ ପ୍ରାଚୀନ କାଳର କଥା, ଗୌତମ ନାମରେ ଜଣେ ଋଷି ବନ ମଧ୍ୟରେ ଆଶ୍ରମ ସ୍ଥାପନ କରି ତପସ୍ୟା କରୁଥିଲେ। ତାହାଙ୍କ ପତ୍ନୀଙ୍କ ନାମ ଥିଲା ଅହଲ୍ୟା। ଗୌତମ ଅତ୍ୟନ୍ତ ଦୟାଶୀଳ ଓ ନିଷ୍ଠାପର ଥିଲେ। ଲୋକ କଲ୍ୟାଣକୁ ସେ ଜୀବନର ପରମ ବ୍ରତ ରୂପେ ଗ୍ରହଣ କରିଥିଲେ। ସେ ତପସ୍ୟା ବଳରେ ବରୁଣଙ୍କୁ ସନ୍ତୁଷ୍ଟ କରାଇ ନିଜ ଆଶ୍ରମ ନିକଟରେ ଏକ ବିଶାଳ ସରୋବର ସୃଷ୍ଟି କରାଇଥିଲେ। ବିଭିନ୍ନ ଜଳଜନ୍ତୁ ସେହି ସରୋବରରେ ବାସ କରିବା ସଙ୍ଗେ ସଙ୍ଗେ ନିକଟବର୍ତ୍ତୀ ଅଞ୍ଚଳର ଜନସାଧାରଣ ତାହା ଦ୍ୱାରା ଉପକୃତ ହେଉଥିଲେ। ଥରେ ବହୁକାଳ ଧରି ରାଜ୍ୟରେ ବର୍ଷା ହେଲା ନାହିଁ। ନଦୀ, କୂଅ ଓ ପୁଷ୍କରିଣୀ ପ୍ରଭୃତି ଶୁଖିଗଲା। ଜଳର ଅଭାବରେ ମନୁଷ୍ୟ ଓ ଅନ୍ୟାନ୍ୟ ପ୍ରାଣୀମାନେ ବହୁତ କଷ୍ଟ ପାଇଲେ। ମାତ୍ର ଗୌତମଙ୍କ ଆଶ୍ରମ ନିକଟରେ ଥିବା ସରୋବରଟିରେ ଜଳ ପରିପୂର୍ଣ୍ଣ ହୋଇ ରହିଥିଲା।

ଦୂରଦୂରାନ୍ତର ଲୋକମାନେ ଏହି ଖବର ପାଇ ଆଶ୍ରମ ନିକଟରେ ପହଞ୍ଚିଲେ। ସେମାନେ ଋଷିଙ୍କୁ କହିଲେ, ହେ ମହର୍ଷି, ଆମ୍ଭେମାନେ ଜଳ ଅଭାବରେ ବହୁତ କଷ୍ଟ ପାଉଛୁ, ଆପଣ କୃପା କରି ଆମକୁ ଏହି ସରୋବରରୁ କିଛି ଜଳ ଦିଅନ୍ତୁ। ଗୌତମ ହସି ହସି ସେମାନଙ୍କୁ କହିଲେ, ଏହି ଆଶ୍ରମ ଓ ସରୋବର ଆପଣମାନଙ୍କର, ଆପଣମାନେ ଏହାର ଜଳକୁ ବ୍ୟବହାର କଲେ ମୁଁ ବିଶେଷ ଆନନ୍ଦିତ ହେବି। ଏହାପରେ ବିଭିନ୍ନ ଅଞ୍ଚଳରୁ ଦଳ ଦଳ ଲୋକ ଆସି ଆଶ୍ରମ ନିକଟରେ ବସବାସ କଲେ। ସେମାନେ ସରୋବରର ଜଳ ବ୍ୟବହାର କରିବା ସଙ୍ଗେ ସଙ୍ଗେ ମହର୍ଷି ଗୌତମଙ୍କର ଭୁରି ଭୁରି ପ୍ରଶଂସା ଗାନ କଲେ। ଗୌତମଙ୍କର ଏହି ସୁନାମ ଓ ଉଚ୍ଚ ପ୍ରଶଂସା କେତେଜଣ ଦୁଷ୍ଟବୁଦ୍ଧି ଲୋକଙ୍କ ପାଇଁ ଅସହ୍ୟ ବୋଧ ହେଲା। ସେମାନେ ତାଙ୍କର ଦୁର୍ନାମ କରିବା ନିମିତ୍ତ ଉଦ୍ୟମ କଲେ। ସେମାନଙ୍କର ଚକ୍ରାନ୍ତ ଫଳରେ ଦିନେ ଗୋଟିଏ ଗାଈ ଆଶ୍ରମର ଉଦ୍ୟାନ ମଧ୍ୟକୁ ପ୍ରବେଶ କଲା ଏବଂ ଗଛଗୁଡ଼ିକୁ ନଷ୍ଟ କରିବାକୁ ଲାଗିଲା। ଗୌତମ ତାହା ଦେଖି ଗାଈଟିକୁ ବାହାରକୁ ତଳିଦେବାକୁ ଚେଷ୍ଟା କଲେ। ମାତ୍ର ସେହି ଈର୍ଷାଳୁ ବ୍ୟକ୍ତିମାନଙ୍କ ଚକ୍ରାନ୍ତ ଫଳରେ ଗାଈଟି ସେଠାରେ ମୃତ୍ୟୁବରଣ କଲା। ସେହି ଲୋକମାନେ ତତ୍କ୍ଷଣାତ୍ ସେଠାରେ ଉପସ୍ଥିତ ହୋଇ ମୁନି ଗୌତମଙ୍କୁ ଗୋହତ୍ୟାକାରୀ ବୋଲି ଦୁର୍ନାମ ଦେଲେ। ଏହାପରେ ମହର୍ଷି ଗୌତମ ନିଜର ପତ୍ନୀ ଅହଲ୍ୟାଙ୍କ ସହିତ ସେହି ଆଶ୍ରମ ତ୍ୟାଗ କରି ଅନ୍ୟ ଏକ ସ୍ଥାନକୁ ଚାଲିଗଲେ। ସେ ଗୋହତ୍ୟା ପାପରୁ ମୁକ୍ତି ପାଇବା ନିମିତ୍ତ ସେଠାରେ ତପସ୍ୟା ଆରମ୍ଭ କଲେ। ସେତେବେଳେ ଅନ୍ୟ କେତେଜଣ ବିଦ୍ୱାନ ସାଧୁ ତାହାଙ୍କ ନିକଟରେ ଉପସ୍ଥିତ ହୋଇ ଗୌତମଙ୍କୁ କହିଲେ, ହେ ମହର୍ଷି, ଆପଣ ଗୋହତ୍ୟା ପାପରୁ ମୁକ୍ତି ପାଇବା ନିମିତ୍ତ ପ୍ରତିଦିନ ଗଙ୍ଗା ସ୍ନାନ କରନ୍ତୁ। ମାତ୍ର ଗଙ୍ଗା ନଦୀ ସେଠାରୁ ବହୁତ ଦୂରରେ ଥିଲା। ଗୌତମ ତାହାଙ୍କର ନୂତନ ଆଶ୍ରମ ନିକଟରେ ଗଙ୍ଗାଙ୍କୁ ପ୍ରବାହିତ କରାଇବା ନିମିତ୍ତ ଭଗବାନ ଶିବଙ୍କୁ ଆରାଧନା କଲେ। ଭଗବାନ ଶିବ ତାହାଙ୍କ ଉପରେ ସନ୍ତୁଷ୍ଟ ହୋଇ ତାଙ୍କ ସମକ୍ଷରେ ଆବିର୍ଭୂତ ହେଲେ ଏବଂ କହିଲେ, ବତ୍ସ ଗୌତମ, ତମେ ପ୍ରକୃତିରେ ଗୋହତ୍ୟା କରିନାହଁ। କେତେଜଣ ଈର୍ଷାଳୁ ଓ ଦୁଷ୍ଟ ପ୍ରକୃତିର ଲୋକ ତୁମର ଦୁର୍ନାମ କରିବା ନିମିତ୍ତ ଏହିପରି ଚକ୍ରାନ୍ତ କରିଥିଲେ, ଏଣୁ ତୁମ୍ଭେ ଦୋଷଗ୍ରସ୍ତ ନୁହଁ। ଯେଉଁମାନେ ତୁମ ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ର କରିଛନ୍ତି ସେମାନଙ୍କର ମଧ୍ୟ ଅମଙ୍ଗଳ ହେବ। ଏହା ଶୁଣି ଗୌତମ କହିଲେ, ପ୍ରଭୁ, ଯେଉଁମାନେ ମୋ ବିରୁଦ୍ଧରେ ଏପରି ଷଡ଼ଯନ୍ତ୍ର କରିଛନ୍ତି ମୁଁ ସେମାନଙ୍କୁ ମୋର ପରମ ହିତୈଷୀ ବୋଲି ମନେ କରୁଛି, କାରଣ ସେମାନେ ଏପରି କରିନଥିଲେ ଆଜି ଆପଣଙ୍କର ଦିବ୍ୟ ଦର୍ଶନ ଲାଭର ସୌଭାଗ୍ୟ ମୋତେ ମିଳିନଥାନ୍ତା। କୃପା କରି ଆପଣ ଏଠାରେ ଗଙ୍ଗାଙ୍କୁ ପ୍ରବାହିତ କରାନ୍ତୁ। ଗୌତମଙ୍କର ଉଦାରତା ଓ ଭକ୍ତିରେ ଭଗବାନ ଶଙ୍କର ସନ୍ତୁଷ୍ଟ ହେଲେ ଏବଂ ତାହାଙ୍କ କୃପା ଫଳରେ ଗଙ୍ଗାଦେବୀ ସେଠାରେ ନଦୀ ରୂପରେ ପ୍ରବାହିତ ହେଲେ। ଗଙ୍ଗାର ଏହି ଜଳଧାରାକୁ ଗୋଦାବରୀ ନଦୀ ବୋଲି କୁହାଯାଏ। ଗୋଦାବରୀ ନଦୀକୁ ଦକ୍ଷିଣ ଭାରତର ଗଙ୍ଗା ବୋଲି ମଧ୍ୟ କୁହାଯାଇଥାଏ। ଗୌତମ ଋଷିଙ୍କ ତପସ୍ୟା ଫଳରେ ଏହି ନଦୀ ପ୍ରବାହିତ ହୋଇଥିବାରୁ ଏହାର ଅନ୍ୟ ନାମ ହେଉଛି ଗୌତମୀ। ଏହି ନଦୀ ମହର୍ଷି ଗୌତମଙ୍କର ଲୋକକଲ୍ୟାଣକାରୀ ଚିନ୍ତାଧାରା, ଦୟାଶୀଳତା ଓ ଉଦାରତାର ସ୍ମୃତି ବହନ କରିବା ସଙ୍ଗେ ସଙ୍ଗେ ଆମକୁ ସୂଚାଇ ଦେଉଛି ଯେ ଲୋକକଲ୍ୟାଣ ହିଁ ସର୍ବଶ୍ରେଷ୍ଠ ଈଶ୍ୱର ଆରାଧନା।

ଅନୁଚିନ୍ତା ଉପସ୍ଥାପନା କରିଥିଲେ ପ୍ରଫୁଲ୍ଲ କୁମାର ଦାସ। ଆକାଶବାଣୀ କଟକ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 146ତମ ଭାଗ।

ରମ୍ୟକ ବରଷ ଚରିତ ଶୁଣ ରାଜନ ପରୀକ୍ଷିତ ପ୍ରଭୁର ମତ୍ସ୍ୟ ଅବତାର ଦେବ ମାନବେ ଅଗୋଚର ଅତି ସୁନ୍ଦର ରୂପ ରାଶି ମନୁର ବଂଶ ତହି ବସି ସେ ରୂପ ଆରାଧନା ପାଇଁ ଏମନ୍ତ ସ୍ତୁତି ଯେ କରଇ ନମସ୍ତେ ପରମ ଈଶ୍ୱର ଯାହାର ଯଶ ଅଗୋଚର ବିସ୍ତାର ମତ୍ସ୍ୟ ତୋ ଶରୀର ତୁ ପ୍ରଭୁ।

0: ଧରଣୀର ବାଣୀ ଶୁଣି ସଂସାରୁ ତୋର ପ୍ରାଣୀ ସୁଜନ ଜନଙ୍କ ପୟରେ ମୋ ମନ ରହୁ ନିରନ୍ତରେ କହି ବିପ୍ର ଜଗନ୍ନାଥ ଶ୍ରୀକୃଷ୍ଣ ଚରିତ ଅମୃତ ଇତି ଶ୍ରୀମଦ୍ ଭାଗବତ ମହାପୁରାଣେ ପାରମହଂସ୍ୟାଂ ସଂହିତାୟାଂ ପଞ୍ଚମ ସ୍କନ୍ଧେ ଭୁବନ କୋଶ ବର୍ଣ୍ଣନମ ନାମ ଅଷ୍ଟାଦଶ ଅଧ୍ୟାୟ।
1: ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 146ତମ ଭାଗ। ବେତାର ସମ୍ପାଦନା କରିଥିଲେ ଡକ୍ଟର ଦାଶରଥି ଦାସ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଫୁଲ୍ଲ କର। ବର୍ଣ୍ଣନାରେ ଥିଲେ ବସନ୍ତ ମହାନ୍ତି। ପ୍ରଯୋଜନା କରିଥିଲେ ସୁହାସ ମହାନ୍ତି। କଣ୍ଠଦାନ କରିଥିଲେ ମହାପ୍ରସାଦ କର, ଦୁଃଖିଶ୍ୟାମ ତ୍ରିପାଠୀ, ମହାପାତ୍ର ମିନତୀ ଭଞ୍ଜ ଏବଂ ଶୈଳଭାମା ମହାପାତ୍ର। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
2: ପ୍ରିୟ ଚାଷୀ ଭାଇ ଓ ଭଉଣୀମାନେ, ଧାନ ମୁଖ୍ୟ ଜମିରେ କାଦୁଅ କରିବା ପାଇଁ ଓ ତଳି ରୋପଣ ପାଇଁ ହିଡ଼ ତିଆରି କରି ବର୍ଷା ପାଣି ବାନ୍ଧି ରଖନ୍ତୁ। ଧାନ ତଳିଘେରାରେ ଠିଆ ପାଣି କିପରି ନ ରହିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ପନିପରିବା ତଳିଘେରାକୁ ଅଧିକ ବର୍ଷା ଦାଉରୁ ରକ୍ଷା କରିବା ପାଇଁ ଜଳ ନିଷ୍କାସନର ବ୍ୟବସ୍ଥା ସହିତ ତଳିଘେରା ଉପରେ ଛାମୁଡ଼ିଆ କରନ୍ତୁ। ରୁଆଧାନରେ ମୂଳସାର ହିସାବରେ ଶେଷ କାଦୁଅ କରିବା ସମୟରେ ଏକର ପ୍ରତି 35 କିଲୋଗ୍ରାମ ଡିଏପି, 30 କିଲୋଗ୍ରାମ ପଟାସ ଏବଂ 8 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। ବାଲିଆ ଜମି ହୋଇଥିଲେ ଏକର ପ୍ରତି 35 କିଲୋଗ୍ରାମ ଡିଏପି, 15 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ଏବଂ 8 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 20-25 ଦିନର ତଳିକୁ ଧାଡ଼ିକୁ ଧାଡ଼ି 20 ସେଣ୍ଟିମିଟର ଏବଂ ଗଛକୁ ଗଛ 15 ସେଣ୍ଟିମିଟର ବ୍ୟବଧାନ ରଖି ବୁଦା ପ୍ରତି 2-3 ତଳି ଲଗାନ୍ତୁ। ଶୁଖିଲା ପାଗ ଦେଖି ଧାନ ରହିବାର 3 ଦିନ ମଧ୍ୟରେ ପ୍ରେଟିଲାକ୍ରୋର ଘାସମରା ଔଷଧ ଏକର ପ୍ରତି 800 ମିଲିଲିଟର କିମ୍ବା ଅକ୍ସା ଡାୟାର୍ଜିଲ୍ ନାମକ ଘାସମରା ଔଷଧ ଏକର ପ୍ରତି 30 ଗ୍ରାମ କିମ୍ବା ପାଇରାଜୋ ସଲ୍ଫ୍ୟୁରାନ୍ ଇଥାଇଲ୍ ଘାସମରା ଔଷଧ ଏକର ପ୍ରତି 80 ଗ୍ରାମ ପ୍ରୟୋଗ କରନ୍ତୁ। ମନେ ରଖନ୍ତୁ, ଘାସମରା ଔଷଧକୁ ଏକର ପ୍ରତି 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ କିମ୍ବା 20 କିଲୋଗ୍ରାମ ବାଲିରେ ମିଶାଇ ସମାନ ଭାବରେ ଜମିରେ ପ୍ରୟୋଗ କରନ୍ତୁ। ସର୍ବଦା ଘାସମରା ଔଷଧକୁ ସଫା ପାଣିରେ ମିଶାଇ ଫ୍ଲାଟ୍ ଫ୍ୟାନ୍ କିମ୍ବା ଫ୍ଲଡ୍ ଜେଟ୍ ନୋଜେଲ୍ ଥିବା ସ୍ପ୍ରେୟରରେ ସିଞ୍ଚନ କରନ୍ତୁ। ଶୁଖିଲା ପାଗ ଦେଖି ମକା ବୁଣିବାର 20-25 ଦିନ ହୋଇଯାଇଥିଲେ ଘାସ ବାଛି ଜମିକୁ କୋଡ଼ାଖୋସା କରି ହୁଡ଼ା ଟେକି ଦିଅନ୍ତୁ। ଏହି ସମୟରେ ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ସାର ପ୍ରୟୋଗ କରନ୍ତୁ। 40-45 ଦିନ ବେଳକୁ ଚଅଁର ଆସିବା ପୂର୍ବରୁ ଆଉଥରେ ଘାସ ବାଛି କୋଡ଼ାଖୋସା କରି

0: ଏକର ପ୍ରତି 55 କିଲୋଗ୍ରାମ ୟୁରିଆ ଓ 20 କିଲୋଗ୍ରାମ ମ୍ୟୁରେଟ୍ ଅଫ୍ ପଟାସ ସାର ପ୍ରୟୋଗ କରନ୍ତୁ। ମୁଗ ଓ ବିରି ଫସଲରେ ମଞ୍ଜି ବୁଣିବା ସମୟରେ ପ୍ରାକ୍ ତୃଣକମାନୀ ପ୍ରୟୋଗ କରିନଥିଲେ ମଞ୍ଜି ବୁଣିବାର 15 ଦିନ ମଧ୍ୟରେ ବର୍ଷା ଛାଡ଼ିଗଲା ପରେ ଏକର ପ୍ରତି 300 ମିଲିଲିଟର ଇମାଜେଥାପିନ୍ ନାମକ ଘାସମରା ଔଷଧ କିମ୍ବା 400 ମିଲିଲିଟର କୁଇଜାଲଫ୍ ଅଫ୍ ଇଥାଇଲ୍ ନାମକ ଘାସମରା ଔଷଧ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ଶୁଖିଲା ପାଗ ଦେଖି ଆଖୁ ଫସଲରେ ନାଲିସଢ଼ା ରୋଗର ପରିଚାଳନା ପାଇଁ ଏକର ପ୍ରତି କାର୍ବେଣ୍ଡାଜିମ୍ 12% ସହିତ ମାଙ୍କୋଜେବ୍ 63% WP 400 ଗ୍ରାମ କିମ୍ବା ମେଟାଲାକ୍ସିଲ୍ 8% ସହିତ ମାଙ୍କୋଜେବ୍ 64% 400 ଗ୍ରାମ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ବର୍ତ୍ତମାନ ସମୟରେ ଭେଣ୍ଡି ଫସଲରେ ଶୋଷକ ଜାତୀୟ କୀଟ ଯଥା ଯୌ ପୋକ, ପତ୍ରଡିଆଁ ପୋକ, ପତ୍ର ଉଙ୍କୁଣି ପୋକ ଏବଂ ଧଳାମାଛି ଲାଗିବାର ସମ୍ଭାବନା ରହିଛି। ଏହି ପୋକଗୁଡ଼ିକର ପରିଚାଳନା ପାଇଁ ବର୍ଷା ଛାଡ଼ିଗଲା ପରେ ପ୍ରାଥମିକ ଅବସ୍ଥାରେ ଏକର ପ୍ରତି 600 ମିଲିଲିଟର ନିମ୍ବଜାତୀୟ କୀଟନାଶକ 1500 PPMକୁ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। ରାସାୟନିକ ଉପାୟରେ ଏହି କୀଟଗୁଡ଼ିକର ପରିଚାଳନା ପାଇଁ ଏକର ପ୍ରତି 40 ଗ୍ରାମ ଥାୟୋମେଥୋକ୍ସାମ ନାମକ କୀଟନାଶକ, 50 ଗ୍ରାମ ଏସିଡାମିପ୍ରିଡ୍ ନାମକ କୀଟନାଶକ 200 ଲିଟର ପାଣିରେ ମିଶାଇ ସିଞ୍ଚନ କରନ୍ତୁ। କଖାରୁ ଜାତୀୟ ପନିପରିବା ଫସଲରେ ନିମ୍ନମୁଖୀ ପତ୍ରପୋଡ଼ା ରୋଗ ଲାଗିବାର ସମ୍ଭାବନା ରହିଛି। ଶୁଖିଲା ପାଗ ଦେଖି ଏହି ରୋଗର ପରିଚାଳନା ପାଇଁ ପ୍ରତି ଲିଟର ପାଣିରେ 3 ଗ୍ରାମ କପର ହାଇଡ୍ରୋକ୍ସାଇଡ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 3 ଗ୍ରାମ ଫୋଷ୍ଟାଇଲ୍ ଏଏଲ୍ ନାମକ ଫିମ୍ପିନାଶକ କିମ୍ବା ପ୍ରତି ଲିଟର ପାଣିରେ 2 ଗ୍ରାମ କାର୍ବେଣ୍ଡାଜିମ୍ ଏବଂ ମାଙ୍କୋଜେବ୍ର ମିଳିତ ଫିମ୍ପିନାଶକ ମିଶାଇ ସିଞ୍ଚନ କରନ୍ତୁ।
1: ଏଥର ଶୁଣନ୍ତୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ପାଣିପାଗର ସୂଚନା। ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ମିଳିଥିବା ପାଣିପାଗ ସୂଚନାରୁ ଜଣାଯାଏ ଆସନ୍ତା 24 ଘଣ୍ଟା ମଧ୍ୟରେ ରାଜ୍ୟର ଅଧିକାଂଶ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା କିମ୍ବା ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ବିଶେଷକରି ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଏବଂ ମୟୂରଭଞ୍ଜ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହିତ ବର୍ଷା ସାଙ୍ଗକୁ ଘଣ୍ଟା ପ୍ରତି 30-40 କିଲୋମିଟର ବେଗରେ ପବନ ମଧ୍ୟ ବହିବାର ସମ୍ଭାବନା ରହିଛି। ଶୁଣିଲେ ପାଣିପାଗ ଆକାଶବାଣୀ କଟକ। ସମୟ ବର୍ତ୍ତମାନ 6:55 ହେବାକୁ ଯାଉଛି। ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।
2: अथ वार्ताः। प्रधानमन्त्री नरेन्द्र मोदी नागरीकरणेन उत्पद्यमानानि आह्वानानि प्रति नगरीय स्थानीय निकायेभ्यः संवेदनशीलतां वर्धयितुम् आह्वानं कृतवान्। एतेषु आह्वानेषु वर्धमाना जनसंख्या अथ भविष्यस्य जलावश्यकताः च प्रमुखाः सन्ति। असौ नगरीय स्थानीय निकायेभ्यः एतादृशानां चिन्तनशिबिराणाम् आयोजनस्य परामर्शम् अपि प्रदत्तवान्। श्रीमोदी ह्यः जलशक्ति मन्त्रालयेन आयोजितस्य द्विदिवसीयस्य राष्ट्रिय विभागीय जलशिखर सम्मेलनस्य समापन सत्रस्य अध्यक्षतां कृतवान्। असौ जलसंरक्षण प्रौद्योगिकीनाम् अधिकाधिक प्रयोगाय आह्वानं कृतवान्। भारतीय निर्मातृभ्यः हितधारकेभ्यश्च कार्यकुशल समाधानानां विकासाय तेषां व्यापकस्तरे प्रयोगाय च समर्थनं प्रदातुं समर्पित प्रदर्शनानां कार्यशालानां च आयोजनस्य परामर्शमपि दत्तवान्। एतेषु वैश्विकस्तरे प्रचलितानां श्रेष्ठ कार्यपद्धतीनां परिचयः अपि भवेत् इत्यसौ उक्तवान्। प्रधानमन्त्री द्विदिवसीयस्य गहन विचार विमर्शस्य प्रशंसां कृत्वा अवदत् यत् शिखर सम्मेलने उद्भूताः क्रियान्वयन योग्याः समयबद्धाः च कार्यबिन्दवः निरन्तर समीक्षया तथा अनुभवाधारित अधिगम प्रक्रियया च अग्रे नेतव्याः। प्रधानमन्त्री नरेन्द्र मोदी तथा बेल्जियम देशस्य प्रधानमन्त्री बाडी वेवर अद्य नवदिल्ल्यां द्वैपाक्षिक वार्तां करिष्यतः। उभौ नेतारौ द्विपक्षीय सम्बन्धानां समग्र परिदृश्यस्य परस्पर हित सम्बद्धानां क्षेत्रीय वैश्विक प्रकरणानां च विषये चर्चां करिष्यतः। बेल्जियम देशस्य प्रधानमन्त्री बाडी वेवर त्रिदिवसीय भारत यात्रायै ह्यः रात्रौ राष्ट्रिय राजधानीं प्राप्तवान्। तेन सह बेल्जियम देशस्य रक्षामन्त्री थियो फ्रैंक

ରାତି 8ରେ ଶୁଣିବେ ମହିଳା ଏସିଆ କପ୍ କ୍ରିକେଟ ପ୍ରତିଯୋଗିତାର ପ୍ରତ୍ୟକ୍ଷତର ସେ ଧାରା ବିବରଣୀ। ଏ ଥିଲା ଚଳିତ ଅଧିବେଶନରେ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଥିବା କେତେଗୋଟି କାର୍ଯ୍ୟକ୍ରମର ସୂଚନା। ଆକାଶବାଣୀ ବ୍ରହ୍ମପୁର ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ଏହି ବିଜ୍ଞାପନ ବିରତି ପରେ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ସୁଭାଷ ଚନ୍ଦ୍ର ଶତପଥୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପାଇଁ ପ୍ରଯୁକ୍ତି ବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏହାର ଉପଯୁକ୍ତ ସମାଧାନ ପାଇଁ ଭାରତୀୟ ନିର୍ମାତା ଓ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ପ୍ରଧାନମନ୍ତ୍ରୀ ପ୍ରସ୍ତାବ ଦେଇଛନ୍ତି। କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟରେ ଜଳ ଭିତ୍ତିଭୂମିର ବିକାଶ ଓ ଜଳସେଚନ ସଫଳତା ଉପସ୍ଥାପନ କରିଛନ୍ତି। ଗତ 2 ବର୍ଷରେ ରାଜ୍ୟରେ 54,000 କୋଟି ଟଙ୍କାର ଜଳ ଭିତ୍ତିଭୂମି ମଞ୍ଜୁର ହେବା ସହ 320,000 ହେକ୍ଟର ଚାଷ ଜମିରେ ଜଳସେଚନ ସୁବିଧା ଯୋଗାଇ ଦିଆଯାଇଥିବା ଶ୍ରୀ ମାଝୀ କହିଛନ୍ତି। ରାଜ୍ୟର ସମସ୍ତ ସାର ବିକ୍ରୟ କେନ୍ଦ୍ରରେ ପର୍ଯ୍ୟାପ୍ତ ପରିମାଣର ସାର ମହଜୁଦ ଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ସାର ଯୋଗାଣ କ୍ଷେତ୍ରରେ ବିଭିନ୍ନ ଅନୈତିକ କାର୍ଯ୍ୟକଳାପକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ଜିଲ୍ଲା ଓ ବ୍ଲକ ସ୍ତରରେ ନିରୀକ୍ଷଣ ଦଳ ଓ ଫ୍ଲାଇଂ ସ୍କ୍ୱାଡ୍ ଗଠନ କରାଯାଇଛି। ଏହି ଦଳଗୁଡ଼ିକ ବିଭିନ୍ନ ପାଇକାରୀ ଓ ଖୁଚୁରା ସାର ଦୋକାନରେ ନିୟମିତ ଚଢ଼ଉ କରୁଛନ୍ତି। କୌଣସି ଅନିୟମିତତା ଚିହ୍ନଟ ହେଲେ ଅତ୍ୟାବଶ୍ୟକ ସାମଗ୍ରୀ ଅଧିନିୟମ ଅନୁଯାୟୀ ତୁରନ୍ତ ପଦକ୍ଷେପ ନିଆଯାଉଛି। ଚଳିତ ଆର୍ଥିକ ବର୍ଷରେ ଏପର୍ଯ୍ୟନ୍ତ 2,774 ଜଣଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ 321 ଜଣ ଡିଲରଙ୍କ ସାର ବିକ୍ରିକୁ ସାମୟିକ ଭାବେ ବନ୍ଦ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସହରକୁ ଆଦର୍ଶ ସଡ଼କ ସୁରକ୍ଷା ସହର ଭାବେ ଗଢ଼ି ତୋଳାଯିବ। ଏ ନେଇ ରାଜ୍ୟ ପୁଲିସ୍ ମୁଖ୍ୟାଳୟ ପକ୍ଷରୁ କଟକସ୍ଥିତ କ୍ରାଇମ୍ବ୍ରାଞ୍ଚ ସମ୍ମିଳନୀ କକ୍ଷରେ ଆୟୋଜିତ ସଡ଼କ ସୁରକ୍ଷା ସଚେତନତା ବୈଠକରେ ଆଲୋଚନା ହୋଇଛି। ବୈଠକରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି, ଡିଜିଟାଲ ମାଧ୍ୟମରେ ପ୍ରଚାର, ଦୁର୍ଘଟଣା ପ୍ରବଣ

0: ସ୍ଥାନ ଚିହ୍ନଟ କରାଯାଇ ରାସ୍ତାର ଉନ୍ନତ ଡିଜାଇନ୍, ହେଲମେଟ୍ ଓ ସିଟ୍ ବେଲ୍ଟ ନିୟମର କଡ଼ାକଡ଼ି ଅନୁପାଳନ ସହ ଅନ୍ୟ ସମ୍ପର୍କରେ ଆଲୋଚନା ହୋଇଛି। ସହରୀ ଗମନାଗମନରେ ଲିଙ୍ଗଗତ ମୁଖ୍ୟ ଧାରା କେବଳ ନୀତି ଓ ଦସ୍ତାବିଜରେ ସୀମିତ ରହିବା ଆବଶ୍ୟକ ନୁହେଁ ବୋଲି ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରରେ ଶକ୍ତି ସମ୍ମିଳନୀ ଓ ନେତୃତ୍ୱ କର୍ମଶାଳାର ଉଦ୍ଯାପନୀ ସମାରୋହରେ ଯୋଗଦେଇ ଶ୍ରୀମତୀ ପାଢ଼ୀ କହିଛନ୍ତି, ଯୋଜନା ପ୍ରସ୍ତୁତିଠାରୁ ଆରମ୍ଭ କରି ଭିତ୍ତିଭୂମି ନିର୍ମାଣ କାର୍ଯ୍ୟକାରିତା ଓ ସେବା ପ୍ରଦାନ ପର୍ଯ୍ୟନ୍ତ ପ୍ରତ୍ୟେକ ସ୍ତରରେ ଏହା ପ୍ରତିଫଳିତ ହେବା ଆବଶ୍ୟକ। ସମ୍ମିଳନୀରେ 25 ରାଜ୍ୟର ମହିଳା ଓ ଶିଶୁ ବିକାଶ ବିଭାଗର ବରିଷ୍ଠ ଅଧିକାରୀ ଯୋଗ ଦେଇଛନ୍ତି। ପୁରୀ ଶ୍ରୀମନ୍ଦିରରେ ଆଜି ମହାପ୍ରଭୁଙ୍କର ଗର୍ଭ ଉଦକ ବନ୍ଦାପନା ନୀତି ସମେତ ଗୁରୁବାର ମାଜଣା ଓ ଜେଉଟ ଭୋଗ ଭଳି ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହେବ। ଆସନ୍ତାକାଲି ଜନ୍ମାଷ୍ଟମୀ, ଏହା ପୂର୍ବରୁ ଆଜି ସନ୍ଧ୍ୟା ଆଳତୀ ବେଶରେ 3 ଦିଅଁ 6 ମୂର୍ତ୍ତି ଅଳଙ୍କାର ଲାଗି ହେବେ। ସନ୍ଧ୍ୟା ଧୂପ ପୂଜା ପରେ ଭିତରେ ପାଣି ପଡ଼ି ଧୋ ପଖାଳ ନୀତି ପରେ ଜୟବିଜୟ ଦ୍ୱାର ବନ୍ଦ କରାଯିବ। ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ବିଭିନ୍ନ ଆବାସିକ ବିଦ୍ୟାଳୟ, ହଷ୍ଟେଲ ଓ ଶିଶୁ ଯତ୍ନ ଅନୁଷ୍ଠାନ ବୁଲି ଦେଖିଛନ୍ତି। ଶ୍ରୀମତୀ ପାତ୍ର ଶିଶୁମାନଙ୍କ ସୁରକ୍ଷା, ରହଣି, ଶିକ୍ଷା, ସ୍ୱାସ୍ଥ୍ୟ ଓ ସେମାନଙ୍କ ଅଧିକାର ସୁରକ୍ଷା ସମ୍ପର୍କରେ ବିଭିନ୍ନ ସ୍ଥାନରେ ଅନୁଧ୍ୟାନ କରିଛନ୍ତି। ଖୋର୍ଦ୍ଧା ପଞ୍ଚାୟତ ସମିତିର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଖୋର୍ଦ୍ଧା ବ୍ଲକର ବିଭିନ୍ନ ବିକାଶମୂଳକ କାର୍ଯ୍ୟ, ସରକାରୀ ଯୋଜନାର ପ୍ରଗତି ଓ ଲୋକଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଛି। ଜନସାଧାରଣଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବା ପାଇଁ ବୈଠକରେ ଗୁରୁତ୍ୱ ଦିଆଯାଇଛି। ଲଘୁଚାପ ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟା ସ୍ଥିତି ଜାରି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ବିଶେଷ କରି ପ୍ରଭାବିତ ହୋଇଛି। ବାଲେଶ୍ୱରରେ 200+ ଗାଁ ଜଳବନ୍ଦୀ ହେବା ସହ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର 146 ଗ୍ରାମ ଏହାଦ୍ୱାରା ପ୍ରଭାବିତ ହୋଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହେଉଛି। ଆସନ୍ତା 6 ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220+ ଉର୍ଦ୍ଧ୍ୱ ଖେଳାଳି ଯୋଗଦେବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆଜି ଏଥିରେ ଶୁଣନ୍ତୁ ଆଲୋଚନା, ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ଅଜିତ ପ୍ରସାଦ ଜେନା।
2: ସାରା ପୃଥିବୀ ପୃଷ୍ଠରେ ଜୀବନ ଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ପାଇଁ ଖାଦ୍ୟ ନିହାତି ଜରୁରୀ। ମାତ୍ର ଆମେ କ'ଣ ଏହା କେବେ ହେଲେ ଚିନ୍ତା କରିଛୁ ଯେ ଆମେ ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ ପରିମାଣରେ ହିତକର? ଏହା ନିହାତି ସ୍ପଷ୍ଟ ଭାବରେ ଜଣାପଡ଼େ ଆଜକୁ ପାଖାପାଖି 20-30 ପଛକୁ ଫେରି ଚାହିଁଲେ, ଯାହାକି ସେତେବେଳର ରୋଗ ଓ ରୋଗୀ ଉଭୟଙ୍କ ସଂଖ୍ୟାଠାରୁ ଖୁବ୍ ବେଶୀ। ଏହାର କାରଣ ହେଉଛି କେବଳ ଆମ ଶରୀରକୁ ବିଭିନ୍ନ ପ୍ରକାରର ପନିପରିବାରେ ପ୍ରବେଶ କରୁଥିବା ବିଷାକ୍ତ ଖାଦ୍ୟ। ଖାଦ୍ୟ ନାମରେ ଶରୀରକୁ ଯାଉଥିବା ଦ୍ରବ୍ୟ ଯେ ବିଷଯୁକ୍ତ ହୋଇପାରେ ଏ ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ କଥାଟି ସମ୍ପୂର୍ଣ୍ଣ ମାତ୍ରାରେ ସତ୍ୟ। ଖାଦ୍ୟରେ ବିଷ କଥାଟି ଶୁଣିଲେ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଉଠେ ଯେ ଖାଦ୍ୟରେ ବିଷ ଆସିଲା କେଉଁଠୁ? ଏହା ଏକ ଯୁକ୍ତିକର ପ୍ରଶ୍ନ ମଧ୍ୟ, ଯାହାକି ଆମ ସମାଜରେ ସମସ୍ତ ଲୋକଙ୍କ ପାଇଁ ଜାଣିବା ନିହାତି ଜରୁରୀ। ଏହାର ପ୍ରଥମ କାରଣ ହେଉଛି ଜନସଂଖ୍ୟାର ବୃଦ୍ଧି। ଜନସଂଖ୍ୟା ବୃଦ୍ଧି ହେତୁ ଚାଷ ଜମି ସଂଖ୍ୟା ହ୍ରାସ ପାଏ, ସ୍ୱାଭାବିକ କଥା। ମାତ୍ର ଜନସଂଖ୍ୟା ବୃଦ୍ଧି କାରଣରୁ ସମସ୍ତ ଜନସାଧାରଣଙ୍କ ପାଇଁ ଉପଯୁକ୍ତ ପରିମାଣରେ ଖାଦ୍ୟ ଯୋଗାଇବା ସମ୍ଭବପର ନୁହେଁ। ସମସ୍ତ ଜନସାଧାରଣଙ୍କର ଖାଦ୍ୟ ନିମନ୍ତେ ଆଜି ନୂତନ ଜ୍ଞାନକୌଶଳରେ ରାସାୟନିକ ସାର ପ୍ରୟୋଗ କରାଯାଇପାରି ପନିପରିବା ଉତ୍ପାଦନ କରିବାକୁ ମନ ପଳାଉଛନ୍ତି। ରାସାୟନିକ ସାରଗୁଡ଼ିକ ହେଉଛି କୀଟନାଶକ ଔଷଧ, ତୃଣନାଶକ ଔଷଧ, ଫିମ୍ପିନାଶକ ଔଷଧ। ନୂତନ ପ୍ରଣାଳୀରେ ଏହି ପ୍ରକାର ପନିପରିବା ଚାଷ ଦ୍ୱାରା ଅଧିକରୁ ଅଧିକ ଜନସାଧାରଣଙ୍କ ଖାଦ୍ୟ ସମସ୍ୟାକୁ ଦୂର କରାଯାଇପାରୁଛି। ମାତ୍ର ଏହି ପ୍ରଣାଳୀରେ ଖାଦ୍ୟରେ ଉତ୍ପତ୍ତି ଏବଂ ଏହି ବିଷାକ୍ତ ସାରର ପ୍ରୟୋଗ ଦ୍ୱାରା ବର୍ତ୍ତମାନର ଆମର ସମ୍ପୂର୍ଣ୍ଣ ଶରୀର ବିଷାକ୍ତ ପାଲଟି ସାରିଛି। ଏହି ବିଷାକ୍ତ ପନିପରିବା ସେବନ ହିଁ ଜନସମାଜର ରୋଗ ଏବଂ ରୋଗୀର ପରିମାଣ ବଢ଼ାଇବାର ମୁଖ୍ୟ କାରଣ। ଆହୁରି କିଛି କାରଣ ମଧ୍ୟ ଅଛି ଯାହା ପାଇଁ

0: ଶରୀରକୁ ବିଷାକ୍ତ କରିବା ପାଇଁ ଆମେ ନିଜେ ହିଁ ଦାୟୀ। ଯେପରିକି ଏକାଧିକ ଦିନ ଧରି ଫ୍ରିଜ୍ରେ ଖାଦ୍ୟ ରଖି ତାକୁ ବାରମ୍ବାର ଗରମ କରି ସେବନ କରିବା, ଘରୁ ବାହାରକୁ ଯାଇ ଅଧିକ ତୈଳଯୁକ୍ତ ଖାଦ୍ୟ ତଥା ଗୋଟିଏ ତେଲକୁ ବାରମ୍ବାର ଗରମ କରି ସେଥିରେ ପ୍ରସ୍ତୁତ ହେଉଥିବା ଜଳଖିଆ ଓ ଫାଷ୍ଟଫୁଡ଼୍ ଖାଦ୍ୟ ଆମେ ସେବନ କରିବା, ଏହା ମଧ୍ୟ ଆମ ଶରୀରକୁ ଏକ ପ୍ରକାର ବିଷାକ୍ତ କରିଥାଏ। ତେଣୁ ଆଜି ଦିନରେ ସମସ୍ତଙ୍କ ଶରୀର ବିଷାକ୍ତ ହେବାଟା ସ୍ୱାଭାବିକ। ସାଧାରଣତଃ ଫାଷ୍ଟଫୁଡ଼୍ ଆମ ଦେହକୁ ଅଧିକ ବିଷାକ୍ତ କରୁଛି, ଯେଉଁଥିରେ ଅତ୍ୟଧିକ ରଙ୍ଗୀନ ରାସାୟନିକ ପଦାର୍ଥ ମିଶାଯାଉଛି ଏବଂ ପାଟିକୁ ସ୍ୱାଦିଆ ଲାଗିବା ପାଇଁ ଅତ୍ୟାଧୁନିକ ପ୍ରଣାଳୀରେ କେମିକାଲ ମିଶୁଛି। ଏହିସବୁ ଖାଦ୍ୟ ପ୍ରଣାଳୀ ଦ୍ୱାରା ଆମର ଶରୀରର କୋଷ ନଷ୍ଟ ହେଉଛି ଏବଂ ବିଭିନ୍ନ ପ୍ରକାରର ରୋଗକୁ ନିମନ୍ତ୍ରଣ କରୁଛୁ। ଆମେ ଏହାଠାରୁ ଦୂରରେ ରହିବାକୁ ହେଲେ ସଚେତନ ହେବାକୁ ପଡ଼ିବ ଏବଂ ପ୍ରତ୍ୟେକ ଦିନ ଗୋଟାଏ ଲେଖାଏଁ ରୋଗ ପ୍ରତିରୋଧକ ବଟିକା ଖାଇବା ଉଚିତ। ଫାଷ୍ଟଫୁଡ଼୍ରେ ଯେଉଁ ସବୁ ରାସାୟନିକ ତେଲ ମିଶେ ସେଥିରେ ବହୁତ ପ୍ରକାର ମାରାତ୍ମକ ରୋଗ ଦେଖାଯାଏ, ଯେମିତିକି ଉଚ୍ଚ ରକ୍ତଚାପ, ଅତ୍ୟଧିକ କୋଲେଷ୍ଟ୍ରଲ ବଢ଼ିବା, ହାର୍ଟ ଆଟାକ୍ ମଧ୍ୟ ହୁଏ। ଏହା ଯକୃତରେ ଅଧିକ ଚର୍ବି ଜମାଏ ଏବଂ ଯକୃତ ଫଙ୍କସନ୍ କମାଇ ଦିଏ ଏବଂ ହଜମ ଶକ୍ତି କମିଯାଏ। ବିଭିନ୍ନ ପ୍ରକାରର ଖାଦ୍ୟନଳୀ ଜନିତ ରୋଗ ସମସ୍ୟା ଦେଖାଯାଏ। ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା ଓଜନ ବଢ଼ିଯାଏ ଏବଂ ଚିନି ରୋଗ ଜନିତ ରୋଗରେ ଆକ୍ରାନ୍ତ ହୁଅନ୍ତି, ଯାହାଦ୍ୱାରା କି ଦେହର ପ୍ରତିରୋଧକ ଶକ୍ତି କମିଯାଏ ଏବଂ ବହୁତ ପ୍ରକାରର ରୋଗକୁ ନିମନ୍ତ୍ରଣ କରାଏ। ଏହି ସମସ୍ୟା ବର୍ତ୍ତମାନ ବିଶ୍ୱର ମାରାତ୍ମକ ସମସ୍ୟା। ଆମେ ଚେଷ୍ଟା କଲେ ଫାଷ୍ଟଫୁଡ଼୍ ବା ତେଲ ମସଲା ଠାରୁ ଦୂରେଇ ରହିବା ଏବଂ ଏହି ସମସ୍ୟା ଠାରୁ ଦୂରେଇ ରହିବା।
1: ଆମର ସ୍ୱାସ୍ଥ୍ୟରେ ଆଜି ଶୁଣୁଥିଲେ ଆଲୋଚନା, ଆମ ଖାଦ୍ୟ କେତେ ସୁରକ୍ଷିତ, ଏ ସମ୍ପର୍କରେ ଆଲୋଚନା କରିଥିଲେ ଡାକ୍ତର ଅଜିତ ପ୍ରସାଦ ଜେନା।

ଭାରତର ନିରନ୍ତର ବିକାଶ, ଦୃଢ଼ ଆର୍ଥିକ ନୀତି, ଉତ୍ତର ରାଜକୋଷ ପରିଚାଳନା ଏବଂ ଦୃଢ଼ ଆର୍ଥିକ ସଂରଚନା ଯୋଗୁଁ ଏହା ସମ୍ଭବ ହୋଇପାରିଛି। ରେଟିଂ ସଂସ୍ଥା ଜେସିଆର୍ ପକ୍ଷରୁ କୁହାଯାଇଛି, ଭାରତର ସାର୍ବଜନୀନ ପୁଞ୍ଜିନିବେଶ ଏବଂ ଆର୍ଥିକ ବ୍ୟବସ୍ଥା କ୍ଷେତ୍ରରେ ଉଚ୍ଚ ବିକାଶ ଦର ଜାରି ରହିଛି। ରିପୋର୍ଟରେ ସରକାରଙ୍କ ଡିଜିଟାଲ୍ ଢାଞ୍ଚା ଏବଂ ଅନ୍ୟାନ୍ୟ ଆର୍ଥିକ କ୍ଷେତ୍ରର ବିକାଶ ସମ୍ପର୍କରେ ଉଲ୍ଲେଖ ରହିଛି। ସଂସ୍ଥା କହିଛି 2025 ଭାରତର ରାଜକୋଷୀୟ ଆର୍ଥିକ କ୍ଷତି ପରିମାଣ 4.07% ଥିବାବେଳେ ଚଳିତ ବର୍ଷ ଏହା 4.04%କୁ ହ୍ରାସ ପାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସହରୀକରଣ ଯୋଗୁଁ ସୃଷ୍ଟି ହୋଇଥିବା ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକୁ ସଚେତନ ହେବା ଲାଗି ପରାମର୍ଶ ଦେଇଛନ୍ତି। ଜନସଂଖ୍ୟା ବୃଦ୍ଧି ଏବଂ ଭବିଷ୍ୟତର ଜଳ ଆବଶ୍ୟକତା ଭଳି ଆହ୍ୱାନଗୁଡ଼ିକର ମୁକାବିଲା ନିମନ୍ତେ ସହରାଞ୍ଚଳ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ଅନୁରୂପ ଚିନ୍ତନ ଶିବିର ଆୟୋଜନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି। ଗତକାଲି ନୂଆଦିଲ୍ଲୀରେ ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଦୁଇଦିନିଆ ରାଷ୍ଟ୍ରୀୟ ବିଭାଗୀୟ ସମ୍ମିଳନୀର ଉଦ୍ଯାପନୀ ଅଧିବେଶନରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି, ଜଳ ସଂରକ୍ଷଣ ପ୍ରଯୁକ୍ତିବିଦ୍ୟାର ବହୁଳ ବ୍ୟବହାର ଜରୁରୀ ହୋଇପଡ଼ିଛି। ଏ ଦିଗରେ ସଠିକ୍ ସମାଧାନ ପାଇଁ ଭାରତୀୟ ନିର୍ମାତା ଏବଂ ଅଂଶୀଦାରମାନଙ୍କୁ ବିଶ୍ୱସ୍ତରୀୟ ଉତ୍ପାଦ ଲୋକଲୋଚନକୁ ଆଣିବା ଲାଗି ସେ ପ୍ରସ୍ତାବ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଏହି ଦୁଇଦିନିଆ ସମ୍ମିଳନୀରେ ହୋଇଥିବା ଆଲୋଚନାକୁ ପ୍ରଶଂସା କରି କହିଛନ୍ତି, ଏଥିରୁ ମିଳିଥିବା ନିଷ୍କର୍ଷକୁ ସମୟବଦ୍ଧ ଭାବେ କାର୍ଯ୍ୟକାରୀ କରିବା ସହ ନିରନ୍ତର ଭାବରେ ଏହାର ସମୀକ୍ଷା କରିବାର ଆବଶ୍ୟକତା ରହିଛି। ଜନଭାଗିଦାରୀ ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଜଳ ଉତ୍ସବ ଜରିଆରେ ଜନସାଧାରଣଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଇପାରିବ। ବିଶ୍ୱବିଦ୍ୟାଳୟ ଏବଂ ଉଚ୍ଚତର ଶିକ୍ଷା ପ୍ରତିଷ୍ଠାନରେ ଜଳ ପରିଚାଳନା ସମ୍ବନ୍ଧୀୟ ଶିକ୍ଷା ପରିସରକୁ ଦୃଢ଼ କରିବା ଲାଗି ଶ୍ରୀ ମୋଦି ଆହ୍ୱାନ ଦେଇଛନ୍ତି। ଆନ୍ତଃରାଜ୍ୟ ଶିକ୍ଷା ପରିଦର୍ଶନ ଏବଂ ଏଥିରେ ସାଧାରଣ ଲୋକଙ୍କ ଯୋଗଦାନ ତଥା କର୍ମଚାରୀ ଓ କୃଷକମାନଙ୍କ ପାଇଁ ବାସ୍ତବ ଜ୍ଞାନ ଆହରଣ ନିମନ୍ତେ ବ୍ୟବସ୍ଥା କରିବାକୁ ପ୍ରଧାନମନ୍ତ୍ରୀ କହିଛନ୍ତି। ୟୁରୋପୀୟ ସଂଘ, ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଏବଂ ଅନ୍ୟ ବୃହତ୍ ଅର୍ଥବ୍ୟବସ୍ଥାଗୁଡ଼ିକ ସହ ଆର୍ଥିକ ସହଭାଗିତା ଦୃଢ଼ କରିବା ଦିଗରେ ଭାରତ ପଦକ୍ଷେପ ନେଇଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି। ଆମେରିକାର ଉତ୍ତର କାରୋଲିନାସ୍ଥିତ ଏସାବିଲେ ସହରରେ ଅନୁଷ୍ଠିତ G20 ସଦସ୍ୟ ଦେଶମାନଙ୍କ ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଯୋଗଦେଇ ସେ ଏହା କହିଛନ୍ତି। ଶ୍ରୀମତୀ ସୀତାରମଣ କହିଛନ୍ତି, ପୁଞ୍ଜିନିବେଶ, ଯୋଗାଣ ଶୃଙ୍ଖଳ ଏବଂ ଉନ୍ନତ ପ୍ରାଦ୍ୟୋଗିକ ନୀତି ବ୍ୟବସ୍ଥାକୁ ଦୃଢ଼ କରିବା ନେଇ କେତେକ ଦ୍ୱିପାକ୍ଷିକ ବୈଠକ ଅନୁଷ୍ଠିତ ହୋଇଛି। ନେପାଳ ଏବଂ ତିବ୍ବତ ଅଞ୍ଚଳରେ ଭୟଙ୍କର ବନ୍ୟାରେ ମୃତକଙ୍କ ସଂଖ୍ୟା 1,250 ବୃଦ୍ଧି ପାଇଛି। ଉଦ୍ଧାରକାରୀମାନେ ପ୍ରବଳ ବର୍ଷା ମଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଭୋଟେକୋଶୀ ନଦୀ ଉପରେ ନିର୍ମାଣାଧୀନ ସୁଡ଼ଙ୍ଗ ମଧ୍ୟରେ ଜମା ହୋଇଥିବା କାଦୁଅରେ ଲୋକମାନେ ଫସି ରହିଥିବା ଅନୁମାନ କରାଯାଉଛି। ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହା କହିଛନ୍ତି, ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏଭଳି ବିତ୍ପାତ ସୃଷ୍ଟି ହୋଇଛି ଏବଂ ଆନ୍ତର୍ଜାତିକ ସମୁଦାୟ ଏ ନେଇ ଚିନ୍ତା କରିବାର ଆବଶ୍ୟକତା ରହିଛି। ଗତ ସପ୍ତାହରେ ସୃଷ୍ଟି ହୋଇଥିବା ଭୟଙ୍କର ବନ୍ୟାରେ ମୃତକମାନଙ୍କ ପ୍ରତୀକାତ୍ମକ ଶବଦାହ ଅନୁଷ୍ଠିତ ହୋଇଛି। ଅନ୍ୟପକ୍ଷରେ ନିଖୋଜଙ୍କ ମଧ୍ୟରେ 583 ଜଣ ବିଦେଶୀ ନାଗରିକ ରହିଥିବା କୁହାଯାଇଛି। ନେପାଳ ସେନାର ମିଳିତ ସୁରକ୍ଷା ବଳ ଏପର୍ଯ୍ୟନ୍ତ ହେଲିକପ୍ଟର ଏବଂ ଭୂମାର୍ଗରେ 11,993 ଜଣଙ୍କୁ ଉଦ୍ଧାର କରିଛନ୍ତି। ଏହି କାର୍ଯ୍ୟରେ 21,314 ଅଧିକ ସୁରକ୍ଷା ଅଧିକାରୀଙ୍କୁ ନିଯୁକ୍ତ କରାଯାଇଛି। ଚୀନ୍ ପାର୍ଶ୍ୱରେ ମଧ୍ୟ ମୃତ୍ୟୁ ସଂଖ୍ୟା 21 ବୃଦ୍ଧି ପାଇଥିବା ବେଳେ 541 ଜଣ ନିଖୋଜ ଅଛନ୍ତି। ସେଠାକାର ଜଳବିଦ୍ୟୁତ୍ ପ୍ରକଳ୍ପ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ତ୍ୱରାନ୍ୱିତ ଲାଗି ଭାରତ, ଚୀନ୍ ଓ ଦକ୍ଷିଣ କୋରିଆର ବିଶେଷଜ୍ଞଙ୍କ ସହ ଏସୀୟ ବିକାଶ ବ୍ୟାଙ୍କ, ବିଶ୍ୱ ବ୍ୟାଙ୍କ ଏବଂ ଅନ୍ୟାନ୍ୟ ଦେଶଗୁଡ଼ିକ ସାମିଲ ହୋଇଛନ୍ତି। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣନ କହିଛନ୍ତି, ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05 ଆସନ୍ତାକାଲି ଉତ୍କ୍ଷେପଣ କରାଯିବ। GSLV-F17 ରକେଟ୍ ଜରିଆରେ ଆସନ୍ତାକାଲି ସକାଳ 2:55 ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣନ କହିଛନ୍ତି, ଏହି ଅତ୍ୟାଧୁନିକ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ମୁମ୍ବାଇରେ ରାଜ୍ୟ ଗ୍ରାମୀଣ ଆଜୀବିକା ମିଶନ ଏବଂ ବ୍ୟାଙ୍କଗୁଡ଼ିକ ସହ ଏକ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରିବେ। ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ସ୍ୱୟଂ ସହାୟକ ସଂଗଠନଗୁଡ଼ିକୁ ପ୍ରଦାନ କରାଯାଉଥିବା ଋଣ ପରିମାଣ ବୃଦ୍ଧି ଲାଗି ବ୍ୟକ୍ତିଗତ ଉଦ୍ୟମରେ ଋଣ ପରିମାଣ ଦ୍ୱିଗୁଣ କରିବା। ବୈଠକରେ ଜିଲ୍ଲା କେନ୍ଦ୍ରୀୟ ସହକାରୀ ବ୍ୟାଙ୍କ ଏବଂ ପ୍ରାଥମିକ ସ୍ତରରେ ଋଣ ସଂରଚନାର ଭୂମିକା ଦୃଢ଼ କରିବା ସହ

0: ଦୀର୍ଘ ସମୟ ଧରି ପଡ଼ି ରହିଥିବା କୃଷି ଋଣ ସମସ୍ୟାର ସମାଧାନ ଉପାୟ ବାହାର କରିବା ନେଇ ଆଲୋଚନା ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ସୂଚନା ଅନୁଯାୟୀ ବୈଠକରେ ଭାରତୀୟ ରିଜର୍ଭ ବ୍ୟାଙ୍କ, ଆର୍ଥିକ ସେବା ବିଭାଗ, ଘରୋଇ କ୍ଷେତ୍ରର ବ୍ୟାଙ୍କ, ଗ୍ରାମୀଣ ବ୍ୟାଙ୍କ, ସହକାରୀ ବ୍ୟାଙ୍କ, ନାବାର୍ଡ, PFRDA, କେନ୍ଦ୍ର ମନ୍ତ୍ରଣାଳୟ ଏବଂ ଅନ୍ୟ ପ୍ରମୁଖ ସଂସ୍ଥାର ବରିଷ୍ଠ ପ୍ରତିନିଧିମାନେ ଯୋଗଦେବେ। ଭାରତୀୟ ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ସଞୟ ମାଲହୋତ୍ରା ଆମେରିକାର ଉତ୍ତର କାରୋଲିନାରେ G20 ସଦସ୍ୟ ଦେଶମାନଙ୍କ ବୈଠକ ଅବସରରେ ସେଠାକାର ଫେଡେରାଲ ରିଜର୍ଭର ଅଧ୍ୟକ୍ଷ କେବିନ୍ ବାର୍ସଙ୍କ ସହ ବୈଠକ କରିଛନ୍ତି। ସେ ମଧ୍ୟ ଆନ୍ତର୍ଜାତିକ ମୁଦ୍ରାପାଣ୍ଠିର ବରିଷ୍ଠ ଅଧିକାରୀଙ୍କ ସହ ବୈଠକ କରିଥିବା ସୂଚନା ମିଳିଛି। ବୈଠକରେ ବିଶ୍ୱ ଅର୍ଥବ୍ୟବସ୍ଥା ଓ ଭାରତର ଆର୍ଥିକ ଉଦାରୀକରଣ ନୀତି ସମ୍ପର୍କରେ ଆଲୋଚନା ହୋଇଛି। ଗଭର୍ଣ୍ଣର ଶ୍ରୀ ମାଲହୋତ୍ରା ଏସାବିଲେରେ ଆୟୋଜିତ G20 ଅର୍ଥମନ୍ତ୍ରୀ ଓ କେନ୍ଦ୍ରୀୟ ବ୍ୟାଙ୍କ ଗଭର୍ଣ୍ଣରମାନଙ୍କ ବୈଠକରେ ଭାଗ ନେଇ ବିଶ୍ୱ ଆର୍ଥିକ ନୀତି ସମ୍ପର୍କରେ ଆଲୋଚନା କରିଛନ୍ତି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍ଙ୍କ ସହ ଆଉ ଏକ ବୈଠକ କରିବା ଲାଗି ପ୍ରସ୍ତୁତ ଥିବା କହିଛନ୍ତି। ତେବେ ୟୁକ୍ରେନ୍ ସହ ଚାଲିଥିବା ଯୁଦ୍ଧ ଶେଷ କରି ଶାନ୍ତି ଚୁକ୍ତି ଲାଗି ସମ୍ମତି ପ୍ରକାଶ କରିବା ପରେ ବୈଠକ ସମ୍ଭବ ବୋଲି ଶ୍ରୀ ଟ୍ରମ୍ପ କହିଛନ୍ତି। T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତୀୟ ସମୟ ସନ୍ଧ୍ୟା 8:00 ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ ଦଳ 94 ରନ୍ରେ ଥାଇଲାଣ୍ଡକୁ ପରାସ୍ତ କରିଥିଲେ। ପ୍ରଥମ ICC ମହିଳା ଚମ୍ପିଅନ୍ସ ଟ୍ରଫି ଆସନ୍ତା ବର୍ଷ ଫେବୃଆରୀ 14-28 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଭାରତ ଏହି ଟ୍ରଫିର ଆୟୋଜନ କରିବ। ପୂର୍ବରୁ ଶ୍ରୀଲଙ୍କାକୁ ଏହାର ଆୟୋଜନ ଦାୟିତ୍ୱ ଦିଆଯାଇଥିବା ବେଳେ ସେଠାକାର କ୍ରିକେଟ୍ ବୋର୍ଡରେ ସରକାରୀ ହସ୍ତକ୍ଷେପ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଆନ୍ତର୍ଜାତିକ କ୍ରିକେଟ୍ ପରିଷଦ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏହି ମ୍ୟାଚ୍ 2 ସ୍ଥାନ ମୁମ୍ବାଇସ୍ଥିତ କ୍ରିକେଟ୍ କ୍ଲବ୍ ଅଫ୍ ଇଣ୍ଡିଆ ଏବଂ ଭଦୋଦରାସ୍ଥିତ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯିବ। ଅଷ୍ଟ୍ରେଲିଆ, ଇଂଲଣ୍ଡ, ଭାରତ, ନ୍ୟୁଜିଲାଣ୍ଡ, ଦକ୍ଷିଣ ଆଫ୍ରିକା ଏବଂ ଶ୍ରୀଲଙ୍କା ଏହି ପ୍ରତିଯୋଗିତାରେ ଭାଗ ନେବେ। ଅହମ୍ମଦାବାଦର ସାବରମତୀ ରିଭର ଫ୍ରଣ୍ଟରେ ଆସନ୍ତା 5-9 ପର୍ଯ୍ୟନ୍ତ ହେବାକୁ ଥିବା ବିଶ୍ୱ ତୀରନ୍ଦାଜୀ ପାରା ସିରିଜ୍ର ଭାରତ ଆୟୋଜନ କରିବ। ଏଥିରେ 20 ଦେଶର 100 ଅଧିକ ପ୍ରତିଯୋଗୀ ଭାଗ ନେବେ। ମୁଖ୍ୟ ସମ୍ବାଦ ପୁଣି ଥରେ। ବେଲଜିୟମ ପ୍ରଧାନମନ୍ତ୍ରୀଙ୍କ ସହ ଆଜି ନୂଆଦିଲ୍ଲୀରେ ଦ୍ୱିପାକ୍ଷିକ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଭାରତର ଦୀର୍ଘକାଳୀନ ବୈଦେଶିକ ମୁଦ୍ରା ସୂଚକାଙ୍କକୁ A- ହ୍ରାସ କଲା ଜାପାନର ପ୍ରମୁଖ କ୍ରେଡିଟ୍ ରେଟିଂ ସଂସ୍ଥା। ନେପାଳ ବନ୍ୟା ମୃତ୍ୟୁ ସଂଖ୍ୟା 1,250 ବୃଦ୍ଧି। ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ US-05 ଆସନ୍ତାକାଲି ହେବ ଉତ୍କ୍ଷେପଣ। ଏବଂ T20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଭାରତ ଓ ହଂକଂ ମଧ୍ୟରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆରମ୍ଭ କରୁଛୁ କାର୍ଯ୍ୟକ୍ରମ ହେ ନମସ୍ୟ।
2: ଯେଉଁ ଷ୍ଟିଲ୍ ଦେଶର ରେଲୱେ ବ୍ରିଜେସ୍ ଓ ଡିଫେନ୍ସକୁ ସଶକ୍ତ କରେ, ଏବେ ସେହି ଭରସା ଆପଣଙ୍କ ଘର ପାଇଁ ବି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସେଲ୍ SEQR ମାନେ ସେଲ୍ ସିକ୍ୟୁର TMT ବାର୍, ଷ୍ଟ୍ରଙ୍ଗ୍ ଫ୍ଲେକ୍ସିବଲ୍ ଭୂମିକମ୍ପ ପ୍ରତିରୋଧୀ ଓ କଂକ୍ରିଟ୍ ସହ ମଜବୁତ ଚୋର୍ଡ ସେଲ୍ ସିକ୍ୟୁର TMT ବାର୍।
3: There is a little bit of sale in everybody's life.
2: ଯେଉଁ ଷ୍ଟିଲ୍ ଦେଶର ରେଲୱେ ବ୍ରିଜେସ୍ ଓ ଡିଫେନ୍ସକୁ ସଶକ୍ତ କରେ, ଏବେ ସେହି ଭରସା ଆପଣଙ୍କ ଘର ପାଇଁ ବି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସେଲ୍ SEQR ମାନେ ସେଲ୍ ସିକ୍ୟୁର TMT ବାର୍, ଷ୍ଟ୍ରଙ୍ଗ୍ ଫ୍ଲେକ୍ସିବଲ୍ ଭୂମିକମ୍ପ ପ୍ରତିରୋଧୀ ଓ କଂକ୍ରିଟ୍ ସହ ମଜବୁତ ଚୋର୍ଡ ସେଲ୍ ସିକ୍ୟୁର TMT ବାର୍।
3: There is a little bit of sale in everybody's life.
1: ହେ ନମସ୍କାର କାର୍ଯ୍ୟକ୍ରମକୁ ଉପସ୍ଥାପନା କରୁଛନ୍ତି ରଶ୍ମିତା ଦଳେଇ।

0: ନମସ୍କାର ଶ୍ରୋତାବନ୍ଧୁ, ଆପଣମାନଙ୍କୁ ସ୍ୱାଗତ କରୁଛୁ ହେ ନମସ୍ୟ କାର୍ଯ୍ୟକ୍ରମକୁ।
1: ଶ୍ରୋତାବନ୍ଧୁ ନମସ୍କାର, ହେ ନମସ୍ୟ କାର୍ଯ୍ୟକ୍ରମରେ ପୁଣି ଥରେ ସ୍ୱାଗତ କରୁଛୁ ଆଜିର ଏପିସୋଡ଼କୁ। ଆଜି ଆମେ ପୁଣି ଥରେ ଫେରିବା ଗୋଟେ ସୁନ୍ଦର ଅଧ୍ୟାୟକୁ, ଯେଉଁଠି ଆମେ କଥା ହେବା ଆଉ ଏକ ବିଷୟ, ତା ସହିତ ଏକ ନୂଆ ଅତିଥିଙ୍କ ସହିତ ଭେଟ ହେବା। ଆଜିର ଆମେ ଅଧ୍ୟାୟରେ ଶୁଣିବା ଗୁରୁ ଶିଷ୍ୟ ପରମ୍ପରା। ଗୁରୁ ଶବ୍ଦଟି କେବଳ ଜଣେ ଶିକ୍ଷକଙ୍କ ପରିଚୟ ନୁହେଁ,

0: ଗୁରୁ ହେଉଛନ୍ତି ଜ୍ଞାନର ଆଲୋକ, ଜୀବନର ମାର୍ଗଦର୍ଶକ ଓ ସଫଳତାର ପ୍ରେରଣା। ଭାରତୀୟ ସଂସ୍କୃତିର ଏକ ଅମୂଲ୍ୟ ପରମ୍ପରା ହେଉଛି ଗୁରୁ ଶିଷ୍ୟ ପରମ୍ପରା। ଗୁରୁ ନିଜର ଜ୍ଞାନ, ଅଭିଜ୍ଞତା, ସଂସ୍କାରକୁ ଶିଷ୍ୟ ମନରେ ରୋପଣ କରନ୍ତି। ଶିଷ୍ୟ ମଧ୍ୟ ଗୁରୁଙ୍କ ପ୍ରତି ଶ୍ରଦ୍ଧା, ନିଷ୍ଠା ଓ ସମର୍ପଣର ସହିତ ସେହି ଜ୍ଞାନକୁ ଆଗକୁ ବଢ଼ାଇ ନିଅନ୍ତି। ବିଶେଷ କରି ଆମ ଓଡ଼ିଶାର କଳା ଓ ସଂସ୍କୃତିରେ ଏ ପରମ୍ପରାର ମହତ୍ତ୍ୱ ଅତୁଳନୀୟ। ଓଡ଼ିଶୀ ନୃତ୍ୟ କୁହନ୍ତୁ, ସଙ୍ଗୀତ କୁହନ୍ତୁ, ବିଦ୍ୟା କୁହନ୍ତୁ କିମ୍ବା ବିଭିନ୍ନ ପାରମ୍ପରିକ କଳା, ଗୁରୁଙ୍କଠାରୁ ଶିଷ୍ୟଙ୍କ ପାଖକୁ ପିଢ଼ି ପରେ ପିଢ଼ି ପ୍ରବାହିତ ହୋଇଛି। ସେଇଥିପାଇଁ ତ କୁହାଯାଏ, ଗୁରୁ ବିନା ଜ୍ଞାନ ଅଧୁରା, ଗୁରୁଙ୍କ ଆଶୀର୍ବାଦ ବିନା ସାଧନା ଆମର ଅପୂର୍ଣ୍ଣ। ଆମେ ଗୁରୁଙ୍କ ପ୍ରତି ଶ୍ରଦ୍ଧା ଓ ଶିଷ୍ୟଙ୍କ ସମର୍ପଣର ଏହି ମହାନ ପରମ୍ପରାକୁ ଆମେ କଥା ହେବା। ସାର୍ ନମସ୍କାର।
1: ନମସ୍ତେ
0: ସାର୍, ଆପଣଙ୍କ ପରିଚୟଟା କହିବେ?
1: ମୋର ନାମ ହରିବନ୍ଧୁ ମହାପାତ୍ର।
0: ସାର୍, ଆମେ ଶୁଣିଛୁ ଆପଣ ଜଣେ ଶିକ୍ଷକ ଥିଲେ।
1: ଆଜ୍ଞା।
0: ତ କେତେ ବର୍ଷର ଆପଣଙ୍କର ଶିକ୍ଷକତା ରହିଥିଲା?
1: ମୋର 36 ବର୍ଷର ଶିକ୍ଷକତା ଥିଲା। ଶେଷରେ ଆମର ଗୁରୁ ତାଲିମ କେନ୍ଦ୍ର ଝିଅମାନଙ୍କର, ସେଇଠି ମୁଁ ଅବସର ନେଲି 2011।
0: ଗୁରୁଦିବସ ଗୋଟେ ସମସ୍ତଙ୍କ ଜୀବନରେ କେହି ନା କେହି ଜଣେ ଗୁରୁ ଥାଆନ୍ତି, ତ ଆପଣଙ୍କ ମତରେ ଗୁରୁର ତାତ୍ପର୍ଯ୍ୟ କ'ଣ, ଗୁରୁର ଅର୍ଥ କ'ଣ?
1: ଗୁରୁ ଗୁ ମାନେ ପ୍ରକାଶ, ରୁ ମାନେ ଅନ୍ଧକାର ଦୂର କରିବା, ଗୁରୁଙ୍କର କାମ। ଗୁରୁ ହେଉଛନ୍ତି ପଥ ପ୍ରଦର୍ଶକ। ବିନା ଗୁରୁରେ ଆଜି ସଂସାରରେ କେହି ହେଲେ କିଛି ଆଗକୁ ବଢ଼ିପାରିବେ ନାହିଁ, ତେଣୁ ଗୁରୁର ଆବଶ୍ୟକତା ବହୁତ ଅଛି। ଆମର ପ୍ରାଚୀନ କାଳରେ ଯେଉଁ ଗୁରୁମାନେ ଆଶ୍ରମ କରି ରହୁଥିଲେ, ଆପଣ ଶୁଣିଥିବେ ଉପମନ୍ୟୁ, ଆରୁଣୀ, ଏମାନେ ଗୁରୁଙ୍କ ପ୍ରତି ଏତେ ଭକ୍ତିଭାବ ଥିଲା ଯେ କି ଗୁରୁଙ୍କର ଯେଉଁ କୃଷକ ଚାଷ ଜମି, ତାକୁ ସେ ନିଜେ ଆହାଡ଼ ହୋଇକି ବସିଥିଲେ, ଯେମିତିକି ପାଣି ବାହାରକୁ ନଯିବ। ଶେଷରେ ଥଣ୍ଡା ଦ୍ୱାରା ତାଙ୍କର ସେନ୍ସଲେସ୍ ହୋଇଯାଇଛି, ହେଲେ ବି ସେ ଗୁରୁଙ୍କୁ କୌଣସି ଆପତ୍ତି କରିନାହାନ୍ତି, ନିଷ୍ଠାର ସହିତ ସେ ପାସ୍ କରିଛନ୍ତି। ଆରୁଣୀଙ୍କ ସଙ୍ଗେ ସଙ୍ଗେ ଅପମନ୍ୟୁ ମଧ୍ୟ ସେଭଳି ଗୁରୁଙ୍କ ଆଦେଶକୁ ସବୁବେଳେ ପାଳନ କରୁଥିଲେ। ଗୁରୁଙ୍କ ଆଦେଶକୁ ସେମାନେ ଭଗବାନଙ୍କ ଆଦେଶ ବୋଲି ଭାବୁଥିଲେ। ଯେହେତୁ ଆମର ପରମ୍ପରା ଅଛି, ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ୍ବ୍ରହ୍ମ, ତସ୍ମିଂ ଶ୍ରୀ ଗୁରୁବେ ନମଃ, ସେହି ଦୃଷ୍ଟିରୁ ଗୁରୁ ହେଉଛନ୍ତି ଆମର ସବୁଠୁ ଆଦର୍ଶ। ଆଉ ଏହି ଗୁରୁକୁ ଗୁରୁ ଦିବସ ରୂପେ ଡକ୍ଟର ରାଧାକ୍ରିଷ୍ଣନ ଆକୁ ପାଳନ କରିବା ପାଇଁ କହିଥିଲେ। କାହିଁକି ନା ସେ ନିଜେ ବି ଗୁରୁ ଥିଲେ, ଆଉ ଗୁରୁର ମହତ୍ଵ କେତେ ସେ ଜାଣିଥିଲେ। ସେ ଦୃଷ୍ଟିରୁ ତାଙ୍କର ଜୀବନକୁ ସେ ଗୁରୁଦିବସ ରୂପେ ପାଳନ କରିବା ପାଇଁ କହିଛନ୍ତି। ସେପ୍ଟେମ୍ବର 5ରେ ତାଙ୍କର ଜନ୍ମଦିବସ ଥିଲା, ତେଣୁ ତାକୁ ଆମେ ପାଳନ କରିବାକୁ ଯାଉଛୁ। ଯେହେତୁ ଭାରତୀୟ ପରମ୍ପରାରେ ବିନା ଗୁରୁରେ କିଛି ହେଇପାରିବ ନାହିଁ, ଆମର ବେଦ ପରମ୍ପରା ଅନୁସାରେ ମଧ୍ୟ ପରମପିତା ପରମାତ୍ମା 4 ଜଣ ଋଷିକୁ 4 ବେଦ ପ୍ରଥମରେ ଦେଇଥିଲେ। ଆଜି ସ୍କୁଲ କଲେଜରେ ଯାଇକି ମୁଁ ପଚାରୁଛି, ଆମ ସମସ୍ତଙ୍କ ପ୍ରଥମ ଗୁରୁ କିଏ, ତ ପିଲାମାନେ ଜାଣିପାରୁନାହାନ୍ତି, ମାତା ପିତା କହିଦେଉଛନ୍ତି, କିନ୍ତୁ ଆମ ସମସ୍ତଙ୍କ ପ୍ରଥମ ଗୁରୁ ହେଉଛନ୍ତି ପରମାତ୍ମା। କାହିଁକି ତାଙ୍କଠାରୁ ଜ୍ଞାନ 4 ଜଣ ଋଷିଙ୍କୁ ଆସିଲା, ସେଇ ଅନୁସାରେ ସମସ୍ତଙ୍କ ଆସ୍ତେ ଆସ୍ତେ ହେଇକି ଏ ପର୍ଯ୍ୟନ୍ତ ଆମେ ଚାଲିଛେ। କିନ୍ତୁ 4 ବେଦର ଜ୍ଞାନ ହେଉଛି ସାରା ବିଶ୍ୱ ପାଇଁ ଗୋଟେ ମାନୁଆଲ ବା ଯେମିତି IPC ଭାରତୀୟ କୋଡ୍, ସେମିତି ସାରା ବିଶ୍ୱର ସମ୍ବିଧାନ ହେଉଛି ବେଦ। ଆଉ ସେ ଗୁରୁ ପରମ୍ପରା ଅନୁସାରେ ଆମେ ଆଜି ଆଗକୁ ବଢ଼ୁଛେ। ବିନା ଜ୍ଞାନରେ ଗୁରୁଙ୍କର ଜ୍ଞାନ ନହେଲେ ଆମେ ଆଗକୁ ବଢ଼ିପାରିବା ନାହିଁ, ତେଣୁ ଗୁରୁ କାହାକୁ କୁହାଯାଏ ଏଇଟା ବି ଜାଣିବା ଦରକାର। ମୁଁ ପ୍ରଶ୍ନ କରୁଛି ପିଲାମାନଙ୍କୁ, ଗୁରୁ କାହାକୁ କହିବା, ବା ସଦ୍ଗୁରୁ କିଏ, ଯିଏ ସତ୍ୟର ଆଚରଣ କରେ ଆଉ କରାଏ। ଆଜି ସମାଜରେ କ'ଣ ହେଉଛି ସେ କଥା କିଏ କରୁନାହାନ୍ତି, ସମାଜରେ ଗୁରୁର ଅଭାବ ବେଶୀ ହୋଇଗଲା, ତେଣୁ ସମାଜ ଆଉ ଆଗକୁ ବଢ଼ିପାରୁନାହିଁ। ଯଦି ପ୍ରକୃତରେ ଗୁରୁମାନେ ଠିକ୍ ରାସ୍ତାରେ ଯିବେ, ଅନ୍ୟକୁ ଜଣାଇବେ, ଆଜିକାଲି କ'ଣ ଗୁରୁମାନେ ଖାଲି କହୁଛନ୍ତି କରୁନାହାନ୍ତି, ଯଦି ଆମେ କରିବା ତାହେଲେ ଅନ୍ଧକୁ ମଧ୍ୟ ଦେଖାଯିବ, କାଲାକୁ ମଧ୍ୟ ଶୁଣାଯିବ, ମୁହଁକୁ ମଧ୍ୟ କହି ଉଠିବ। ତ ଗୁରୁଙ୍କ ପରମ୍ପରା ଏତେ ଅଧିକା, ତେଣୁ ଆମେ ସବୁବେଳେ ଗୁରୁଙ୍କ ଠାରୁ ହିଁ ଆମେ ଆଗକୁ ବଢ଼ିପାରିବା, ବିନା ଗୁରୁରେ ଆମେ କିଛି ହୋଇପାରିବାନି। ଆମର ବଡ଼ ବଡ଼ ବିଦ୍ୱାନମାନେ ବି କହିଛନ୍ତି, ଗୁରୁ ଇଜ୍ ଗାଇଡ଼ ନଟ୍ ଗଡ଼, ବଟ୍ ୱିଥଆଉଟ୍ ଗାଇଡ଼ ୱି କ୍ୟାନଟ୍ ଆଟେଣ୍ଡ ଦି ଗଡ଼, ଇଟ୍ ସିଓର, ବଟ୍ ଗାଇଡ଼ ଇଜ୍ ନଟ୍ ଗଡ଼, ଗଡ଼ ସେପରେଟ୍, ଗୁରୁ ସେପରେଟ୍। ଏଇଭଳିଆ ଯଦି ଆମେ ବିଚାରକୁ ନେବା ତାହେଲେ ଗୁରୁଙ୍କଠୁ କିଛି ଶିଖିପାରିବା। ନାଇଁ ଗୁରୁ ଭଗବାନ ତାଙ୍କ ଭଳି ଆମେ ହେଇପାରିବାନି କେବେ ବୋଲେ ତାଙ୍କର ଶିଖିପାରିବାନି କିଛି। ତେଣୁ ଆମର ପୂର୍ବପୁରୁଷମାନେ କ'ଣ କହୁଛନ୍ତି, ଗୁରୁକୁ ଗୁରୁ ହିଁ ମାନ ତାହା ହିଁ ସତ୍ୟ, ଭଗବାନକୁ ଭଗବାନ ବୋଲି ବିଚାର କର ତାହା ହିଁ ସତ୍ୟ, ଯାହାକୁ ତାହା କହିବା ହିଁ ସତ୍ୟ। ଆଗରୁ ସେ ଦୟାନନ୍ଦ ବୁଝାଇ ଦେଇଥିଲେ, ଅନ୍ୟମାନେ ସତ୍ୟମାନେ ସତ୍ୟ କହୁଛନ୍ତି, ସତ୍ୟ କହିବାକୁ କିଆଁ ଡରିବି, ସତ୍ୟ କହି ପଲେ ବୋଲି ଗାଉଛନ୍ତି ପିଲା, କିନ୍ତୁ ସତ୍ୟ କାହା କୁହାଯାଏ ଜାଣିନାହାନ୍ତି। ଏଇଟା ବଡ଼ ଦୁଃଖର ବିଷୟ। ତେଣୁ ଗୁରୁମାନେ ଯିଏକି ଆମକୁ ଆଗକୁ ନିଅନ୍ତି, ଯିଏକି ଆମର ପଥ ପ୍ରଦର୍ଶକ, ଯିଏକି ଆମର ପଥ ଲକ୍ଷ୍ୟ ନୁହନ୍ତି, ସିଏ ଲକ୍ଷ୍ୟ ହେଉଛନ୍ତି ପରମାତ୍ମା। ତେଣୁ ଗୁରୁଙ୍କର ମହତ୍ଵ ବହୁତ ଅଧିକା, ଗୁରୁଙ୍କୁ ଛାଡ଼ିକି ଆମେ ଆଗକୁ ବଢ଼ିପାରିବା ନାହିଁ। ସେଇ ଦୃଷ୍ଟିରୁ ସେପ୍ଟେମ୍ବର 5 ଡକ୍ଟର ରାଧାକୃଷ୍ଣଙ୍କର ଯେ ଶ୍ରଦ୍ଧା ଭକ୍ତି ଗୁରୁଙ୍କ ପ୍ରତି ଥିଲା, ସେ ନିଜେ ବି ଗୁରୁ ଥିଲେ, ସେଇ ଦୃଷ୍ଟିରୁ ତାକୁ ଆମେ ପାଳନ କରିବାକୁ ଯାଉଛୁ। ଆଉ ସମସ୍ତେ ଆମେ ବୁଝିବା ଦରକାର ଯେ ଗୁରୁଙ୍କର ମହତ୍ଵ କେତେ। ତେଣୁ ଗୁରୁଙ୍କୁ ଛାଡ଼ିକି ଦୁନିଆରେ କିଛି ନାହିଁ, ଗୁରୁ ହିଁ ସର୍ବେସର୍ବା। ଆମେ ଆଜି ଗୁରୁଙ୍କୁ ବ୍ରହ୍ମା ବିଷ୍ଣୁ ମହେଶ୍ୱର ପାଠ କରୁଛୁ, ତ କାହିଁ କରୁଛୁ? ଗୁରୁ ଯେମିତି ବ୍ରହ୍ମା ଯେମିତି ସୃଷ୍ଟି କରୁଛନ୍ତି, ଗୁରୁ ମଧ୍ୟ ସେମିତି ପିଲାଙ୍କ ଭିତରେ ଜ୍ଞାନ ସୃଷ୍ଟି କରୁଛନ୍ତି। ତେଣୁ ବ୍ରହ୍ମା ବିଷ୍ଣୁ, ବିଷ୍ଣୁ ଯେ ସବୁଠି ପରିବ୍ୟାପ୍ତ ହୋଇକି ରହୁଛନ୍ତି, ଗୁରୁ ମଧ୍ୟ ସେଇଭଳି ଜ୍ଞାନ ଦିଅନ୍ତି ଯାହାକି ସାରା ବିଶ୍ୱରେ ସବୁଠି ସେ ଜାଣିବେ। ଆଉ ବିଷ୍ଣୁଙ୍କୁ ପାଳନକର୍ତ୍ତା ବି କହୁଛନ୍ତି, ତ ଗୁରୁ ଜ୍ଞାନ ଦେଇକରି ପାଳନ କରୁଛନ୍ତି ତାକୁ, ତେଣୁ ତାଙ୍କୁ ବିଷ୍ଣୁ କୁହାଯାଏ। ମହେଶ୍ୱର ଯେମିତି ଦଣ୍ଡ ଦିଅନ୍ତି ପରମାତ୍ମା କର୍ମ ଅନୁସାରେ, ସେଭଳି ଗୁରୁ ମଧ୍ୟ ଆଗକୁ ବଢ଼ାଇବା ପାଇଁ ଦଣ୍ଡ ଦିଅନ୍ତି। ଆଜିକାଲି ଉଠାଇଦେଲେ ସେ ଦଣ୍ଡକୁ, କିନ୍ତୁ ବହୁତ ଅସୁବିଧା ହେଇଯାଇଛି। ଗୁରୁଙ୍କୁ ଏମିତି ଦଣ୍ଡ ଦେବା ପାଇଁ, ଶିଷ୍ୟକୁ ଏମିତି ଦଣ୍ଡ ଦେବା ପାଇଁ କୁହାହେଇଛି ଯାହାଟାକି ତା'ର ପରୋପକାର ହେବ, ସେ ଭବିଷ୍ୟତରେ ଉନ୍ନତି କରିବ। ସେଇ ଦୃଷ୍ଟିରୁ ଦଣ୍ଡ ଦିଆହେଉଥିଲା, କି ଗୋଟେ ଭୁଲ କରିଦେଲା, କାହାର ଆଖିକି ବାଡ଼ାଦେଲା, ଆଖି ଖରାପ ହେଇଗଲା, ସରକାର ତାକୁ ବୁଝିଲେନି, ସମସ୍ତଙ୍କୁ ବ୍ୟାନ୍ କରିଦେଲେ, ଯାହାଦ୍ୱାରା ଆଜି ସ୍କୁଲରେ ଏତେ ବିଶୃଙ୍ଖଳା ହେଉଛି, କିଏ କାହାକୁ ମାନୁନି, ଆଉ କୌଣସି ପ୍ରକାର ପାଠ ପଢ଼ିଲେ ମଧ୍ୟ ସେମାନେ ବୁଝୁନାହାନ୍ତି, ସ୍ୱୀକାର କରୁନାହାନ୍ତି। ଆଉ ଯଦି ଗୁରୁ କିଛି କହିଦେବେ ମଧ୍ୟ ପ୍ୟାରେଣ୍ଟସ୍ ଆସିକି ଆପତ୍ତି କରୁଛନ୍ତି, ତାହେଲେ କେମିତି ଗୁରୁଙ୍କର ଉନ୍ନତି ହେବ, କେମିତି ଶିକ୍ଷାର ଉନ୍ନତି ହେବ? ସେ ଦୃଷ୍ଟିରୁ ଆମେ ଗୁରୁଙ୍କୁ ବୁଝିବା ଦରକାର, ବର୍ତ୍ତମାନ ବି ସେମିତି ଗୁରୁଙ୍କୁ ବୁଝିବା ଦରକାର। ସିଏ ହେଉଛନ୍ତି ଆମର ସୃଷ୍ଟିକର୍ତ୍ତା, ସିଏ ହେଉଛନ୍ତି ଆମର ଜ୍ଞାନଦାତା, ସିଏ ହେଉଛନ୍ତି ଆମର ଦଣ୍ଡଦାତା। ତେଣୁ ତାଙ୍କୁ ଗୁରୁ ବ୍ରହ୍ମା, ଗୁରୁ ବିଷ୍ଣୁ, ଗୁରୁଦେବ ମହେଶ୍ୱର, ଗୁରୁ ସାକ୍ଷାତ ପରମ ବ୍ରହ୍ମ ବୋଲି କୁହାଗଲା, କାହିଁକି ଏସବୁ କାମ ପରମାତ୍ମା କରନ୍ତି, ସେଭଳି ଗୁରୁମାନେ ବି କରୁଛନ୍ତି। ତେଣୁ ଆମେ ତାଙ୍କୁ ପରମବ୍ରହ୍ମ, ସାକ୍ଷାତ ପରମବ୍ରହ୍ମ ବୋଲି ଆମେ କହୁଛୁ, ପୁରା ପରମବ୍ରହ୍ମ ଆମେ କହୁନୁ, ସାକ୍ଷାତ ସାକ୍ଷାତ ମାନେ ସେଇଭଳି
2: ସେଇଭଳି
1: ସେଇଭଳି, ଏଇଟାକୁ ବୁଝିବା ଦରକାର, ତାହେଲେ ଗୁରୁ ପରମ୍ପରା ଭଲ ଚାଲିବ ଆଉ ସମସ୍ତେ ଗୁରୁଙ୍କୁ ନେଇକି ଆଗକୁ ବଢ଼ିବେ, ନହେଲେ ବୁଝିବାର ଅସୁବିଧା।
2: ବହୁତ ବହୁତ ଧନ୍ୟବାଦ ସାର୍, ଆପଣ ବହୁତ ସୁନ୍ଦର ଭାବରେ ବା ଚମତ୍କାର ଭାବରେ ଆମକୁ ଗୁରୁର ଅର୍ଥ ବୁଝାଇଛନ୍ତି। ଆମେ ପରବର୍ତ୍ତୀ ସମୟରେ ଜାଣିବାକୁ ଚାହିଁବୁ, ଭାରତୀୟ ସଂସ୍କୃତିରେ ଗୁରୁଙ୍କ ସ୍ଥାନକୁ ଆପଣ କିପରି ବର୍ଣ୍ଣନା କରିବେ?
1: ଯେହେତୁ ଭାରତୀୟ ସଂସ୍କୃତିର ମୂଳ ହେଉଛି ଗୁରୁ, ସଂସ୍କୃତି ଯାହାଦ୍ୱାରା କି ମନ ଶରୀର ଆତ୍ମାର ଉନ୍ନତି ହୁଏ, ସେଇ ସଂସ୍କୃତିକୁ ଗୁରୁମାନେ ବୁଝାନ୍ତି, ଯାହାଦ୍ୱାରା କି ସମସ୍ତଙ୍କର ଶରୀର ମନ ଆତ୍ମାର ଉନ୍ନତି ହୁଏ। ଏ ତିନିଟାର ଉନ୍ନତିରେ ହିଁ ଉନ୍ନତି। ଗାନ୍ଧିଜୀ ବି କହିଛନ୍ତି, ଯା ବିଦ୍ୟା କହିଛନ୍ତି, ସେ ଯେଉଁ ବିଦ୍ୟା ଦ୍ୱାରା ଜୀବନର କିଛି ଉନ୍ନତି ହୋଇପାରିବ, ସା ବିଦ୍ୟା ବିମୁକ୍ତ, ତାହାଦ୍ୱାରା ଆମେ ସମସ୍ତ ଦୁଃଖରୁ ମୁକ୍ତି ପାଇଯିବା। ତ ଗୁରୁ ଋଷି ଦୟାନନ୍ଦ ମଧ୍ୟ ଗୁରୁଙ୍କ ବିଷୟରେ କହିଛନ୍ତି ଯେ ଗୁରୁ ହେଉଛନ୍ତି ପଥ ପ୍ରଦର୍ଶକ, ବିନା ଗୁରୁରେ ଆମେ କିଛି ଆଗକୁ ବଢ଼ିପାରିବା ନାହିଁ, ତେଣୁ ଗୁରୁଙ୍କୁ ଗୁରୁ ମାନ, ତାଙ୍କଠୁ କିଛି ଶିଖିପାରିବ। ଗୁରୁଙ୍କୁ ଯଦି ପରମ୍ପରା କହିଦେବ ତାହେଲେ ଆମେ ତାଙ୍କଠୁ କିଛି ଶିଖିପାରିବା ନାହିଁ, ଯେମିତି ରାମଙ୍କୁ ମର୍ଯ୍ୟାଦା ପୁରୁଷୋତ୍ତମ କହିଲେ ହିଁ ଆମେ ତାଙ୍କଠୁ ଶିଖିପାରିବା ନାହିଁ, ସେ ସ୍ୱୟଂ ସୃଷ୍ଟିକର୍ତ୍ତା କହିଲେ ଆମେ ସେ ପୁରୁଷୋତ୍ତମଙ୍କ ମର୍ଯ୍ୟାଦା, ଯେମିତି ସେ ପିତାମାତାଙ୍କୁ ସକାଳୁ ଉଠିଲେ ନମସ୍ତେ କରୁଥିଲେ, ପ୍ରଜାମାନଙ୍କୁ ନିଜର ପୁଅ ଭଳି ପାଳୁଥିଲେ, ସତ୍ୟ ପାଳନ ପାଇଁ ଜଙ୍ଗଲକୁ 14 କାଳ ପଳାଇ ଉଣା ତପସ୍ୟା କରିଛନ୍ତି। ତେଣୁ ଆଜି କୋଟି କୋଟି ଟଙ୍କା ଖର୍ଚ୍ଚ କରି ରାମ ମନ୍ଦିର ତିଆରି କରୁଛନ୍ତି, ରାବଣ ମନ୍ଦିର ତ କିଏ କରୁନାହାନ୍ତି, କାହିଁକି ନା ରାମଙ୍କ ଠାରୁ ଆମେ ଆଦର୍ଶ ଶିଖିପାରିବା। ପିଲାମାନଙ୍କୁ ମୁଁ ଗୋଟେ ପ୍ରଶ୍ନ କରୁଛି, ରାମକୃଷ୍ଣଙ୍କର ଜେଜେବାପା ରାମକୃଷ୍ଣଙ୍କୁ କାହିଁକି ସୃଷ୍ଟିକର୍ତ୍ତା କହୁନଥିଲେ ବୋଲି ପିଲା କହିପାରୁନାହାନ୍ତି? ଯେହେତୁ ରାମକୃଷ୍ଣ ତାଙ୍କ ଜେଜେବାପାଙ୍କ ସମୟରେ ଜନ୍ମ କହିନଥିଲେ, ଆଉ ସୃଷ୍ଟିକର୍ତ୍ତା କେମିତି କରେ? ତେଣୁ ରାମକୃଷ୍ଣଙ୍କ ଜେଜେବାପା ଯିଏକି ସୁନ୍ଦର ପାଣି ପବନ ସୂର୍ଯ୍ୟ ଚନ୍ଦ୍ର ଆଦି ତିଆରି କରିଛନ୍ତି, ତାଙ୍କୁ ହିଁ ସୃଷ୍ଟିକର୍ତ୍ତା କହୁଥିଲେ, ଯେହେତୁ ରାମଚନ୍ଦ୍ର ସେତେବେଳେ ଜନ୍ମ କହିନଥିଲେ, ଭଗବାନ କୃଷ୍ଣ ମଧ୍ୟ ଜନ୍ମ କାହିଁ ନଥିଲେ, ତାହେଲେ କ'ଣ

0: କି ସୃଷ୍ଟି ନଥିଲା, ନା ସୃଷ୍ଟି କି ସଞ୍ଚାଳନ କରୁନଥିଲା, ନା ଦିନ ରାତି ଛଅ ଋତୁ ହେଉନଥିଲା, ହେଉଥିଲା। ତେଣୁ ଋଷିମାନେ ସ୍ୱାମୀ ଦୟାନନ୍ଦ ଅନ୍ୟାନ୍ୟମାନେ ମହାପୁରୁଷମାନେ ବି କହିଛନ୍ତି ଯେ ଗୁରୁ ଆମେ ବୁଝିବା, କିନ୍ତୁ ପ୍ରଥମରେ ରାମକୃଷ୍ଣଙ୍କୁ ଆମେ ବୁଝିବା ଦରକାର। ତେଣୁ ରାମକୃଷ୍ଣ ସୃଷ୍ଟିକର୍ତ୍ତା ହୋଇପାରିବନି, ଯେହେତୁ ଏବେ ବି ସୃଷ୍ଟି ଚାଲିଛି, ଏବେ ବି ରାମକୃଷ୍ଣ ନାହାନ୍ତି, ସୃଷ୍ଟି ଚାଲିଛି କି ନାହିଁ, କିନ୍ତୁ ଆମର ଜାଣିବା ଦରକାର, ତାଙ୍କର ଆଦର୍ଶ ଅନୁପ୍ରାଣିତ ହେବା ଦରକାର। ଆମେ ଅନୁପ୍ରାଣିତ ହେଉନୁ, ଖାଲି ଫୁଲ ଚନ୍ଦନ ଦେଉଛୁ, ଚାଲି ଆସିଛୁ, ଯାହାଦ୍ୱାରା ସମାଜରେ କିଛି ପରିବର୍ତ୍ତନ ହେଉନି। ଆଜି ହଜାର ହଜାର ରାମ ମନ୍ଦିର ଅଛନ୍ତି, କିନ୍ତୁ ରାମ କେତେ ଜଣ ହେଉଛନ୍ତି? ରାମ ହେଉନାହାନ୍ତି। ତେଣୁ ପ୍ରକୃତିରେ ଜାଣିବା, ଫୁଲ ଚନ୍ଦନ ଦିଆଯାଉ, କିଛି ଅସୁବିଧା ନାହିଁ, ତତ୍ ସହିତ ତାଙ୍କର ଆଦର୍ଶ ଅନୁପ୍ରାଣିତ ହେବା ଦରକାର, ତାହେଲେ ସମାଜ ପରିବର୍ତ୍ତନ ହୋଇଯିବ।
1: ବହୁତ ବଢ଼ିଆ ସାର୍। ୟାପରେ ଟିକେ ଜାଣିବାକୁ ଚାହିଁବା ଆମେ ଯେ ଗୋଟେ ଭଲ ଗୁରୁଙ୍କ ଭିତରେ କ'ଣ କ'ଣ ସବୁ ଭଲ ଗୁଣ ରହିବା ଆବଶ୍ୟକ?
0: ଦେଖନ୍ତୁ, ଗୁରୁମାନେ ସେ ବ୍ରହ୍ମ ମୁହୂର୍ତ୍ତରେ ଉଠିବେ, ପରମାତ୍ମାଙ୍କର ପ୍ରାର୍ଥନା କରିବେ, ସ୍ନାନ ଶୌଚାଦି ହେବେ, ତାପରେ ସନ୍ଧ୍ୟା ବନ୍ଦନା ଆଦି କରିବେ, ଯଜ୍ଞ କରିବେ, ତାପରେ ପିଲାମାନଙ୍କ ପାଇଁ ସେ ଆଦର୍ଶ ସେ ଶିଖେଇବେ, ମୁଁ ଯେମିତି କରୁଛି ତୁମେ ସେମିତି କର। ଆଜି ସମାଜରେ କ'ଣ ହେଉଛି, ଗୁରୁ କରୁନାହାନ୍ତି କିନ୍ତୁ କହୁଛନ୍ତି, ଯାହାଦ୍ୱାରା କି ସମାଜ ପରିବର୍ତ୍ତନ ହୋଇପାରୁନି। ଯେଉଁଦିନ ଗୁରୁମାନେ ଠିକ୍ କାମ କରିବେ, ତାହେଲେ ତାଙ୍କ ଆଦର୍ଶରେ ଅନ୍ୟମାନେ ତିଆରି ହେବେ, ଏଇଟା ହେଉଛି ସବୁଠୁ ବଡ଼ ସମସ୍ୟା। ତେଣୁ ଆମେ ଗୁରୁଙ୍କ ଆଶ୍ରୟ କରିବା ମାନେ, ଯିଏ ପ୍ରକୃତିରେ ଜ୍ଞାନ ଦିଅନ୍ତି, ଅନ୍ଧକାର ରକ୍ଷା କରନ୍ତି, ଆଉ ସମସ୍ତଙ୍କୁ ଗୁରୁର ମହତ୍ତ୍ୱ ବୁଝାନ୍ତି, ଆଉ ସେମାନଙ୍କୁ ହିଁ ଆମେ ଯଦି ଆଦର୍ଶରେ ଅନୁପ୍ରାଣିତ ହେବା ସେମାନଙ୍କ ଦ୍ୱାରା, ତାହେଲେ ଆମେ ଆଗକୁ ବଢ଼ିପାରିବା।
1: ସାର୍, ଜଣେ ଆଦର୍ଶ ଶିଶୁ ବା ଜଣେ ଆଦର୍ଶ ଶିଷ୍ୟର ପରିଚୟ କ'ଣ?
0: ଯେହେତୁ ସେ ଗୁରୁଙ୍କର କଥାକୁ ପୁରାପୁରି ମାନୁଥିବେ, ଗୁରୁ ଯାହା ଯାହା କହୁଛନ୍ତି ତାକୁ ମାନିବା, ତାକୁ ଆଚରଣ କରିବା, ଇଏ ହେଉଛି ଗୋଟେ ଆଦର୍ଶ ଶିଷ୍ୟର କର୍ତ୍ତବ୍ୟ। ଗୁରୁଙ୍କର କଥା ଶୁଣୁଥିବେ ଆଉ ତାକୁ ଆଦର୍ଶ ଅନୁପ୍ରାଣିତ ହେବାନି, ତାହେଲେ ସେ ପ୍ରକୃତ ଶିଷ୍ୟ ହୋଇପାରିବ ନାହିଁ। ଆଉ ଯେଉଁଦିନ ଶିଷ୍ୟ ଗୁରୁଙ୍କର ଆଦର୍ଶ ଅନୁପ୍ରାଣିତ ହେବ, ସେଦିନ ହିଁ ସମାଜ ପରିବର୍ତ୍ତନ ହେବ, ଗୁରୁଙ୍କର ପ୍ରକୃତ ମହତ୍ତ୍ୱ ରହିବ। ଋଷି ଦୟାନନ୍ଦ ଆପଣ ଶୁଣିଥିବେ, ଆର୍ଯ୍ୟ ସମାଜ ସଂସ୍ଥାପକ, ସିଏ ବି ଗୁରୁଙ୍କୁ ଯାଇକି ସେବା କରୁଥିଲେ, ଯମୁନା ନଦୀରୁ ପାଣି ଆଣିକରି ଗୁରୁଙ୍କୁ ଦେଉଥିଲେ ଗାଧେଇବା ପାଇଁ। ଏତେ ଗୁରୁ ଅନ୍ୟମାନଙ୍କର ପ୍ରେରଣାରେ ଦୟାନନ୍ଦଙ୍କୁ ମଧ୍ୟ ଗୁରୁ ରାଗିକି ବାଡ଼େଇ ଦେଇଥିଲେ, ରକ୍ତ ବାହାରିଥିଲା। ସେତେବେଳେ ସ୍ୱାମୀ ଦୟାନନ୍ଦ କହିଲେ, ଗୁରୁଦେବ ଆପଣଙ୍କୁ କଷ୍ଟ ହେବ, ମୋ ଦେହ ପଥର ହୋଇଯାଇଛି ବୁଲି ବୁଲିକିରି ସତ୍ୟକୁ ଜଣାଇବା ପାଇଁ, ଆପଣ ମୋତେ ବାଡ଼ିଲେ ମୋର କିଛି ହେବନି, ଆପଣଙ୍କର ଅସୁବିଧା ହେବ। ଦେଖନ୍ତୁ କେତେ ସୁନ୍ଦର ଭାବନା ଗୁରୁଙ୍କ ପ୍ରତି ତାଙ୍କର ଥିଲା। ତେଣୁ ଗୁରୁଙ୍କୁ ସ୍ୱାମୀ ଦୟାନନ୍ଦ ମାନୁନାହାନ୍ତି ବୋଲି କେତେ କହନ୍ତି, କିନ୍ତୁ ପ୍ରକୃତ ଗୁରୁଙ୍କୁ ମାନିଛନ୍ତି ସ୍ୱାମୀ ଦୟାନନ୍ଦ। ତେଣୁ ସେଭଳି ଆମେ ମଧ୍ୟ ଗୁରୁଙ୍କୁ ମାନିବା, ଗୁରୁ ଯେତେ କଷ୍ଟ ଦେଲେ ମଧ୍ୟ ତାକୁ ସହିବା, ତାହେଲେ ଆମେ ଆଗକୁ ବଢ଼ିପାରିବା, ବା ଶିଷ୍ୟମାନେ ସେମିତି ହେବା ଦରକାର।
1: ସାର୍, ଆଉ ଗୋଟେ କଥା, ଗୁରୁଙ୍କ ପ୍ରତି ଶିଷ୍ୟର ଶ୍ରଦ୍ଧା ବଢ଼ିବା ପାଇଁ ବା ଶ୍ରଦ୍ଧା ରହିବା ପାଇଁ କେତେ ଗୁରୁତ୍ୱପୂର୍ଣ୍ଣ?
0: ନିଶ୍ଚୟ, ଯେହେତୁ ଗୁରୁଙ୍କ ଦ୍ୱାରା ସିଏ ମନୁଷ୍ୟ ହେବ, ଗୁରୁଙ୍କ ଦ୍ୱାରା ସେ ତାର ଭବିଷ୍ୟତ ତିଆରି ହେବ, ତେଣୁ ଗୁରୁଙ୍କର ଆବଶ୍ୟକତା ଶିଷ୍ୟ ପ୍ରତି ବହୁତ ଅଧିକ। ବିନା ଗୁରୁରେ କେହି ହେଲେ ଆଜି ସମାଜରେ ଉପରକୁ ଉଠେ ନାହିଁ, କାହିଁକି ଗୁରୁ ଇଜ୍ ଗାଇଡ୍, ପଥ ପ୍ରଦର୍ଶକ, ଆମର ସବୁବେଳେ ପଥକୁ ପ୍ରଦର୍ଶନ କରନ୍ତି ସେମାନେ। ତେଣୁ ଗୁରୁଙ୍କର ମହତ୍ତ୍ୱ ବେଶୀ ଅଧିକା, ବିନା ଗୁରୁରେ ଆଜି ସମାଜରେ କେହି ହେଲେ ନାହାନ୍ତି। ଆପଣ ବସିଛନ୍ତି, ମୁଁ ହେଲେ ବସିଛି, ଆମମାନେ ମଧ୍ୟ ଗୁରୁଙ୍କ ପ୍ରେରଣାରେ କାହିଁ ସବୁ କରୁଛୁ? କେହି କହିପାରୁନି ଯେ ମୁଁ ବିନା ଗୁରୁରେ ସବୁ ଶିଖିଯାଇଛି, ଶିଖିପାରିବନି। ମନୁଷ୍ୟ ଗୋଟେ ଏମିତି ପ୍ରାଣୀ, ସେ ହେଉଛି ଶୈକ୍ଷିକ ପ୍ରାଣୀ, ପଶୁପକ୍ଷୀ ପ୍ରତିମାନଙ୍କୁ ପରମାତ୍ମା ଜ୍ଞାନ ଦିଅନ୍ତି, କିନ୍ତୁ ମନୁଷ୍ୟ ହିସାବରେ ହେଲେ ଗୁରୁଙ୍କ ଦ୍ୱାରା ହିଁ ଆମେ ଆଗକୁ ବଢ଼ିପାରିବା, ବିନା ଗୁରୁରେ ଆମେ ବଢ଼ିପାରିବା ନାହିଁ। ଯଦି ଆମେ ଗୋଟେ ଜଙ୍ଗଲରେ ଗୋଟେ ପିଲାଟାକୁ ଜନ୍ମ ହେଲା ପରେ ପଠାଇଦେବା, ଆଉ ଘରେ ଗୋଟେ ପିଲାଟାକୁ ଆମେ ପାଠ ପଢ଼େଇବା, କିଏ ଭଲ ହେବ? ଜଙ୍ଗଲରେ ଥିବା ଯିଏ ପଶୁପକ୍ଷୀର ଅନୁକରଣ କରିବ, କିନ୍ତୁ ସମାଜରେ ଯିଏ ଗୁରୁ ଅଛନ୍ତି ତାଙ୍କର ଅନୁକରଣ ଏ ପିଲା କରିବ, ଆଗକୁ ବଢ଼ିପାରିବ।
1: ସେ ପୁରାତନ ଗୁରୁ ଶିଷ୍ୟ ପରମ୍ପରା ଓ ଆଜିର ଶିକ୍ଷା ପ୍ରଣାଳୀ ମଧ୍ୟରେ କ'ଣ ପାର୍ଥକ୍ୟ?
0: ଯେହେତୁ ପୁରାତନ କାଳରେ ଗୁରୁ ଗୁରୁମାନେ ଯେଉଁ ଥିଲେ, ସେମାନେ ନିଜେ ଆଚରଣ କରୁଥିଲେ, ତାଙ୍କ ଆଦର୍ଶ ଅନୁପ୍ରାଣିତ ହୋଇକରି ତିଆରି ହେଉଥିଲେ, କିନ୍ତୁ ଆଜିକାଲି ଯେଉଁ ଗୁରୁ ଅଛନ୍ତି ସେମାନେ ଆଦର୍ଶରେ ଅନୁପ୍ରାଣିତ ହେବା ପୂର୍ବରୁ ନିଜେ ଆଦର୍ଶରେ କାମ କରୁନାହାନ୍ତି, ତେଣୁ ସମାଜ ପରିବର୍ତ୍ତନ ହେଉନି। ଯଦି ଆଜି ବି ଗୁରୁ ପରମ୍ପରା ପୁରାତନ ପରମ୍ପରା ଅନୁସାରେ ଯଦି ଆଚରଣ କରିବେ, ମୋ

0: ମା ମାନେ କ'ଣ କରୁଛନ୍ତି, ଯାଉଛନ୍ତି ସେ ପାଣି ପକାଇ ଦେଉଛନ୍ତି, ନହେଲେ କାଚ ପିନ୍ଧାଇ ଦେଉଛନ୍ତି, ନାଲି କପଡ଼ା ଗୋଟେ ପୁରେଇ ଦେଉଛନ୍ତି। କିନ୍ତୁ ବାସ୍ତବିକ ଏହା ବେଦରେ ଅଛି ଯେ ତୁଳସୀ ବୃକ୍ଷକୁ ରୋପଣ କର, ସମୟ ଅନୁସାରେ ପାଣି ଦିଅ, ଆଉ ତାର ପତ୍ର ନେଇକି ଖାଅ ଡେଲି ଡେଲି। ଯଦି ଆମେ ତୁଳସୀ ପତ୍ର ଖାଇବା କୋଷ୍ଠ ରୋଗ ହେବ ନାହିଁ। ଯଦି ଜ୍ୱର ହେଉଛି ଗୋଲମରିଚ ଆଉ ତୁଳସୀ ପତ୍ର ବେଶୀ ଖାଅ, ଯଦି ଖାସ ହେଉଛି ଅଦା ତୁଳସୀ ପତ୍ର ଖାଅ। ଏଇଭଳି ତାଙ୍କର ଦିବ୍ୟ ଗୁଣ ଥିବାରୁ ତୁଳସୀ ତ ସ୍ତ୍ରୀଲିଙ୍ଗଟା, ତେଣୁ ତାଙ୍କୁ ଦେବୀ କୁହାହେଉଛି। ବାସ୍ତବିକ ଏଗୁଡ଼ାକ ହେଉଛି ତାଙ୍କର ପୂଜା। ପୂଜା ମାନେ କ'ଣ ଲୋକେ ବୁଝିଲେନି, ପୂଜା ମାନେ ପ୍ରପର୍ ୟୁଟିଲାଇଜ୍। ମୋତେ ଭୋକ ହେଉଛି, ପେଟ ପୂଜା କରି। ସ୍କୁଲରେ ଆଜିକାଲି ପାଠ ନ ପଢ଼ିଲେ କିଛି କହିଲେ ମା ମାନେ ପିଠ ପୂଜା କରୁଛନ୍ତି, ହେଉଛି କି ନାଇଁ କୁହନ୍ତୁ। ତେଣୁ ପୂଜା ମାନେ ଲୋକ ବୁଝିଲେନି, ଖାଲି ଫୁଲ ଚନ୍ଦନ ଆଣିକି ଦେବଟାକ ପୂଜା କରିବେ, କିନ୍ତୁ ତାଙ୍କ ଆଦର୍ଶ ଅନୁପ୍ରତି ପୂଜା କରୁ। ଭଗବାନ ରାମଙ୍କ ପୂଜା ମାନେ କ'ଣ, ଖାଲି ତୁଳସୀ ପତ୍ର ଖାଲି ଫୁଲ ଚନ୍ଦନ ଦେବା ନୁହଁ, ତା ସହିତ ତାଙ୍କର ଆଦର୍ଶ ଅନୁପ୍ରାଣିତ ହେଉଛି ପୂଜା। ଏଇଟା ଆଜିକାଲି ହଉ ଦେଖନ୍ତୁ କେତେ ମନ୍ଦିର ଅଛି ରାମଙ୍କର ଆଦର୍ଶ କେନେ, ଖାଲି ତାଙ୍କୁ ଫୁଲ ଚନ୍ଦନ ଦେଇଦେବେ, ଆଉ କ'ଣ କରୁଛନ୍ତି, ପାହାନ୍ତରେ ଉଠିକି ଲମ୍ବା ବାଉଁଶରେ ଫୁଲ ଚୋରେଇକି ଆଣୁଛନ୍ତି। ଏଇଟା କ'ଣ ଠିକ୍, ଭଗବାନ ରାମ କହିଛନ୍ତି ତମେ ଫୁଲ ଚୋରେଇକି ଆଣିଦିଅ ବୋଲି? ଜଣେ କହିଲେ ଆଜ୍ଞା ଆମ ବଜାର କିଣିକି ଦେଲେ ହେବନି, ତୁମର ପଇସା ଅଛି ତୁମେ କିଣିଦେବ, ଯାହାର ପଇସା ନାହିଁ, ଯାହାର ପଇସା ନାହିଁ ସିଏ କ'ଣ ଭଗବାନଙ୍କୁ ପୂଜା କରିପାରିବନି? ଆମର ଫୁଲ ଚନ୍ଦନ ପାଇଁ ଆମର ଜଣେ ଗୁରୁ କହିଥିଲେ, ଫୁଲ ସେ ତୁମ ହସନା ଶିଖ ଭର ସେ ତୁମ ଗାନା। ଭଗବାନ ଏଥିପାଇଁ ଏ ଫୁଲ ଚନ୍ଦନ ଫୁଲର ସମ୍ଭାର କରିଛନ୍ତି, ତା ସହିତ ସୁଗନ୍ଧ ବି ମିଳୁଛି, ସୌନ୍ଦର୍ଯ୍ୟ ବି ମିଳୁଛି। ତୁମେ ଯଦି ଭଗବାନଙ୍କୁ ଜାଣିବାକୁ ଚାହୁଁଛ ଫୁଲଟାକୁ ଦେଖ, ଫୁଲଟାକୁ ଦେଖି ମଧ୍ୟ ତୁମେ ଜାଣିପାରୁଛ, ସୂର୍ଯ୍ୟ ଚନ୍ଦ୍ର ଦେଖିବି ତୁମେ ଜାଣିପାରିବ, ନିଜ ଶରୀରକୁ ଦେଖିବି ଜାଣି, ଯେହେତୁ ନିଜ ଶରୀରଟା ମା ଗର୍ଭରେ ତିଆରି ହେଇଛି, କିନ୍ତୁ ଭଗବାନ କା କରିଛନ୍ତି, ରଜ ବୀଜ ମିଶିଗଲା ପିଣ୍ଡ ହେଇଗଲା, କିନ୍ତୁ ତାକୁ ଆଗକୁ କିଏ ବଢ଼ାଇଲା, ପରମାତ୍ମା ହିଁ ବଢ଼ାଇଲେ। ତେଣୁ ଆମେ ଜାଣିବା ଦରକାର ଏସବୁ କଥା ରହସ୍ୟ, ଜାଣିଲେ ପ୍ରକୃତରେ ଗୁରୁଙ୍କ ପ୍ରତି ଭକ୍ତିଭାବ ଆସିବ, ସମାଜର କୁସଂସ୍କାର ଆମେ ଦୂର କରିପାରିବା ଆଚରଣ କରିକି। ଭଗବାନ ରାମ ଆଚରଣ କରିବାରେ ଆଜି କୋଟି କୋଟି ଟଙ୍କା ଖର୍ଚ୍ଚ କରି ମନ୍ଦିର କରିଛନ୍ତି, ଖାଲି ଫୁଲ ଚନ୍ଦନ ଦେଇକି ପଳା ଆସିଲେ ହେବ ନାହିଁ, ତାଙ୍କର ଆଦର୍ଶ ଅନୁପ୍ରାଣିତ ହେବା ହେଉଛି ପୂଜା।
1: ବହୁତ ବହୁତ ଧନ୍ୟବାଦ ସାର୍, ଗୁରୁଙ୍କ ଜ୍ଞାନ ହେଉଛି ଶିଷ୍ୟର ସଫଳତାର ଆଲୋକ, ଆଉ ଆପଣ ବହୁତ ସୁନ୍ଦର ଭାବରେ ବ୍ୟାଖ୍ୟା ଭାବରେ ଆମକୁ ବୁଝାଇ ଦେଲେ ଗୁରୁଙ୍କର କ'ଣ ରହିଛି ଜୀବନର, ଶିଷ୍ୟଙ୍କ ଜୀବନରେ ତାଙ୍କ ପାଇଁ। ତ ସେଇଥିପାଇଁ ବହୁତ ବହୁତ ଧନ୍ୟବାଦ ଦେବୁ ଆପଣଙ୍କୁ, ଆପଣ ଆମ ଷ୍ଟୁଡ଼ିଓକୁ ଆସିଲେ, ଆମ ସହିତ ବହୁତ ସାରା କଥା ହେଲେ, ନିଜ ଜୀବନର ପ୍ରତ୍ୟେକଟି ସୁଖ ଦୁଃଖ ଆଉ ଗୁରୁଙ୍କ ସହିତ ଯେଉଁ ସମୟ ଅତିବାହିତ କରିଥିଲେ ଆମ ସହ ବାଣ୍ଟିଲେ, ବହୁତ ବହୁତ ଧନ୍ୟବାଦ। ଆଜିର କାର୍ଯ୍ୟକ୍ରମରୁ ରହୁଛୁ, ନମସ୍କାର।
0: ନମସ୍ତେ।

0: ଏଇଠି ଶେଷ ହେଲା ହେ ନମସ୍ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମ ଉପସ୍ଥାପନା କରିଥିଲେ ରଶ୍ମିତା ଦଳେଇ।
1: ଯେଉଁ ଷ୍ଟିଲ୍ ଦେଶର ରେଲୱେ ବ୍ରିଜେସ୍ ଓ ଡିଫେନ୍ସକୁ ସଶକ୍ତ କରେ, ଏବେ ସେହି ଭରସା ଆପଣଙ୍କ ଘର ପାଇଁ ବି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସେଲ୍ ଏସିକ୍ୟୁଆର୍ ମାନେ ସେଲ୍ ସିକ୍ୟୁର ଟିଏମ୍ଟି ବାର୍, ଷ୍ଟ୍ରଙ୍ଗ୍ ଫ୍ଲେକ୍ସିବଲ୍ ଭୂମିକମ୍ପ ପ୍ରତିରୋଧୀ ଓ କଂକ୍ରିଟ୍ ସହ ମଜବୁତ ଯୋଡ୍, ସେଲ୍ ସିକ୍ୟୁର ଟିଏମ୍ଟି ବାର୍।
2: ଦେର୍ ଇଜ୍ ଅ ଲିଟିଲ୍ ବିଟ୍ ଅଫ୍ ସେଲ୍ ଇନ୍ ଏଭ୍ରିବଡିଜ୍ ଲାଇଫ୍।
1: ଯେଉଁ ଷ୍ଟିଲ୍ ଦେଶର ରେଲୱେ ବ୍ରିଜେସ୍ ଓ ଡିଫେନ୍ସକୁ ସଶକ୍ତ କରେ, ଏବେ ସେହି ଭରସା ଆପଣଙ୍କ ଘର ପାଇଁ ବି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସେଲ୍ ଏସିକ୍ୟୁଆର୍ ମାନେ ସେଲ୍ ସିକ୍ୟୁର ଟିଏମ୍ଟି ବାର୍, ଷ୍ଟ୍ରଙ୍ଗ୍ ଫ୍ଲେକ୍ସିବଲ୍ ଭୂମିକମ୍ପ ପ୍ରତିରୋଧୀ ଓ କଂକ୍ରିଟ୍ ସହ ମଜବୁତ ଯୋଡ୍, ସେଲ୍ ସିକ୍ୟୁର ଟିଏମ୍ଟି ବାର୍।
2: ଦେର୍ ଇଜ୍ ଅ ଲିଟିଲ୍ ବିଟ୍ ଅଫ୍ ସେଲ୍ ଇନ୍ ଏଭ୍ରିବଡିଜ୍ ଲାଇଫ୍।
3: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
4: ଗାଁରୁ ସହର ଯାଏ ସବୁ ସ୍ଥାନରେ
3: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
4: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
3: କେବଳ ଆକାଶବାଣୀ।

0: ସଂସ୍କୃତି ମୂଲ୍ୟବୋଧ ଏବଂ ପରମ୍ପରାର ଏକନିଷ୍ଠ ପ୍ରବକ୍ତା ଆକାଶବାଣୀ
1: ଆକାଶବାଣୀ ବ୍ରହ୍ମପୁର। ସମୟ ବର୍ତ୍ତମାନ ସକାଳ 8 ବଜେକୁ ଯାଉଛି। ଶୁଣନ୍ତୁ ହିନ୍ଦୀରେ ସମ୍ବାଦ ପରେ ଇଂରାଜୀରେ ସମ୍ବାଦ ରିଲେ କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଅକ୍ଷୟ ତୃତୀୟା କଥାଚିତ୍ରରୁ। ଶିଳ୍ପୀ ତାନସେନ ସିଂ, ଗୀତିକାର ଶିବବ୍ରତ ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି।

କଟକର ଦହିବରା କଟକର ଦହିବରା ପାସରି ଯିବ ନାହିଁ ମାଣିକ ପାଟଳା ବସା ଦହିକୁ ମାଣିକ ପାଟଳା ବସା ଦହିକୁ ଏ ଗରି ଆଲୋ ଟିକେ ଅନା ଇଏ କ'ଣ ଦଉଛ ହେ

0: ଖାଇବ ଆମ ରାଜା ବାବୁର ଖାନା।
1: ଏଥର ନେଇଛୁ ଗୀତ ଜାଇଫୁଲ କଥା ଚିତ୍ରରୁ, ଶିଳ୍ପୀ ହେଲେ ଅକ୍ଷୟ ମହାନ୍ତି, ହାଇମାନ୍ତି ଶୁକ୍ଲା, ଗୀତିକାର ଶୀର୍ଷାନନ୍ଦ ଦାସକାନ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ନେଇଛୁ ଆକାଶଦୀପ କଥାଚିତ୍ରରୁ। ଶିଳ୍ପୀ ହେଲେ ତୃପ୍ତି ଦାସ, ସଙ୍ଗୀତ ଏବଂ ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଅକ୍ଷୟ ମହାନ୍ତି।

ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଏଥର ଗୀତଟି ନେଇଛୁ ଅସ୍ତରା କଥାଚିତ୍ରରୁ, ଶିଳ୍ପୀ କ୍ରିଷ୍ଣା ପଟେଲ ଏବଂ ବିଭୂତି ପଟ୍ଟନାୟକ, ଗୀତିକାର କୃପାସିନ୍ଧୁ ଗୁରୁ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ୍ଲ କର।

ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଏଥର ଗୀତ ନେଇଛୁ ଅରୁନ୍ଧତୀ କଥାଚିତ୍ରରୁ, ଶିଳ୍ପୀ ମହମ୍ମଦ ରଫି, ଗୀତିକାର ଗୁରୁକୃଷ୍ଣ ଗୋସ୍ୱାମୀ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଶାନ୍ତନୁ ମହାପାତ୍ର।

ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଏଥର ଗୀତଟି ନେଇଛୁ ବାସନ୍ତୀ ଉପାୟ କଥାଚିତ୍ରରୁ। ଶିଳ୍ପୀ ହେଲେ ହେମନ୍ତ ଶୁକ୍ଲା, ଗୀତିକାର ନିଜାମ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ମୁସିର।

0: ଚଳଚ୍ଚିତ୍ରରେ ଓଡ଼ିଆ ଏବଂ ହିନ୍ଦୀ କଥାଚିତ୍ରରେ ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଏହି କାର୍ଯ୍ୟକ୍ରମ ପୁଣି ଥରେ ଆସନ୍ତାକାଲି ଦିନ 10:00 ସମୟରେ ଶୁଣାଯିବ। ଆକାଶବାଣୀ ବ୍ରହ୍ମପୁର ଆରମ୍ଭ କରୁଛୁ ଲୋକଗୀତର କାର୍ଯ୍ୟକ୍ରମ। ଆଜି ଲୋକଗୀତରେ ନେଇଛୁ ଦାସକାଠି। ଆଜିର ପ୍ରସଙ୍ଗ ରହିଛି ପାଣ୍ଡବଙ୍କ ବନବାସ। ପରିବେଷଣ କରିବେ ଗଣେଶ୍ୱର ନାୟକ ଏବଂ ତାଙ୍କର ସାଥୀ। ଆଜିର ପ୍ରସଙ୍ଗ ପାଣ୍ଡବଙ୍କ ବନବାସ। ପରିବେଷଣ କରୁଛନ୍ତି ଗଣେଶ୍ୱର ନାୟକ।
1: ଯେଉଁ ଷ୍ଟିଲ୍ ଦେଶର ରେଲୱେ ବ୍ରିଜେସ୍ ଓ ଡିଫେନ୍ସକୁ ସଶକ୍ତ କରେ, ଏବେ ସେହି ଭରସା ଆପଣଙ୍କ ଘର ପାଇଁ ବି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସେଲ୍ ଏସ୍ଇକ୍ୟୁଆର୍ ମାନେ ସେଲ୍ ସିକ୍ୟୁର୍ TMT ବାର୍, ଷ୍ଟ୍ରଙ୍ଗ୍ ଫ୍ଲେକ୍ସିବଲ୍ ଭୂମିକମ୍ପ ପ୍ରତିରୋଧୀ ଓ କଂକ୍ରିଟ୍ ସହ ମଜବୁତ ଚୋଡ଼। ସେଲ୍ ସିକ୍ୟୁର୍ TMT ବାର୍।
2: ଦେର୍ ଇଜ୍ ଅ ଲିଟିଲ୍ ବିଟ୍ ଅଫ୍ ସେଲ୍ ଇନ୍ ଏଭ୍ରିବଡିଜ୍ ଲାଇଫ୍।
1: ଯେଉଁ ଷ୍ଟିଲ୍ ଦେଶର ରେଲୱେ ବ୍ରିଜେସ୍ ଓ ଡିଫେନ୍ସକୁ ସଶକ୍ତ କରେ, ଏବେ ସେହି ଭରସା ଆପଣଙ୍କ ଘର ପାଇଁ ବି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସେଲ୍ ଏସ୍ଇକ୍ୟୁଆର୍ ମାନେ ସେଲ୍ ସିକ୍ୟୁର୍ TMT ବାର୍, ଷ୍ଟ୍ରଙ୍ଗ୍ ଫ୍ଲେକ୍ସିବଲ୍ ଭୂମିକମ୍ପ ପ୍ରତିରୋଧୀ ଓ କଂକ୍ରିଟ୍ ସହ ମଜବୁତ ଚୋଡ଼। ସେଲ୍ ସିକ୍ୟୁର୍ TMT ବାର୍।
2: ଦେର୍ ଇଜ୍ ଅ ଲିଟିଲ୍ ବିଟ୍ ଅଫ୍ ସେଲ୍ ଇନ୍ ଏଭ୍ରିବଡିଜ୍ ଲାଇଫ୍।

0: ବୁଝେଇଗଲୁ ନା ଭାଇ? ଜଗତର ମା ତ ହେଲେ ସରସ୍ୱତୀ।
1: ଆଚ୍ଛା,
0: ଜଗତର ତା ତ ଯେ
1: ଜଗନ୍ନାଥ,
0: ସେହି ଜଗନ୍ନାଥଙ୍କୁ ପଦେ ଧ୍ୟାନ କରି
1: ତାପରେ ବିଷୟବସ୍ତୁ ଉପରେ ଯିବା।

0: କଟେ
1: ହରି ରାମ ହେ
0: ମନ୍ତ୍ରୀଙ୍କୁ ଚାହିଁ ନ ରାଜା ପଚାରେ ବି କଟେ
1: ବଦ ରାମ ହେ ହରି ରାମ ହେ ବିନ ସୁନ୍ଦର ଘନ ଶ୍ୟାମ ହେ
0: ଭାଇ ଶକୁନି ମନ୍ତ୍ରୀ ପାହାସରେ ଅଛନ୍ତି
2: ଆଚ୍ଛା
0: ଆଉ ସମସ୍ତେ ଅଛନ୍ତି ପାହାସରେ
2: ଠିକ
0: ସେତେବେଳେ ଦୁର୍ଯ୍ୟୋଧନ ଚକ୍ରବର୍ତ୍ତୀ ମନ୍ତ୍ରୀଙ୍କୁ ପୁଚ୍ଛା କଲେ
2: କଣ

0: ବୋଲି ହେ ମନ୍ତ୍ରୀ
1: ହଁ
0: ପାଣ୍ଡବ ମାନେ ଦିନୁ ଦିନ ଦେହର ବ୍ୟାଧି ପରି ବଢି ଚାଲିଛନ୍ତି।
1: ଆଚ୍ଛା ଆଚ୍ଛା
0: ସେମାନେ କିପରି ଶମନ ଅବନାମ ଭଜନ କରିବେ।
1: ଆଚ୍ଛା
0: ଶକୁନି କହିଲେ ଭଣଜା ଏ ଛାର କଥାକୁ ଚିନ୍ତାର୍ଥୀ ହେଉଛନ୍ତି। ଗୋଟିଏ ପଶା ଖେଳ ଆରମ୍ଭ କରିବା। ପଶା ଖେଳରେ ପାଣ୍ଡବ ମାନେ ଜିଣିବାର ପ୍ରଶ୍ନ ନାହିଁ, ତାଙ୍କୁ ପରାସ୍ତ କରିବା। 12 ବର୍ଷ ବନବାସକୁ ଯିବେ ପାଣ୍ଡବ ମାନେ,
1: ଠିକ
0: ଆପଣ ନିର୍ବିଘ୍ନରେ ରାଜ୍ୟରେ ସମ୍ରାଟ ବୋଲାଇବେ।
1: ଆଚ୍ଛା ଆଚ୍ଛା
0: ଏହିପରି ଯେତେବେଳେ ଶକୁନି କହିଛନ୍ତି, ଦୁର୍ଯ୍ୟୋଧନ ହାତୀ ପରି ଛାତିଟାକୁ ଫୁଲେଇ ଦେଇଛି।
1: ଠିକ ଠିକ
0: ପଠାଇଣ

0: ସକଳ କହିଲେ
1: ଯୁଧିଷ୍ଠିର ପାଞ୍ଚ ଭାଇ ଉଠିଲେ
0: ଆହା
1: ମନ ଦୁଃଖରେ ଜନନୀଙ୍କ ପାଶରେ ହାଜର ହେଲେ
0: ଆଚ୍ଛା ଆଚ୍ଛା
1: କୁଇନ୍ତା ମନ ଦୁଃଖ କଲେ
0: ହଁ
1: ଏଣେ ଦ୍ରୌପଦୀ ଶୁଣୁଥିଲେ
0: ହଁ
1: ସେ ବି ମଧ୍ୟ ମନ ଦୁଃଖ କରିଛନ୍ତି
0: ଆଚ୍ଛା ଆଚ୍ଛା
1: ସୁଭଦ୍ରା ବି ମଧ୍ୟ ମନ ଦୁଃଖ କରିଛନ୍ତି
0: ଠିକ ଠିକ
1: ଯୁଧିଷ୍ଠିର ଚିନ୍ତା କଲେ
0: ହଁ
1: ହେ ପ୍ରଭୁ ଦ୍ୱାରକାଈଶ୍ୱର
0: ଆହା
1: ଏତେବେଳେ ଆମ୍ଭ ପକ୍ଷେ ଟିକେ ସହାୟ ହୁଅ
0: ଠିକ ଠିକ
1: କି ହେ ମଦନ

0: ବୁଝିଗଲୁ ନା ଭାଇ?
1: ଆହା,
0: ଅନ୍ତରର କଥା ଜାଣିବା ଯୋଗେ ପ୍ରଭୁଙ୍କର ନାମ ହେଲା
1: ଅନ୍ତର୍ଯ୍ୟାମିନାଥ।
0: ଯୁଧିଷ୍ଠିର ଯେତେବେଳେ ଚିନ୍ତା କରିଛନ୍ତି
1: ଠିକ
0: ଶ୍ରୀକୃଷ୍ଣ ସବୁ ବିଷୟ ଜାଣିଗଲେ,
1: ଆହା,
0: ଗରୁଡ ପୃଷ୍ଠରେ ଚଢି ଏ ପାଣ୍ଡବ ମାନଙ୍କ ପାଶ୍ୱରେ ଉପସ୍ଥିତ ହେଲେ।
1: ଠିକ ଠିକ
0: ବସିଛନ୍ତି ପାଣ୍ଡବେ, ମୁଣ୍ଡରେ ଦେଇ ହାତ, ଏ କାଳେ ଯୁଧିଷ୍ଠିରଙ୍କୁ
1: ନମିଲେ ଜଗନ୍ନାଥ।
0: ଶ୍ରୀକୃଷ୍ଣ ପୁଚ୍ଛା କଲେ,
1: ହଁ,
0: ଆପଣ ମାନେ କାହିଁକି ମୋତେ ସ୍ମରଣ କରିଛନ୍ତି?
1: ଆଚ୍ଛା ଆଚ୍ଛା।
0: ଯୁଧିଷ୍ଠିର କହିଲେ,
1: ହଁ
0: ଭାଇ, ତୋତେ କେଉଁ କଥା ଅଜଣା ଅଛି? ମନ ଆରମ୍ଭରେ ମୋତେ ପଚାରୁଛୁ।
1: ଠିକ ଠିକ
0: ଦୁର୍ଯ୍ୟୋଧନ ପଶା ଖେଳରେ ସର୍ବସ୍ୱ ଜାଣିଛି।
1: ଆଚ୍ଛା ଆଚ୍ଛା।
0: ପଶା ଖେଳରେ ମୁଁ ପରାସ୍ତ ପାଇ 12 ବର୍ଷ ବନବାସ କରିବାକୁ ପଡିଛି। ଏ ଶୁଣି ଶ୍ରୀକୃଷ୍ଣ କହନ୍ତି ଗପଟେ
1: ଶକୁନି,
0: ଶୁଣି ଶ୍ରୀକୃଷ୍ଣ କହନ୍ତି
1: ଶକୁନି,
0: ଜିଲାଇଲା ଦୁର୍ଯ୍ୟୋଧନ
1: ପାରିଲ ଜାଣି,
0: ବେଳୁ ବେଳ ଅନ୍ୟାୟ
1: କରି କୁରୁ ସାଇ,
0: ବିସ୍ମରଣ ଥାଇ ମଧ୍ୟ
1: ଦେଲେ ବୁଝାଇ,
0: ଏ ଘରୁ ଅନ୍ୟାୟ କେନେ
1: ସହିବ ଧରଣୀ,
0: କହି ମହାରାଗାନ୍ୱିତ
1: ହେଲେ ଚକ୍ର ପାଣି,
0: ତମ୍ବା ଚକ୍ର ପ୍ରାୟ 2
1: ନେତ୍ର ହେଲା,
0: ଠିକରୁ ଚକ୍ର ଖସି ଭୂମିରେ
1: ପଡିଲା, ରାମ ଦେ ହରି ହରି ରାମ ଦେ ଭଦ ରାମ ଦେ,
0: ଶୁଣିବା ମୋ କହିବା
1: କଥାକୁ,
0: ପ୍ରତିଜ୍ଞା କରି ହରି
1: ହନ୍ତି ଚକ୍ରକୁ,
0: ବନବାସ ଲେଉ ଟାଣି
1: ଗୌରବଙ୍କ ଗର୍ବ,
0: କଳେ କୌଶଳେ ଯେବେ
1: ନ କରିବି ଖର୍ବ,
0: ସମୁଦ୍ରରେ ପଶି ଛାସ
1: ବୈଅଙ୍ଗକୁ,
0: ନ ଧରିବି ହାତେ ସୁଦର୍ଶନ
1: ରଥାଙ୍ଗକୁ,
0: ସତ୍ୟ ସତ୍ୟ ବୋଲି
1: ଛୁଇଁ ସୁଦର୍ଶନ,
0: ମୋହି ବୟେ କଥା ଆନ
1: ହେ ଧର୍ମରାଜନ,
0: ଏକାଳେ ଭୀମସେନ ବୋଲନ୍ତି ଉତ୍ତର, ମୋତେ ଆଜ୍ଞା ଦିଅ ହେ
1: ଜ୍ୟେଷ୍ଠ ସହୋଦର,
0: ଦୁର୍ଯ୍ୟୋଧନ ସଙ୍ଗେ ଉଠାଣ
1: ଭାଇ କର୍ଣ୍ଣ,
0: ବିସ୍ତନ୍ଦ୍ରଣ ଭୂରିଷ୍ଠ ବାସଲ୍ୟ
1: ସହି ତେଣ,
0: ଲଢ଼ାଇ କରି ଗୋଟାଇ ପକାଇବି
1: ମହି,
0: ଛଡ଼ାଇବି ଭାନୁମତି
1: ସୁନା ବାହି, ରାମ ଦେ ହରି ହରି ରାମ ଦେ ଭଜ ରାମ ଦେ ବାଳ ଭଜେ ବଳ ରାମ,
0: ଏହିପରି ଭୀମସେନ ଘୋର ପ୍ରତିଜ୍ଞା କରି କହିଛନ୍ତି।
1: ଆଚ୍ଛା,
0: ଯୁଧିଷ୍ଠିର କହୁଛନ୍ତି ନୁହରେ ଆରତ ହେବ ହା ଦିନେ ଯେବେ।

0: ବନବାସ।
1: ଅର୍ଜୁନ କହିଲେ ମହାପ୍ରଭୁ
0: ହଁ ହଁ
1: ବାର ବର୍ଷ ବନବାସ କରିବାକୁ ସ୍ଥିର ହେଲା।
0: ଆଚ୍ଛା
1: କିନ୍ତୁ ଦୁଃଖ ନାହିଁ।
0: ନା ନା
1: ସୁଭଦ୍ରା ଦେବୀଙ୍କର ସାତ ମାସ ଗର୍ଭ।
0: ଆଚ୍ଛା ଆଚ୍ଛା
1: ତାଙ୍କୁ ଧରି କିପରି ବନବାସରେ ଆମ୍ଭେମାନେ ଚଳିବୁ।
0: ନିଶ୍ଚୟ ନିଶ୍ଚୟ
1: ଏପରି ଭାବି।

0: ବିଦୁର କହିଲେ ଆପଣ ମାନେ ତ ବନବାସ କରିବାକୁ ହେଲା।
1: ହଁ
0: ଆପଣଙ୍କର ମାତା କୁନ୍ତୀ ଦେବୀ
1: ଆହା
0: ବୃଦ୍ଧ ସମୟ
1: ବୁଢ଼ୀ ଲୋକ
0: ତାଙ୍କୁ ଧରି କିପରି ବନବାସ କରିବ।
1: ଆଚ୍ଛା
0: ମୋର ପୁରରେ କୁନ୍ତୀ ରହିଥାନ୍ତୁ।
1: ହଁ
0: ବାର ବର୍ଷରେ ଯେତେବେଳେ ଆପଣ ମାନେ ବନବାସରୁ ଲେଉଟିବେ
1: ଠିକ
0: ଆପଣଙ୍କର ପୁରକୁ ଆପଣଙ୍କର ମାତା ଆସିବେ।
1: ଠିକ ଠିକ
0: ଏହିପରି ବିଦୁର କହିଛନ୍ତି।
1: ଆଚ୍ଛା ଆଚ୍ଛା
0: ଶ୍ରୀକୃଷ୍ଣ କହନ୍ତି ଯୁଧିଷ୍ଠିଙ୍କୁ ଚାହିଁ ବନବାସୀ ହେଲ ତ ପାଣ୍ଡବ
1: ଭାଇ
0: ରହିଥାନ୍ତୁ ତୁମ୍ଭ।

0: ଚବନେ ପିତୃ ସାଧକୁ କରିବ କାର୍ଯ୍ୟାସଙ୍ଗେ ନଥିଲେ ସାଧରେ କାର୍ଯ୍ୟ ନାହିଁ ମନୁଆଦି ଋଷି ଏ ଗ୍ରନ୍ଥରେ ରାମ ଗୋବିନ୍ଦ ହେ ଗୋବିନ୍ଦ ରାମ ରାମ ନବୀନ ସୁନ୍ଦର ହେ ଘନ ବର୍ଣ୍ଣ ଶ୍ୟାମ
1: ଶ୍ରୀକୃଷ୍ଣ କହିଲେ ଆହା ଦ୍ରୁପଦ କୁମାରୀଙ୍କୁ ସଙ୍ଗରେ ନେଇଥିବ
2: ଆଚ୍ଛା
1: ବାର ବର୍ଷ ବନରେ ଶ୍ରାଦ୍ଧକୁ କରିବ
2: ଠିକ ଠିକ
1: ଆର୍ଯ୍ୟା ସଙ୍ଗେ ନଥିଲେ ଶ୍ରାଦ୍ଧରେ କାର୍ଯ୍ୟ ନାହିଁ ମନୁଆଦି ଋଷି ଏ ଗ୍ରନ୍ଥରେ ନିରୁତ୍ତର ହୋଇଲେ ଯୁଧିଷ୍ଠିର ସବ୍ୟସାଚୀ ପାଞ୍ଚିଲେ ବିରଞ୍ଚି ଯାହା
0: ଭାଲେ ଅଛି ଲେଖି
1: ଏଉତାରୁ ଅର୍ଜୁନ ଯେ

0: ଏହିପରି କ୍ରନ୍ଦନ କରି ସୁଭଦ୍ରା ଯେତେବେଳେ ପୁଛା କଲେ
1: କହିଛନ୍ତି,
0: ସେତେବେଳେ ଅର୍ଜୁନ କହିଲେ, ଗୋ ସୁଭଦ୍ରେ,
1: ହଁ
0: ମୁଁ ଜେଣେ ଗଲେ ବି ମଧ୍ୟ ତୋର ନିକଟରେ ଅଛି ବୋଲି ଭାବେ।
1: ଆଚ୍ଛା ଆଚ୍ଛା
0: ଭାଇ, ଆମର ଭଞ୍ଜ କବି ପଦେ ଲେଖିଲେ,
1: ଆଚ୍ଛା।

0: ଗୋସୁଭଦ୍ରେ
1: କେତେ ଦୂରେ ଚନ୍ଦ୍ର କେତେ ଦୂରେ କୁମୁଦିନୀ
2: ନିଶ୍ଚୟ
1: ଅଭେଦ ପ୍ରୀତି ରହିଛି ସେହିପରି ମୁଁ ଜେଣେ ଗଲେ ବି ମଧ୍ୟ ମୁଁ ତୋର ନିକଟରେ ଅଛି ବୋଲି ଭାବେ ଏହିପରି ସୁଭଦ୍ରାଙ୍କୁ ବୁଝେଇ ଦେଇ ପାଞ୍ଚ ଭାଇ ଦ୍ରୌପଦୀଙ୍କୁ ସାଙ୍ଗରେ ଧରି ବାହାର ହେଲେ ବନବାସ କରିବା
2: ହେ
1: ବୈବସ୍ପତ ମନୁ ବଦନ୍ତୀ
2: ଅଗସ୍ତି
1: ବିଦୁର ଗୁହେ
2: ରହିଲେ ଦେବୀ କୁନ୍ତି
1: ଗରୁଡ ପୃଷ୍ଠେ ଚଢି
2: ଭଗବାନ
1: ସୁଭଦ୍ରାଙ୍କୁ ଧରି ଗଲେ ତାରକା
2: ଭୁବନ
1: ସତ୍ୟଭାମାପୁରେ ସୁଭଦ୍ରାଙ୍କୁ
2: ଛାଡି ଦେଲେ
1: ପ୍ରାଣ ବାନ୍ଧବି ଯତ୍ନେ
2: ପାଇବୁ ବୋଇଲେ ରାମ ଜୟ ହରି ହରି ରାମ ଜୟ ଭଗ ରାମ ଜୟ
1: ହେ
2: ନବୀନ ସୁନ୍ଦର ରାମ
1: ବୁଝି ଗଲୁ ନା ଭାଇ ପାଣ୍ଡବ ମାନେ ବନବାସକୁ ବାହାରିଲେ କୁନ୍ତି ରହିଲେ ବିଦୁରପୁରରେ ଏଣେ ସୁଭଦ୍ରାଙ୍କୁ ନାରାୟଣ ଗରୁଡ ପୃଷ୍ଠରେ ଧରି ଦ୍ୱାରକାରେ ସତ୍ୟଭାମାଙ୍କ ପୁରରେ ଛାଡ଼ିଦେଲେ ସତ୍ୟଭାମାଙ୍କୁ କହିଲେ ଅତି ଜାଗ୍ରତରେ ପାଳିଥିବୁ ଏ ସୁଭଦ୍ରାଙ୍କୁ
2: ଠିକ
1: ଅସ୍କନ୍ଦବନରେ ହାଜର ହୋଇଛନ୍ତି ପାଣ୍ଡବ ମାନେ।

0: ଆକାଶରେ ଯାଉଥିଲେ
1: ନିର୍ଭୟ ଚିତରେ।
0: ବୁଝିଗଲ ନା ଭାଇ, ପାଣ୍ଡବ ମାନଙ୍କୁ କପଟ ପୋଷା କରି ପରାସ୍ତ କରି ବନବାସକୁ ଛାଡିଛନ୍ତି ଦୁର୍ଯ୍ୟୋଧନ। ହେଲେ ମତ ଗର୍ବରେ ମୋର ସମ୍ପଦ ଦେଖନ୍ତୁ ବୋଲି ଆକାଶ ମାର୍ଗରେ ମହାସମ୍ମର୍ବରେ
1: ଗର୍ବ କରି ଯାଉଛି ବୋଲି କଥାଟା।
0: ଏହିପରି ସମୟରେ ବୀରଚିତ୍ର ସେନ, ଏହିପରି ସମୟରେ
1: ବୀରଚିତ୍ର ସେନ
0: ବିଜୟ କରିବାକୁ
1: ଯାଉଥିଲା। ପୁଣ
0: ବିଜୟ ରଥରେ ତାର
1: ତଳି ସାରଥି
0: ଆକାଶରେ ଯାଉଥିଲା।
1: ଇନ୍ଦ୍ରଙ୍କ ସନ୍ତତି
0: ମାତଳିକୁ ପୁଚ୍ଛା କଲା
1: ଖର ହୁବର।
0: ଏବେ ବୀର ବାଜା
1: ଶୁଭୁଛି କାହାର,
0: ଏବେ ବୀର ଗୋଟିଏ
1: ଜଗତେ କେ ଅଛି।
0: ମାତଳି କହିଲା
1: ହସ୍ତିନା ଚକ୍ରବର୍ତ୍ତୀ
0: ପାଣ୍ଡବଙ୍କୁ ଜୁଆ ଖେଳେ
1: ପରାୟଣ ଦେଲା
0: ମକଟ ପୋଷାକ
1: ସମସ୍ତ ଦିନିଲା।
0: ଦୁଃଖ ସହି ପାଣ୍ଡବ
1: ବୋଲୁଛନ୍ତି
0: ଏବେ ଆସିଛି ତାହାଙ୍କୁ
1: ଖାଇ ସମ୍ପତ୍ତି।
0: ଏ ମୋର ସମ୍ପଦ
1: ଦେଖନ୍ତୁ ବୋଲିଣ
0: ପଟୁଆର କରି ଆସୁଅଛି ଦୁର୍ଯ୍ୟୋଧନ। ସେତେବେଳେ ଚିତ୍ରସେନ ମହାକୁଧ
1: ହେଲା
0: ଧର୍ମ ଛାଡି ଦୁର୍ଯ୍ୟୋଧନ
1: ଅଧର୍ମେ ଚାଲିଲା, ଅଧର୍ମେ ଚାଲିଲା
0: ଧର୍ମ ଛାଡି ଦୁର୍ଯ୍ୟୋଧନ
1: ଧର୍ମେ ଚାଲିଲା।
0: ମୋର ଭାଇ ଅର୍ଜୁନ
1: ଦେଲା ହେଡ଼େ ଶାସ୍ତି
0: ଆଜି ଏକା ବୁଝି ଦେ
1: ଏହି କେଡ଼େ କ୍ଷତ୍ରି।
0: ଏହିପରି ଭାବି ଚିତ୍ରସେନ
1: କୃଧ ମନେ
0: ବିଦ୍ୟସର ଗୋଟାଏ
1: ଲାଗୁଣେ
0: ଆଜ୍ଞା ଦେଲା ସରକୁ
1: ଏହି କ୍ଷଣି ଯିବୁ
0: ଦୁର୍ଯ୍ୟୋଧନ କେଶ
1: ଧରି ଆଣି।

0: ଶେଷରଙ୍କ ପ୍ରତିଶର
1: କଲେ ଲକ୍ଷ କରି
0: ଦୁର୍ଯ୍ୟୋଧନ ମଧ୍ୟସର
1: ବାନ୍ଧିଲା ଓ ତାରି
0: ଯୁଡ଼ି ଆଗରେ ଜଣେ
1: ଗୁରୁଜୁଡ଼ା ପୋକ
0: ସେହିପରି ହୋଇଗଲା
1: ସହାୟକ
0: ସବୁ ସର ପୋଡି ଦେଇ ଦିବ୍ୟସର
1: ଗଲା
0: ଦୁର୍ଯ୍ୟୋଧନ କେଶ
1: କିଣ ଆଣିଲା ରାମ ଦେ ହରି ରାମ ଦେ ଭଜ ରାମ ଦେ ନବୀନ ସୁନ୍ଦର ରାମ
0: ଭାଇ ସବୁ ସେର ପୋଡି ଦେଇ ଚିତ୍ରସେନ ସେର ଯାଇ ଦୁର୍ଯ୍ୟୋଧନର କେଶ ଧରି ଟିକି ଆଣିଛି
1: ଆଚ୍ଛା ଆଚ୍ଛା
0: ଉଭା କରା ଇଲା ଚିତ୍ରସେନର
1: ଆଗର
0: ଦୁର୍ଯ୍ୟୋଧନ ରଥରେ
1: ବାନ୍ଧି ଦେଲା ବୀର
0: ପିତାଙ୍କ ଆଗରେ ନେଇ ଦେଖାଇବି ବୋଲି ମାତଳିକୁ ଆଜ୍ଞା ଦେଲା
1: ଅଥନୀୟ ତାଳି
0: ସେତେବେଳେ ଦୁର୍ଯ୍ୟୋଧନ ପ୍ରାଣ ରବି କଳେ
1: ରଥରେ ଅର୍ଜୁନ ବୋଲି
0: ଯୁଧିଷ୍ଠିର ସହଦେବ ଭାଇଙ୍କୁ
1: ଚାହିଁଲେ
0: ଏଥିର କାରଣ ବାବ
1: ହରେ ବୋଇଲେ
0: କିଏ ଡାକୁ ଅଛି
1: ଅର୍ଜୁନ ରଥ ବୋଲି
0: ସହଦେବ କର ଚାହିଁ କହୁଛନ୍ତି
1: ଭାଇ
0: ପଞ୍ଚକଟକ
1: ହସ୍ତିନା ଚକ୍ରବର୍ତ୍ତୀ
0: ଆସୁଥିଲେ ଆମକୁ
1: ସେ ଖାଇ ସମ୍ପତ୍ତି
0: ଚିତ୍ରସେନ ଦିଗ୍ବିଜୟ କରି
1: ଯାଉଥିଲେ
0: ପାଣ୍ଡବଙ୍କ ଶତ୍ରୁ ବୋଲି
1: ବାନ୍ଧିଲେ
0: ଆଦ୍ୟପ୍ରନ୍ତ କରି ସକଳ
1: କାରଣ
0: ଯୁଧିଷ୍ଠିର ସହଦେବ ଦେଲେ
1: ବୁଝାଇଣ
0: ସେତେବେଳେ ଅର୍ଜୁନକୁ ଯୁଧିଷ୍ଠିର ଚାହିଁଲେ
1: କ୍ଷତ୍ରିୟ
0: ରୁଦ୍ଧିର ତୋର
1: ହୋଇଲେ
0: ଭାଇରେ ଭାଇରେ ଆମ୍ଭେ
1: ହୋଇବା
0: ଆମ୍ଭଙ୍କୁ ହସ୍ତିନା ରାଜା
1: ପକାଉରେ ମାରି
0: ଆମ୍ଭେ ମଧ୍ୟ ମାରିପାରିବାରେ
1: ଥିଲେ
0: ଆମ୍ଭେ ସୋଦରେ ସୋଦରେ
1: ବିବାଦୀ ହୋଇଲେ
0: ଆମ୍ଭର ଭାଇଙ୍କି ପର
1: ଲୋକ ନେଉ ଅଛି
0: କ୍ଷତ୍ରିୟ ରୁଦ୍ଧିର ତୋର
1: କିପରି ସହିଛି
0: ବନ୍ଧନରୁ ଫେଡ଼ି ଦିଅ
1: ଭାଇକୁ ଆମ୍ଭର
0: କେତେ ରଡି କରୁଥିଲେ
1: ଈଶ୍ୱର
0: ଭାଇନାଙ୍କ ମୁଖରୁ
1: ଏହିପରି ଶୁଣି
0: ଧନୁଙ୍କୁ ଧରିଲେ
1: ପାଣ୍ଡବ ଚୂଡ଼ାମଣି
0: ତିଆରି ପଠାଇ ଦେଲେ
1: ମନ ଭେଟି
0: ଆକାଶରେ ଚିତ୍ରସେନ
1: ବାନ୍ଧି
0: ମାତଳିକୁ ପୁଚ୍ଛା କଲା ଇନ୍ଦ୍ରଙ୍କର
1: ବଳାରେ
0: ମାତଳି
1: ରଥକୁ ବାନ୍ଧିଲା
0: ମାତଳି କହୁ ଅଛି ଯୋଡ଼ି ଦୁଇ
1: କର
0: ଦୁର୍ଯ୍ୟୋଧନଙ୍କର ଭାଇ ଅର୍ଜୁନ
1: ବୀର
0: ମୋ ଭାଇ ଦୁର୍ଯ୍ୟୋଧନଙ୍କୁ ବାନ୍ଧିଦେଲା
1: ବୋଲି
0: ତୁମ୍ଭ ରଥ ବାନ୍ଧିଲା ହେ
1: ବୀର ମହାବଳି
0: ବେଗେ ଦୁର୍ଯ୍ୟୋଧନଙ୍କୁ ଛାଡ଼ି ଦିଅ
1: କହି
0: ମୋହିଲେ ଅର୍ଜୁନ ତୁମ୍ଭ ମୁଣ୍ଡ ଦେବ
1: ହାଣି ରାମ ହରି ରାମ
0: ଅର୍ଜୁନ ବାନ୍ଧି।

0: ଥିଲେ ସେହି
1: ଖାଣ୍ଡବ ବନଙ୍କୁ ବାହୁ ବଳେ ଥିଲେ
0: ଦହି
1: ଚିତ୍ରସେନ ସମାନରେ
0: ଲକ୍ଷ ଭେଣ୍ଡା
1: ତାଙ୍କରି କାଣ୍ଡରେ ଛିଡ଼ିଲେ
0: ଗଣ୍ଡା ଗଣ୍ଡା
1: ସେହି ଭୟ ରଖି କରି ଇନ୍ଦ୍ରଙ୍କର
0: ବଳା
1: ଦୁର୍ଯ୍ୟୋଧନ କେଶ ବାମ ହସ୍ତରେ
0: ଧରିଲା
1: ନିଅରେ ଅର୍ଜୁନ ତୋର
0: ଭାଇକି ବୋଲିଣ
1: କେଶରେ ଫିଙ୍ଗି ଦେଲା
0: ଚିତ୍ରସେନ
1: କେଶରେ ଫିଙ୍ଗି ଦେଲା
0: ଚିତ୍ରସେନ
1: ସେତେବେଳେ ଦୁର୍ଯ୍ୟୋଧନ ପତ୍ର ପରି ଦୁର୍ଯ୍ୟୋଧନ
0: ଆକାଶେ ଉଡ଼ିଲେ
1: ଆଉ ଥରେ ଦୁର୍ଯ୍ୟୋଧନ ଡାକିଲା
0: କୋଳେ
1: ବାଳ ଧରି ଫିଙ୍ଗି ଦେଲା
0: ଚିତ୍ରସେନ
1: ତଳେ ପଡି ଛେଚି ହୋଇ
0: ମୋର ପ୍ରାଣ
1: ଆଉ ଥରେ ଅର୍ଜୁନ ମନ ଭେଦି
0: ଗଲେ
1: ଆକାଶରୁ ତଳକୁ ପାବଛ କରି
0: ଦେଲେ ହେ
1: ଆକାଶରୁ ତଳକୁ ପାବଛ କରି
0: ଦେଲେ ହେ
1: ପାବଛରେ ଗଡି ଗଡି ଦୁର୍ଯ୍ୟୋଧନ
0: ଗଲା
1: ଯୁଧିଷ୍ଠିରଙ୍କ ପାଦ ତଳେ
0: ଡାଇଲା ପଡିଲା ରାମ ଦେହରି ରାମ ଦେ ଭଗ ରାମ ଦେ
1: ହେ
0: ନବୀନ ସୁନ୍ଦର ରାମ
1: ଭାଇ ମୁଁ ବୋଲିବା ଲୋକର ମୋ ନାମ ମୁରାରୀ
0: ଆଚ୍ଛା
1: ମୁଁ ବୋଲିବାରୁ ଦୁର୍ଯ୍ୟୋଧନ ଆପେ ଗଲା ହାରି
0: ଠିକ
1: କପଟ ପଶା ଖେଳ କରି ପାଣ୍ଡବ ମାନଙ୍କୁ ସର୍ବସ୍ୱ ପରାସ୍ତ କରି ବନବାସକୁ ପଠେଇଲା
0: ଠିକ
1: ମତ ଗର୍ବରେ ଲକ୍ଷ ଲକ୍ଷ ବିମାନ ସାଜସଜା କରି ଆକାଶ ମାର୍ଗରେ ଯାଉଥିଲା ଦୁର୍ଯ୍ୟୋଧନ ତାର ପରିଣାମ ଶେଷରେ କଣ ହେଲା ବୁଝିଗଲୁ ନା ଭାଇ ଏଣୁ କରି ଅତି ଗର୍ବେ ହତଲଙ୍କା
0: ନିଶ୍ଚୟ ନିଶ୍ଚୟ
1: ଗର୍ବ କରି ଦୁର୍ଯ୍ୟୋଧନ ଯାଇଥିବାରୁ ଏ ପ୍ରତିଫଳ ସେ ପାଇଛି
0: ଆଚ୍ଛା ଆଚ୍ଛା
1: ଜୟ ଜଗନ୍ନାଥ।

ଆଜି ସକାଳୁ ସକାଳୁ ମର୍ଣ୍ଣିଂ ୱାକ୍ରେ ଯାଇ ବାପା ଘରକୁ ଆସିଲା ବେଳେ ସାଙ୍ଗରେ ନେଇ ଆସିଥିଲେ 2 ବ୍ୟାଗ୍ ଭର୍ତ୍ତି ପରିବା। ଘରେ ପଶୁ ପଶୁ ଖୁସିରେ କହି ଉଠିଲେ, ଯାହା ହେଉ ଝିଅ, ଏଠି ପରିବାପତ୍ରର ଅଭାବ ନାହିଁ, ଟିକେ ଅଧିକା ଦାମ୍ ହେଲେ ବି ସବୁ ସମୟରେ ସବୁ ପରିବା ମିଳେ। ମୁଁ ଉତ୍ତର ଦେଇଥିଲି, ହଁ ନନା, ଏତିକି ସୁବିଧା ତ ଏଠି ଅଛି। ସଜ ପରିବା ଦେଖି ବୋଉ ଆଉ ମୁଁ ଖୁସି ହେଲା ବେଳେ ମୋ ଝିଅର ମୁହଁ କିନ୍ତୁ ଶୁଖିଯାଇଥିଲା। ଶୁଖିଲା ମୁହଁରେ ସେ ଅଜାଙ୍କ ଆଗରେ ଅଭିଯୋଗ ବାଢ଼ି କହିଲା, କ'ଣ ଅଜା, ପୁରା ବଜାରଟା ଯାକର ପରିବା ସାଙ୍ଗରେ ନେଇ ଆସିଛ? ଏତେ ପରିବା ନେଇ ଆସିଲ ଯେ ମାମା ଆଉ କିଛି ନ ବନେଇ ଖାଲି ସେ ପରିବା ଖୁଆଇବ। ନନା ହସି ଝିଅକୁ ବୁଝାଇ କହିଥିଲେ, ତୁ କ'ଣ ସ୍କୁଲରେ ପଢ଼ିନୁ ମା, ସବୁଜ ପନିପରିବା ଆମ ଶରୀର ପାଇଁ ଖୁବ୍ ଉପଯୋଗୀ, ଏହା ତ ଆମ ଶରୀରର ସବୁ ଆବଶ୍ୟକତାକୁ ପୂରଣ କରେ। ଜାଣିଛି ଯେ ଅଜା, ହେଲେ ସବୁବେଳେ ପରିବା ଖାଇବାକୁ କ'ଣ ଭଲ ଲାଗେ? ଅଜା ନାତୁଣୀଙ୍କ ଏ ପରିବା ଚର୍ଚ୍ଚା ବେଳେ ମୋ ଝିଆରୀ ଆସି ସେଠି ପହଞ୍ଚିଥିଲା, ଆଉ ଅଜାଙ୍କୁ ଆଗ୍ରହ ସହ ପଚାରି

ଅଜା, ଆମେ ସବୁଜ ପରିବା ଖାଇଲେ ଆମର କି ଉପକାର ହେବ? ଆମ ଟିଚର ବି ଏ କଥା କହୁଥିଲେ। ଝିଆରୀକୁ ନନା ଖୁବ୍ ସହଜ ଓ ସରଳ ଭାବେ ବୁଝାଇ ଦେଲେ ସବୁଜ ପନିପରିବାର ଉପକାରିତା ବିଷୟରେ। ଶ୍ରୋତା ଭଉଣୀ, ପିଲାମାନେ ତ ବୁଝିଗଲେ, ଏବେ ଏ ବିଷୟରେ ଆମେ ସବୁ କଥା ଜାଣିବା ମଧ୍ୟ ନିହାତି ଆବଶ୍ୟକ। ତାହେଲେ ନା, ଠିକ୍ ସମୟରେ ଠିକ୍ ଖାଦ୍ୟ ଦେଇ ଆମେ ଆମ ପିଲାଙ୍କ ସଠିକ୍ ଯତ୍ନ ନେଇପାରିବା? ତେବେ ଆସନ୍ତୁ ଆଜି ଏଇ ବିଷୟକୁ ନେଇ ଆରମ୍ଭ କରିବା ଆଜିର ମହିଳା ମହଲ କାର୍ଯ୍ୟକ୍ରମ। ଆଜିର ଉପସ୍ଥାପନାରେ ମୁଁ ଚନ୍ଦନା ମିଶ୍ର।

0: ସତରେ ଶ୍ରୋତା ଭଉଣୀ, ଗୃହିଣୀ ହିସାବରେ ଏ ଭରପୁର ପରିବା ଡାଲା ଦେଖିଲେ ଆମ ମନ ଖୁସିରେ ନାଚି ଉଠେ। ତେବେ ଖାଲି ସଜ ପରିବା ଦେଖି ନୁହେଁ, ଆସନ୍ତୁ ତାର ଉପକାରିତା ବିଷୟରେ ଜାଣି ଆମ ଖୁସିକୁ ଦ୍ୱିଗୁଣିତ କରିବା। ଶ୍ରୋତା ଭଉଣୀ, ଏମିତି କିଛି ପରିବା ଅଛି ଯାହା ଅନେକ ଲୋକ ଖାଦ୍ୟରେ କମ୍ ବ୍ୟବହାର କରନ୍ତି, କିନ୍ତୁ ତାହା ଆମ ଶରୀର ପାଇଁ ଭାରି ଉପଯୋଗୀ। ଆସନ୍ତୁ ଆଜି ସେ ବିଷୟରେ ଜାଣିବା। ଆଉ ଏ ବିଷୟରେ ଆଲୋଚନା କରିବା ପାଇଁ ଆଜି ଆମ ଷ୍ଟୁଡ଼ିଓରେ ଉପସ୍ଥିତ ଅଛନ୍ତି ବିଜ୍ଞାନ ଶିକ୍ଷୟିତ୍ରୀ ସମୀରା କୁମାରୀ। ଆସନ୍ତୁ ମ୍ୟାଡ଼ାମଙ୍କୁ ଆମେ ଆମ କାର୍ଯ୍ୟକ୍ରମରେ ସ୍ୱାଗତ କରିବା ଆଉ ତାଙ୍କଠାରୁ ସବୁଜ ପନିପରିବାର ଉପଦେୟତା ବିଷୟରେ ଜାଣିବା। ମ୍ୟାଡ଼ାମ ନମସ୍କାର।
1: ନମସ୍କାର ମ୍ୟାମ।
0: ମ୍ୟାଡ଼ାମ, ଜଣେ ବିଜ୍ଞାନ ଶିକ୍ଷୟିତ୍ରୀ ହିସାବରେ ଆପଣ ଭଲ ଭାବେ ଜାଣିଛନ୍ତି ଯେ ଗୋଟିଏ ମନୁଷ୍ୟକୁ ସଠିକ୍ ଭାବେ ବଢ଼ିବା ପାଇଁ ବା ପରିପୁଷ୍ଟ ହୋଇ ରହିବା ପାଇଁ, ତା ଶରୀରର ଶକ୍ତି ପାଇଁ ନିହାତି ଭାବେ ଆବଶ୍ୟକତା ରହିଛି ବିଭିନ୍ନ ପ୍ରକାର ଭିଟାମିନ୍, ପ୍ରୋଟିନ୍ ଏସବୁର। ଆଉ ଏସବୁର ଆମେ ବେଶୀ ପରିମାଣରେ ପାଇପାରୁଛେ ସବୁଜ ପନିପରିବାରୁ। ତ ଆସନ୍ତୁ ଆଜି ଆଲୋଚନା କରିବା ସବୁଜ ପନିପରିବା ଆମ ଶରୀର ପାଇଁ କାହିଁକି ଆବଶ୍ୟକ, ଆଉ କେଉଁ ସବୁଜ ପନିପରିବାରୁ ଆମେ କେଉଁ ପ୍ରକାର ଉପାଦେୟତା ପାଇପାରୁ।
1: ହଁ ମ୍ୟାଡ଼ାମ, ସବୁଜ ପନିପରିବା ଆମେ ସବୁଦିନେ ଯଦି ଖାଇବା ତାଠୁ ଭିଟାମିନ୍ସ, ମିନେରାଲ୍ସ ସହିତ ଅଧିକାଂଶ ଫାଇବର ଆଉ ୱାଟର କ୍ୱାଣ୍ଟିଟି ବି ଅଧିକ ଥାଏ କଣ୍ଟେଣ୍ଟ, ଯାହାକି ଆମର ନନ୍ଭେଜ୍ରେ ମିଳେ ନାହିଁ। ନନ୍ଭେଜ୍ ଏସବୁରେ ବ୍ୟାଡ୍ କୋଲେଷ୍ଟ୍ରଲ୍ସ ଥାଏ, କିନ୍ତୁ ସବୁଜ ପନିପରିବାରେ ଫାଇବର୍ସ, ଭିଟାମିନ୍ସ, ମିନେରାଲ୍ସ ସହିତ ଆମର ବହୁତ ୱାଟର କଣ୍ଟେଣ୍ଟ ବି ଅଧିକ ଥାଏ। ଆଜିକାଲି ଦୁନିଆରେ ଓଜନ ହେଉଛି ଆମର ସ୍ୱାସ୍ଥ୍ୟ ସମସ୍ୟା ବିଶ୍ୱ ବର୍ତ୍ତମାନ ସାମ୍ନା କରୁଛି। ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ଏହି ସମସ୍ୟାରେ ପ୍ରଭାବିତ ହେଉଛନ୍ତି। କେତେକ ବ୍ୟାୟାମ କରି, ଏକ୍ସରସାଇଜ୍ କରି ଅଧିକ ଧ୍ୟାନ ଦିଅନ୍ତି, ଯେମିତିକି ୱେଟ୍ ଲସ୍ କରିବା ପାଇଁ। ଆଉ କେତେଜଣ ମେଡ଼ିସିନ୍, ଔଷଧ ସେବନ କରୁଛନ୍ତି ଯେମିତିକି ୱେଟ୍ ଲସ୍ କରିବା ପାଇଁ। କିନ୍ତୁ ବିଶେଷଜ୍ଞମାନେ କହୁଛନ୍ତି ଯେ ଯଦି ଆମେ ଠିକ୍ ଭାବରେ ଖାଦ୍ୟରେ ସବୁଜ ପନିପରିବା ଅନ୍ତର୍ଭୁକ୍ତ କରିବା, ତେବେ ଆମ ଓଜନ ହ୍ରାସ କରିବାରେ ଏବଂ ଆମ ସ୍ୱାସ୍ଥ୍ୟ ପାଇଁ ଠିକ୍ ହୋଇପାରିବ।
0: ତାହେଲେ ଆପଣ କହିବା ପାଇଁ ଚାହୁଁଛନ୍ତି ଯେ ବର୍ତ୍ତମାନର ସବୁଠୁ ବଡ଼ ଯେଉଁ ସମସ୍ୟା ହେଉଛି ଆମ ପାଇଁ ଯେ ଆମର ଓଜନ ବଢ଼ିଯାଉଛି, ଯାହାଦ୍ୱାରା ଆମେ ବିଭିନ୍ନ ପ୍ରକାର ଶାରୀରିକ ସମସ୍ୟାର ସମ୍ମୁଖୀନ ହେଉଛେ, ଆଉ ତାକୁ ଦୂର କରିବା ପାଇଁ ହେଲେ ଆମକୁ ସବୁଜ ପନିପରିବା ଖାଇବା ନିହାତି ଆବଶ୍ୟକ।
1: ଆଜିକାଲି ଦୁନିଆରେ ଲୋକମାନଙ୍କ ପାଖରେ ଟାଇମ୍ ନାହିଁ, ଏଇଟା ଖାଇଲେ ଭଲ ନା ନାହିଁ ଭାବିବା ପାଇଁ ବି ଟାଇମ୍ ନାହିଁ।
0: ଆମେ କେବଳ ପାଟିର ସ୍ୱାଦ ଦେଖୁଛେ,
1: ଟେଷ୍ଟ ପାଇଁ ଖାଉଛେ। ବଟ୍ ଯଦି ଆମେ ଆଗେ ଆମ ବଡ଼ ଲୋକମାନଙ୍କର ଯେଉଁ କଥା ଯାକୁ ମାନିକି ରଖିବା, ଯାହା ଖାଇଲେ ଠିକ୍ ହେବ, କେଉଁ ଟାଇମ୍ରେ ଖାଇଲେ ଠିକ୍ ହେବ, ଯଦି ଆମେ ମନରେ ଟିକେ ଯଦି ଟାଇମ୍ ଦେବା, ତାହେଲେ ଆମ ସ୍ୱାସ୍ଥ୍ୟଟା ସବୁବେଳେ ଠିକ୍ ରହିବ।
0: ମାନେ ଆପଣଙ୍କ କହିବା ଅନୁସାରେ ଆମ ଶରୀର ଉପଯୋଗୀ ସୁଷମ ଖାଦ୍ୟ ଆବଶ୍ୟକ, ଆଉ ତାକୁ ଖାଇବାର ସମୟ ବି
1: ଆବଶ୍ୟକ।
0: ତ ମ୍ୟାଡ଼ାମ ଆସନ୍ତୁ ବର୍ତ୍ତମାନ ଆଲୋଚନା କରିବା କେଉଁ କେଉଁ ସବୁଜ ପନିପରିବା ଗୁଡ଼ିକ ଠାରୁ ଆମେ କ'ଣ ସବୁ ପାଇପାରିଥାଉ।
1: ସବୁଜ ପନିପରିବା ତ ଆଜିକାଲି ତ ସବୁବେଳେ ମିଳୁଛି, ସବୁ ଟାଇମ୍ରେ ବି ମିଳୁଛି, ସବୁଦିନେ ବି ମିଳୁଛି। ସେ ମଝିରେ ସିଜନାଲ୍ ଫ୍ରୁଟ୍ସ ଆଉ ଭେଜିଟେବଲ୍ସ ଯାହା ବି ଖାଇଲେ ବହୁତ ଭଲ ହେବ। ତ ସବୁ ପନିପରିବା ମିଳୁଛି, ସେଥିରେ ଆପଣଙ୍କର ପାଳଙ୍ଗ ଶାଗ, ଅନ୍ୟ ସବୁ ଶାଗ ସବୁ ପଡ଼ୁଛି। ସେଇଟା କ'ଣ ୱେଟ୍ ଲସ୍ ସହିତ ଠିକ୍ ଡାଇଜେସନ୍ କରିବାରେ, ଆଉ ଯାହା ବି ଶାଗ, ପାଳଙ୍ଗ ଶାଗ ହଉ, ଯାହା ବି ଶାଗରେ ଫାଇବର୍ସ ଥାଏ, ସେଟା ଆମର ଦେହର ଯେଉଁ ୱେଷ୍ଟ ମେଟେରିଆଲକୁ ରିମୁଭାଲରେ ହେଲ୍ପ କରନ୍ତି।
0: ମାନେ ଯେଉଁ ତନ୍ତୁ ସେଠି ରହିଥାଏ ତାହା ଆମର ଖାଦ୍ୟକୁ ହଜମ କରିବାରେ ବି ସାହାଯ୍ୟ କରେ, ଆଉ ଆମ ଶରୀରରୁ ଯେଉଁ ମଇଳା ଅଂଶ ଗୁଡ଼ିକ

0: ବାହାର କରିବାରେ ମଧ୍ୟ ସାହାଯ୍ୟ କରିଥାଏ।
1: ଆପଣ ଯାଉଥିବେ ଯୋଉ ପ୍ଲେ ଗ୍ରାଉଣ୍ଡ ହଉ ଜିମ୍ ସେଣ୍ଟର ବି ସେ ସାମ୍ନାରେ ବହୁତ ଭେଜିଟେବୁଲ ଜୁସ୍ ଆଉ ଆସ୍ ଗ୍ରଡ୍ ଜୁସ୍ ଜାଣିଥିବେ ପାଣି କଖାରୁ ଜୁସ୍ଟା ଟିକେ ଟିକେ ଆଜିକାଲି ଲୋକମାନେ ବି ପିଇବାର ଷ୍ଟାର୍ଟ କଲେନି ଜାଣିଲେନି କି ନାହିଁ ସେଟା ନିହାତି ଆମକୁ ଦରକାର। ହଁ ପିଇବାଟା ଟିକେ ଟିକେ ଲୋକମାନେ ଜାଣୁଛନ୍ତି ସେଟା ଆସ୍ ଗ୍ରଡ୍ ଜୁସ୍ରେ କ'ଣ ପେଟର ଆଲସର୍ସ ଥିବ ସେଟା ଦୂର ହବ ଆଣ୍ଡ ମେଣ୍ଟାଲ ଆଙ୍ଗଜାଇଟି ମିନ୍ସ ସବୁ କଥାରେ ଯଦି ଆମେ ଟେନସନ୍ ହେଇକି ଚିନ୍ତା ଶକ୍ତି ବି କମିଯାଏ ସେଟା ଟିକେ ଦୂର ହୁଏ। ଆଉ ଆମର ଯୋଉ ପାଇଲ୍ସ କହିଲେ ଆପଣ ଜାଣିବେ ମଳକଣ୍ଠକ ସେଟା ବି ଆସ୍ ଗ୍ରାଉଣ୍ଡ ଜୁସ୍ରେ
0: ମାନେ ପାଣି କଖାରୁ ଜୁସ୍ ଦ୍ୱାରା ଆମର ମାନସିକ ଚାପ ବି କମ୍ ହବ ଦେନ୍ ଆମର
1: ପେଟ ଅଲସର୍
0: ପେଟରେ ଯୋଉ ଅଲସର୍ ବା ଘା ହୁଏ ସିଏ ବି ଠିକ ହବ ଆଉ
1: ପାଇଲ୍ସ ବି ଠିକ ହବ
0: ପାଇଲ୍ସ ବି ଠିକ
1: ଡାଇଜେସନ୍ ସହଜରେ ହେଇଯିବ ଆପଣଙ୍କର ଅଧିକାଂଶ ସମୟ ନ ଖାଇଲେ ବି ୱେଟ୍ ଲସ୍ ପାଇଁ ବି ଏଇଟା କାମ ଦେ।
0: ପାଣି କଖାରୁ ଖାଇବା ତ ବହୁତ କମ୍ ଖାଉ ଆମେ ତାକୁ
1: ସେଥିପାଇଁ ଏତିକି ଯଦି ଆମେ ନ ଖାଇଲେ ବି ଆଟଲିଷ୍ଟ ଜୁସ୍ ଟିକେ ମଝି ମଝିରେ ୱିକ୍ଲି 3-4 ଟାଇମ୍ ଯଦି ପିଇଦେବା ସେତେ ଆମେ ବାଲାନ୍ସ କରିପାରିବା।
0: ଆମେ ସେଥିରେ ଚାହିଁଲେ ଅଦା ଧନିଆ ପତ୍ର ଗୋଲମରିଚ ଗୁଣ୍ଡ ଇତ୍ୟାଦି ଲୁଣ ଇତ୍ୟାଦି ଦେଇପାରିବା
1: ଟେଷ୍ଟ ଲେମ୍ବୁ ଟିକେ ଲୁଣ ବି ଟିକେ ମିଶେଇକି ତାକୁ ପିଇଲେ ଭଲ ହବ।
0: ଏହାପରେ ମ୍ୟାଡ଼ାମ ଆଉ କେଉଁ କେଉଁ ପନିପରିବା ଗୁଡ଼ିକ ଆମେ ଖାଇବା ଉଚିତ ଆଉ ତାଠାରୁ ଆମେ କ'ଣ ପାଉ?
1: କାକୁଡ଼ି ମୂଳା ଟମାଟୋ କଦଳୀ ଫୁଲ ମଞ୍ଜାରେ ବି କାହାର ଆଜିକା�ଲି ଟାଇମ୍ ନଥାଉଛି
0: କଦଳୀ ଫୁଲ
1: ପ୍ରସ୍ତୁତ କରିବା ପାଇଁ ସମସ୍ତେ ଜାଣିଛନ୍ତି ଏଇଟା ଖାଇଲେ ଭଲ ସେଟା ପ୍ରସ୍ତୁତ କରିବା ପାଇଁ ଟିକେ ଯଦି ଟାଇମ୍ ଦେବେ କେବେ କେବେ ଟାଇମ୍ ମିଳେ ଯଦି ତାକୁ ଧ୍ୟାନ ଦେବେ ସେଟା ଆପଣଙ୍କର ବଡ଼ିର ଯେତିକି ଇନଫେକ୍ସନ୍ସ ଆଉ ସେଟା ଦୂର ହବ ଆଉ ଲାକ୍ଟେଟିଂ ମଦର୍ସ ମାନଙ୍କୁ ବହୁତ କାମ ଦେବ
0: ଯେଉଁମାନେ ସ୍ତନ୍ୟପାନ କରନ୍ତି ପିଲାମାନଙ୍କୁ
1: ଆଉ ଆଣ୍ଟି ଆକ୍ଟ ଆଜ୍ ଏ ଆଣ୍ଟି ଡିପ୍ରେସନ୍ ଏଜେଣ୍ଟ
0: ଯେଉଁମାନେ ସବୁବେଳେ ମାନସିକ ଚାପରେ ରହନ୍ତି
1: ଆଣ୍ଟି ଡିପ୍ରେସନ୍ ୟେସ୍ ମ୍ୟାମ୍ ହଁ ଆଣ୍ଡ ଲେଡ଼ିଜ୍ ମାନଙ୍କର ଯୋଉ ମେନୋପଜ୍ ମେନିଷ୍ଟ୍ରଲ ଷ୍ଟେଜ୍ରେ ୟୁଟ୍ରସ୍ର ଯାହା ବି ରିଲେଟେଡ୍ ପ୍ରୋବ୍ଲେମ୍ ଥିବ କଦଳୀ ମଞ୍ଜା ଫୁଲର ଯାହା ପ୍ରସ୍ତୁତ ଖାଦ୍ୟ ଖାଇଲେ ସେଇଟା ଆମର ନେଚୁରାଲ ୱେରେ ଦୂର ହବ।
0: ମ୍ୟାଡ଼ାମ ମୁଁ ବି ଆଉ ଗୋଟେ କଥା ଶୁଣିଛି କମ୍ ସେ କମ୍ ଆମକୁ ବର୍ଷକୁ ଥରେ ଦୁଇଥର ମଞ୍ଜା ଖାଇବା ଦରକାର ତାଦ୍ୱାରା ଆମେ ଯୋଉ ଖାଦ୍ୟ ଖାଇଲା ବେଳେ ବିଭିନ୍ନ ପ୍ରକାର କେର ଆଉ ଆମର ଚୁଟି ଯୋଉ ଆମର ଖାଦ୍ୟ ସହିତ ଭିତରକୁ ଯାଇଥାଏ ତାକୁ ବି ସଫା କରିବାରେ ମଞ୍ଜା ସାହାଯ୍ୟ କରେ ଏଇଟା ବି ସତ।
1: ହଁ କିନ୍ତୁ କଦଳୀ ମଞ୍ଜା ଆଉ ଫୁଲରେ ଫାଇବର ଅଂଶ ଅଧିକ ଥାଏ ସେ ଯାହା ବି ବଡି ଭିତରେ ଟକ୍ସିନ୍ସ ଥାଏ ସେ ଟକ୍ସିନ୍ସକୁ ଦୂର କରି ବଡିକୁ ଇମ୍ୟୁନ୍ ସିଷ୍ଟମ୍ ଇନକ୍ରିଜ୍ କରିବ। ଆଉ ମ୍ୟାଡ଼ାମ ଆଜିକାଲି ମାନେ ଥଣ୍ଡାରେ ଥଣ୍ଡା ଜ୍ୱର ଖାସ କ୍ୟାନ୍ସର ବଡି ବଡି ଗଲାଣି ଯଦି ଆମେ ଅଦାଟାକୁ ସିଝେଇକି ପାଣି ପିଇବେ ସେଟା ପେନ୍ କିଲର ହିସାବରେ ସେ କାମ ଦେବ
0: ମାନେ ଆମେ ଯୋଉ ପେନ୍ କିଲର ଟାବଲେଟ୍ ନଉଛୁ ସେଟା ଆବଶ୍ୟକ
1: ପଡ଼ିବନି ଯଦି ମସଲ୍ସ ଆମର ଯଦି ବଡି ପେନ୍ ହୁଏ ଆମେ ଟିକେ ଟାଇମ୍ ନେଇ ଗ୍ଲାସ୍ ପାଣିରେ ଟିକେ ଅଦା ପକେଇବେ ଟିକେ ସିଝେଇ ତା ପାଣିରେ କୁଆମ୍ ୱାଟର ଯଦି ସେବନ କଲେ ଆପଣଙ୍କର ପେନ୍ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ କମିବ। ଯାହା ବି ଟିକେ ବି ପେନ୍ ହେଲେ ଆମେ ପେନ୍ କିଲର ଖାଇଲେ ତା ଇଂଲିଶ ମେଡ଼ିସିନରେ ଏଲୋପାଥିରେ ତ ଆପଣଙ୍କର ସାଇଡ୍ ଇଫେକ୍ଟ ବହୁତ ଥାଏ ଘରରେ ହିଁ ଆମର ଯଦି ହୋମ୍ ରେମେଡ଼ିସ ଟିକେ ବି ଆମେ
0: ଘରେ ଉପଚାର
1: ଟିକେ ଆମେ ଧ୍ୟାନ ଦେଇ ଇଣ୍ଡିଆରେ ଆମର ଆୟୁର୍ବେଦିକ ଉପରେ ବହୁତ ୱାର୍ଲଡ ଫେମସ ଇଣ୍ଡିଆ ଇଜ୍ ବଟ୍ ନାଓଡେଜ୍ ପିପୁଲ ଅଫ୍ ଇଣ୍ଡିଆ ଆର୍ ନଟ୍ ଆୱେର୍ ଅଫ୍ ଆୟୁର୍ବେଦିକ।
0: ଆମ ପାଖରେ ଅଛି ଆମ ହାତ ପାହାନ୍ତାରେ ଅଛି କିନ୍ତୁ ଆମେ ବିଦେଶୀ ଔଷଧ ଉପରେ ବେଶୀ ବିଶ୍ୱାସ କରୁଛେ। ତ ମ୍ୟାଡ଼ାମ ଆମେ ଆଉ କେଉଁ କେଉଁ ପରିବାରୁ ଏମିତି ବିଭିନ୍ନ ପ୍ରକାର ଆମ ଶରୀର ଉପଯୋଗୀ ତଥ୍ୟ ପାଇପାରୁ?
1: କ୍ୟାରେଟ ମ୍ୟାଡ଼ାମ କ୍ୟାରେଟ ଖାଇଲେ ଇମ୍ୟୁନ୍ ସିଷ୍ଟମ ବଢ଼ିବାର ସାହାଯ୍ୟ କରେ ଆଣ୍ଡ ପେଟ ସଫା ପ୍ରିଭେଣ୍ଟ କନଷ୍ଟିପେସନ ଆଇଁରେ ଯୋଉ ଭିଟାମିନ୍ ଏ ଆଖି ପାଇଁ ବହୁତ ଭଲ ମାନେ ହାଡ଼କୁ ଶକ୍ତ କରେ ଏଇଟା।
0: ଗାଜର ଖାଇଲେ ତାକୁ ଆମେ ତ ଦୁଇ ପ୍ରକାର ଖାଇପାରିବା
1: ଯାହା ବି କଞ୍ଚା ଯେତିକି ସମ୍ଭବ ହୁଏ ସେତିକି ଖାଇଲେ ତାର ନ୍ୟୁଟ୍ରିଏଣ୍ଟ ଅବଜର୍ଭେସନ ବଢ଼ିବ। ଆଉ ଆପଣଙ୍କର ଟମାଟୋ ବିନ୍ସ ମୂଳା କାକୁଡ଼ି ସିଜନାଲ ଫ୍ରୁଟ୍ସଟା କାକୁଡ଼ି ଖାଇଲେ ଆପଣ ଡାଇବେଟିସ୍ ହାର୍ଟ ଡିସିଜ୍ କମିବ ଇନଷ୍ଟାଣ୍ଟ ଏନର୍ଜି ପ୍ରୋଭାଇଡେଡ୍ କାକୁଡ଼ି କୁକୁମ୍ବର ଯେଉଁଟା କହୁଛନ୍ତି ହେଲ୍ପ ଇନ୍ ବୋନ୍ ଷ୍ଟ୍ରଙ୍ଗ ଅଲସୋ। ଆପଣଙ୍କର କାକୁଡ଼ିକୁ ଆମେ
0: ସାଲାଡ଼ରେ
1: ବ୍ୟବହାର କରୁଛୁ ତାହିଁରେ ୱାଟର କଣ୍ଟେଣ୍ଟ ଅଧିକ ଥିବ ଫାଇବର ବି ଅଧିକ

0: ଆପଣଙ୍କର ଲିଭର ସବୁବେଳେ ଆମ ବଡିକୁ ଟକ୍ସିକ୍ ରିମୁଭାଲରେ କାମ ଦିଏ, ସ୍ଥାୟୀର ଯେଉଁ ସେଲ୍ସକୁ ଏ ମୂଳାଟା ଆପଣଙ୍କୁ ହେଲ୍ପ କରିବ,
1: ଆକ୍ଟିଭ୍ କରାଏ, ଅଧିକ
0: ଆକ୍ଟିଭ୍ କରିବ। ସେମିତି ଟମାଟୋ ତ ସବୁଦିନ ଜାଣିଛୁ, ଟମାଟୋ ହାଇବ୍ରିଡ଼ ଟମାଟୋ ଦେଶୀ ଟମାଟୋ, ସେଇଟା ସ୍କିନ୍ ଗ୍ଲୋ କରିବାରେ, ତାହିଁର ଜୁସ୍ ଆଟଲିଷ୍ଟ ନେବା। ମେନୋପୋଜ୍ ଷ୍ଟେଜ୍ର ଯେଉଁ ପ୍ରୋବ୍ଲେମ୍ସ ହେଉଛି, ପିରିୟଡ୍ସ ଠିକ୍ସେ ହେବନି, ପିରିୟଡ୍ସ ଟାଇମ୍ରେ ବି ଯଦି ଅଧିକ ବ୍ଲଡ୍ ଫ୍ଲୋ ହେଉଛି, ଟମାଟୋ ଯଦି ଆମେ ନେବା ଆଇରନ୍ ଲେଭେଲ୍ଟାକୁ ମେଣ୍ଟେନ୍ କରିପାରିବା। ଗର୍ଲସ୍ମାନଙ୍କର ଯେଉଁ ପ୍ରୋବ୍ଲେମ୍ ଥାଉଛି, ପିରିୟଡ୍ସ ହେଲେ ହେଉନି, ଠିକ୍ ଟାଇମ୍ରେ ହେଉନି, ହେଲେ ବହୁତ ଦିନ ଯାଇ ବ୍ଲିଡ଼ିଙ୍ଗ ହେଉଛି, ସେମାନେ ଘରେ ଜାଗରି ଗୁଡ଼ ତାକୁ ଯଦି ଖଣ୍ଡ ପ୍ରତିଦିନ ଖଣ୍ଡ ଖାଇବେ, ତାଙ୍କର ଆଇରନ୍ ଡେଫିସିଏନ୍ସି ଠିକ୍ ହେଇଯିବ।
1: ତ ପ୍ରତିଦିନ ସେମାନଙ୍କୁ ଖାଦ୍ୟ ସାନ କିଛି ଗୁଡ଼ ଖାଇବା ଦରକାର।
0: ବିନ୍ସ ବି, ବିନ୍ସରେ ବହୁତ ଭିଟାମିନ୍ ମିନେରାଲ ଥାଏ, ୱେଟ୍ ଲସ୍ରେ ହେଲ୍ପ କରେ ବହୁତ। ବିନ୍ସ ଖାଇଲା ପରେ ପେଟ ଭର୍ତ୍ତି ହେଇକି ଥାଏ, ଅନ୍ୟ ଜିନିଷ ଖାଇବାକୁ ଇଚ୍ଛା ହୁଏନି, ରେସ୍ପିରେଟରୀ ପ୍ରୋବ୍ଲେମ୍ସ, କ୍ୟାନ୍ସର୍ସ ରୋଗ ବି ଦୂର ହୁଏ। ଏଇଟା ମେନ୍ ବିନ୍ସଟା ଆଣ୍ଟି ଏଜିଙ୍ଗ ଏଜେଣ୍ଟରେ କାମ ଦିଏ। ମେନ୍ ଆମର ବ୍ରେନ୍ର ସେରିବ୍ରମ୍ ପାର୍ଟ ଥାଏ, ସେରିବ୍ରମ୍ ଆମକୁ ମେମୋରି ପାୱାର ମିନ୍ ସ୍ମରଣ ଶକ୍ତିରେ ହେଲ୍ପ କରେ। ବିନ୍ସ ଖାଇଲେ ତାହିଁର ଯେଉଁ ନ୍ୟୁଟ୍ରିଏଣ୍ଟସ୍ଟା ସେରିବ୍ରମ୍କୁ ଆକ୍ଟିଭେଟ୍ କରେ,
1: ତାହେଲେ ଆମର ସ୍ମୃତି ଶକ୍ତିକୁ ବଢ଼ାଇବାରେ ସାହାଯ୍ୟ କରେ, ନିଶ୍ୱାସ ପ୍ରଶ୍ୱାସ ନେବାରେ ମଧ୍ୟ ସାହାଯ୍ୟ
0: କରିବ। ଆଉ ଲାଉ ଖାଇଲେ ମ୍ୟାଡ଼ାମ୍ ଆମେ ତରକାରୀ ଲାଉ ଖାଇପାରିବା, ତାହିଁର ଯେଉଁ ଭିଟାମିନ୍ ଏ, ସି, ବି ସିକ୍ସ, ବି ଟ୍ୱେଲ୍ଭ, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍ ଅଧିକ ମାତ୍ରାରେ ଥାଏ, ଫାଇବର ବି ଅଧିକ ଥାଏ, ଏଇଟା କନଷ୍ଟିପେସନ ଡାଇଜେସନ ହେଲ୍ପ କରେ। ମେନ୍ ୟୁଟିଆଇ ରିଲେଟେଡ଼ ୟୁରିନେରୀ ଟ୍ରାକ୍ ଇନଫେକ୍ସନ୍ ପ୍ରୋବ୍ଲେମ୍ ଯେଉଁମାନେ ମିନ୍ସ
1: ଫେସ୍
0: କରୁଛନ୍ତି, ସେମାନେ ଲାଉ ଯଦି ତାଙ୍କ ଡାଏଟ୍ରେ 2-3 times ୱିକ୍ଲି ଖାଇବେ, ସେଥିରେ ସେ ୱିଥଆଉଟ୍ ମେଡିସିନ୍ ବି ତାଙ୍କେ ଠିକ୍ କରିପାରିବେ।
1: ଆମେ ତାକୁ ଜୁସ୍ ଭାବେ ଖାଇପାରିବା, କିନ୍ତୁ ଏହାଦ୍ୱାରା ଆମର ଯେଉଁ ପରିସ୍ରା ଜନିତ ସମସ୍ୟା ସବୁ ଦେଖାଦିଏ,
0: ଲିଭର ଫଙ୍କସନିଂ, ବ୍ରେନ୍ ଫଙ୍କସନିଂ ବି ଠିକ୍ଠାକ୍ ହୁଏ। ମାନେ କଲରାକୁ କେବେ ଖାଇବାକୁ ପସନ୍ଦ କରନ୍ତିନି, କିନ୍ତୁ ବଡ଼ ଲୋକମାନେ ପିଲାମାନଙ୍କୁ ବି କହନ୍ତି ଭଲ ନ ଲାଗିଲେ ବି ଖାଇବାକୁ ପଡ଼ିବ, କ'ଣ ପାଇଁ ତା ୱାର୍ମ ଇନଫେକ୍ସନ୍ ପାଇଁ, ସେଟା ଆମର ମେଡିସିନ୍ରେ କାମ କରିବା ପାଇଁ। ଅଲସୋ ଇଟ୍ କଣ୍ଟେନ୍ସ ଭିଟାମିନ୍ ଏ, ବି, ସି ଆଣ୍ଡ ବିଟା କ୍ୟାରୋଟିନ୍, କ୍ୟାଲସିୟମ୍, ଆଇରନ୍, ମାଙ୍ଗାନିଜ୍ ଥାଏ, ଏଇଟା ଶରୀରକୁ ସୁସ୍ଥ ରହିବା ପାଇଁ ସାହାଯ୍ୟ କରେ।
1: ସେଥିପାଇଁ କୁହାଯାଏ ରୁଚୁ ନରୁଚୁ ଖାଅ
0: ଖାଅ। କିଡ଼ନୀ ଷ୍ଟୋନ୍, ଆଜିକାଲି କିଡ଼ନୀ ଷ୍ଟୋନ୍, ଗାଲବ୍ଲାଡ଼ର ଷ୍ଟୋନ୍ ନର୍ମାଲ ହେଇଗଲାଣି। କଲରା ଯଦି ଆମେ ଠିକ୍ ଟାଇମ୍ରେ ନେବା, ଲାଉ ଜୁସ୍ ପିଇବା, ପାଣି କଖାରୁ ଯେଉଁକୁ ଆଡ଼୍ କରିବା, ଏ ସମସ୍ୟା ଆମ ଲାଇଫ୍ରେ ଆଉ ଆସିବନି।
1: ଷ୍ଟୋନ୍ ଯେଉଁ ହୁଏ ଆମର ତ ସାଧାରଣତଃ ଶରୀରରେ ଜଳୀୟ ଅଂଶର ଅଭାବ ହେଲେ ଦେଖାଦିଏ, ଏସବୁ ସେଇ ସମସ୍ୟାକୁ ସମାଧାନ
0: କରିବ।
1: ମ୍ୟାଡ଼ାମ୍, ଏ ଥିଲା ଆମର ବିଭିନ୍ନ ସବୁଜ ପନିପରିବା ଯାହା ଆମକୁ ଠିକ୍ ସମୟରେ ଖାଇବା ଦରକାର। ଆମେ ତାକୁ କଞ୍ଚା ବି ଖାଇପାରିବା, ରୋଷେଇ କରିକି ବି ଖାଇପାରିବା, ଆଉ ତାହାଦ୍ୱାରା ଆମ ଶରୀରରେ ଆମର ଆବଶ୍ୟକତା ଯାହା ରହିଛି ତାହା ପୁରା କରିବାରେ ଏହା ସାହାଯ୍ୟ କରେ। ତ ବର୍ତ୍ତମାନ ଆମେ ପରିବା ବିଷୟରେ, ଯେତେବେଳେ ଭେଜିଟେବୁଲ ବିଷୟରେ କଥା ହଉଥିଲେ, ଫ୍ରୁଟ୍ସ ବିଷୟରେ ବି ଟିକେ କଥା ହେବା। ତ ଫ୍ରୁଟ୍ସ କିଭଳି ଭାବେ ଖାଇବା ଦରକାର, ସିଜନାଲି ଫ୍ରୁଟ୍ସ ଆମ ପାଇଁ କେତିକି ଉପଯୋଗୀ ବୋଲି ଆପଣ ଭାବୁଛନ୍ତି?
0: ସିଜନାଲ ଫ୍ରୁଟ୍ସ ହିଁ ଆଣ୍ଟି ଏଜିଙ୍ଗ ଏଜେଣ୍ଟ ଆଣ୍ଡ ଇମ୍ୟୁନ୍ ପାୱାର ବଢ଼ିବା ପାଇଁ ଆମକୁ ହେଲ୍ପ କରେ। ଆମର ଯେଉଁ ଅରେଞ୍ଜ ମିଳୁଛି ମାର୍କେଟରେ, ଆପଲ୍ ମିଳୁଛି, ତାହିଁର ଯେଉଁ ଭିଟାମିନ୍ ସି କ୍ୱାଣ୍ଟିଟି ମିନ୍ସ ଭିଟାମିନ୍ ସି ହେଲ୍ପସ୍ ଇନ୍ ଇମ୍ୟୁନ୍ ପାୱାର। ଇମ୍ୟୁନ୍ ପାୱାର ହେଲ୍ପସ୍ ଟୁ ମେଣ୍ଟେନ୍ ଆୱାର ଷ୍ଟ୍ରଙ୍ଗ ହେଲ୍ଥ, ଟୁ ଫାଇଟ୍ ଏଗ୍ନେଷ୍ଟ ଡିଜିଜେସ୍।
1: ତ ଆମର ଇମ୍ୟୁନିଟି ପାୱାର ଯେତିକି ବଢି ବଢି ଯିବ, ଆମ ଶରୀର ସେତିକି ଷ୍ଟ୍ରଙ୍ଗ ହବ ବା ଶକ୍ତି ପାଇବ, ଆଉ ସେ ରୋଗ ପ୍ରତିରୋଧକ ଶକ୍ତି ସେଥିରେ ବୃଦ୍ଧି ପାଇବ। ତ ତେଣୁ ଆମକୁ ସବୁବେଳେ ସିଜନାଲି ଫୁଡ୍ସ ବା ଯେଉଁ ସମୟରେ ଯେଉଁ ପରିବା ଆଉ ଯେଉଁ ସମୟରେ ଯେଉଁ ଫଳ ସବୁ ମିଳେ ସେସବୁ ଖାଇବା ଆବଶ୍ୟକ
0: ଆବଶ୍ୟକ।
1: ତ ଆଜିର ଦିନରେ ମ୍ୟାଡ଼ାମ୍, ଆପଣ ଆମ ଶ୍ରୋତା ଭଉଣୀମାନଙ୍କୁ କ'ଣ ମେସେଜ୍ ଦେବା ପାଇଁ ଚାହିଁବେ, କ'ଣ ସନ୍ଦେଶ ଦେବା ପାଇଁ ଚାହିଁବେ?
0: ମୁଁ ଆଜିକାଲି ସମସ୍ତଙ୍କୁ ଗୋଟେ ହିଁ କହିବାକୁ ଯାଉଛି, ଯଦି ପିଲାମାନଙ୍କୁ ବଡ଼ ଲୋକମାନଙ୍କୁ ସମସ୍ତଙ୍କର ବାହାର ଖାଦ୍ୟ ମିନ୍ସ ହୋଟେଲ ପ୍ରିପାରେସନ୍, ଫାଷ୍ଟଫୁଡ଼୍ ଆଇଟମ୍କୁ ଟିକେ କମେଇକି, ମାଆମାନେ ଯଦି ସିଜନାଲ ଫ୍ରୁଟ୍ସ ଆଣ୍ଡ ଭେଜିଟେବଲ୍ସକୁ ତାଙ୍କ ଡାଏଟ୍ରେ ଆଡ଼୍ କରି ତାଙ୍କୁ ବୁଝେଇବେ, ଡିଫରେଣ୍ଟ ଡିଫରେଣ୍ଟ ଡିସେସ୍ ବନେଇକି ସେମାନଙ୍କୁ ଆଟ୍ରାକ୍ଟ କରେଇଦେବେ, ଜୁସ୍ରେ ବି କଲରଫୁଲ୍ ଜୁସ୍ ବନେଇପାରିବେ, ଯଦି ଭେଜିଟେବଲ୍ସ ସାଲାଡ଼୍ସ ବି ଟିକେ ଷ୍ଟାଇଲିଶ ସାଲାଡ଼୍ସ ବି ଆଟ୍ରାକ୍ଟ କରିବା ପାଇଁ ଯଦି କରିବେ, ହେଲେ ଆମେ

0: ମେଡିକାଲ କୁ ଆମେ ବହୁତ ଦୂର ଥିବୁ।
1: ବହୁତ ବହୁତ ଧନ୍ୟବାଦ ମ୍ୟାଡ଼ାମ, ଆଜି ଆପଣ ଆମ କାର୍ଯ୍ୟକ୍ରମରେ ଯୋଗ ଦେଲେ, ଆମ ଶ୍ରୋତା ଭଉଣୀମାନଙ୍କୁ ଜଣାଇଲେ ଯେ ସବୁଜ ପନିପରିବା ଆମ ପାଇଁ କେତେ ଉପଯୋଗୀ। ଆଜିର କାର୍ଯ୍ୟକ୍ରମରେ ଆପଣ ଅଂଶଗ୍ରହଣ କରିଥିବାରୁ ଆପଣଙ୍କୁ ଧନ୍ୟବାଦ।
0: ଥ୍ୟାଙ୍କ ୟୁ ମ୍ୟାମ୍।

ଶ୍ରୋତା ଭଉଣୀ, ଶୁଣିଲେ ତ ସବୁଜ ପନିପରିବା ଆମ ଶରୀର ପାଇଁ କେତେ ଉପଯୋଗୀ? ସତରେ ଈଶ୍ୱରଙ୍କ ସୃଷ୍ଟି ଭାରି ବିଚିତ୍ର। ଖାଇବା ପାଇଁ ଫଳ ପରିବା, ବଞ୍ଚିବା ପାଇଁ ମାଟି ପାଣି ପବନକୁ କେତେ ଯତ୍ନରେ ଆମ ପାଇଁ ସାଇତି ଦେଇଛନ୍ତି ଈଶ୍ୱର। ଆସନ୍ତୁ ନା ଏ ସୁନ୍ଦର ସୃଷ୍ଟିର ଉପହାର ପାଇଁ ତାଙ୍କରି ପାଦ ତଳେ ପ୍ରଣତି ଢାଳି କହିବା।

ଶ୍ରୋତା ଭଉଣୀ, ଈଶ୍ୱରଙ୍କ ସୃଷ୍ଟିର ପ୍ରତ୍ୟେକ ବସ୍ତୁ ଆମ ପାଇଁ ବରଦାନ, ଆଉ ପ୍ରତ୍ୟେକ ବସ୍ତୁରେ ଲୁଚି ରହିଛି ଅନେକ ଗୁଣକାରୀ ତତ୍ତ୍ୱ। ଆସନ୍ତୁ ନା ଆଜି ଏମିତି ଦୁଇଟି ପ୍ରାକୃତିକ ଔଷଧ ଓ ରୁଚିକର ଖାଦ୍ୟ ବିଷୟରେ ଜାଣିବା, ଯାହା ଆମ ପାଇଁ ବରଦାନ ଆଉ ଆମ ରୋଷେଇ ଘରେ ସବୁବେଳେ ରହିଥାଏ। ସେ ଦୁଇଟି ହେଉଛି ପୋଦିନା ଆଉ ଧନିଆ ପତ୍ର। ଏହାକୁ ଆମେ ଖାଦ୍ୟ ରୂପେ ବ୍ୟବହାର କରୁ, ଜୁସ୍ ବନାଇ ବ୍ୟବହାର କରୁ, ସେଥିରୁ ପୁଣି ରୁଚିକର ଚଟଣି ବି ପ୍ରସ୍ତୁତ କରୁ। ଏହା ଆମ ଖାଦ୍ୟକୁ ସ୍ୱାଦିଷ୍ଟ କରିବା ସହ ଆମର ଅନେକ ସ୍ୱାସ୍ଥ୍ୟ ସମସ୍ୟାକୁ ମଧ୍ୟ ସମାଧାନ କରେ। ଆପଣ ଜାଣନ୍ତି ଶ୍ରୋତା ଭଉଣୀ, ପୁଦିନାର ବ୍ୟବହାର ଆମକୁ ଏସିଡ଼ିଟି, ବଦହଜମି, ଗ୍ୟାସ ଆଦିଠାରୁ ଦୂରେଇ ରଖିବା ସହ ପେଟ ଥଣ୍ଡା ରଖିବା, ତ୍ୱଚା ଉଜ୍ଜଳ କରିବା ତଥା ବାଳ ଝଡ଼ିବାକୁ ରୋକିବାରେ ସାହାଯ୍ୟ କରେ। ଏହା ସହ ପୋଦିନାର ବ୍ୟବହାର ଆସ୍ଥମା, ହଇଜା ଭଳି ରୋଗ ପାଇଁ ମଧ୍ୟ ଲାଭଦାୟକ। ଠିକ୍ ସେପରି ଧନିଆ ଆମ ଖାଦ୍ୟର ସ୍ୱାଦ ସୁଗନ୍ଧ ବୃଦ୍ଧି କରିବା ସହ ଆମର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଏ, ଖାଦ୍ୟ ହଜମରେ ସାହାଯ୍ୟ କରେ। ଶୀତଦିନେ ଏହାର ବ୍ୟବହାର ଥଣ୍ଡା ଖାସରୁ ଆମକୁ ରକ୍ଷା କରିବା ସହ ଆମ ଶରୀରର କୋଲେଷ୍ଟ୍ରୋଲକୁ ନିୟନ୍ତ୍ରଣ କରେ ତଥା ଇନ୍ସୁଲିନ୍ର ମାତ୍ରାକୁ ନିୟନ୍ତ୍ରିତ କରେ। ଶ୍ରୋତା ଭଉଣୀ, ଧନିଆର ସେବନ ମାସିକ ଋତୁସ୍ରାବ ପାଇଁ ମଧ୍ୟ ଉପଯୋଗୀ। ଏଥିରେ ଥିବା ଭିଟାମିନ୍ ଏ, ସି, କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ଆମ ସ୍ୱାସ୍ଥ୍ୟ ପାଇଁ ଭାରି ଲାଭଦାୟକ। ଏହି ଦୁଇଟି ସୁରୁଚିକର ସବୁଜ ପତ୍ର ଆମକୁ ବଜାରରେ ସହଜରେ ମିଳିଯାଏ। ଆପଣ ଚାହିଁଲେ ଏହା ଆପଣଙ୍କ କିଚେନ୍ ଗାର୍ଡ଼େନରେ ବି ଲଗାଇ ବ୍ୟବହାର କରିପାରିବେ। ଏବେ ଧନିଆ ଓ ପୋଦିନାର ବ୍ୟବହାର ବିଷୟରେ ତ ଜାଣିଲେ, ପ୍ରତିଦିନ ନିଜ ଖାଦ୍ୟରେ ଏହାକୁ ସାମିଲ କରନ୍ତୁ ଓ ଏହାର ଉପକାରର ଲାଭ ଉଠାନ୍ତୁ। ଦେଖନ୍ତୁ ନା ଶ୍ରୋତା ଭଉଣୀ, ଆପଣଙ୍କ ସହ ଗପୁ ଗପୁ ଆଜି ଆମ କାର୍ଯ୍ୟକ୍ରମ ସରିବାର ସମୟ ବି ପାଖେଇ ଆସିଲାଣି। ତେବେ ଆଗାମୀ କାର୍ଯ୍ୟକ୍ରମରେ ପୁଣି କିଛି ନୂଆ କଥା, ନୂଆ ତଥ୍ୟ ସହ ଆପଣଙ୍କ ସହ ସାକ୍ଷାତ ହେବ। ଆଜିର କାର୍ଯ୍ୟକ୍ରମକୁ ଏଇଠି ଶେଷ କରୁଛୁ। ନମସ୍କାର।

ଭାରତ ଗସ୍ତରେ ଆସିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପରିପ୍ରେକ୍ଷୀରେ ଶ୍ରୀ ୱେଭର ଭାରତୀୟ ଶିଳ୍ପ ସଂଘର ଏକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ପ୍ରଧାନମନ୍ତ୍ରୀ ଶ୍ରୀ ୱେଭରଙ୍କ ଏହି ଗସ୍ତ ଭାରତ ଏବଂ ବେଲଜିୟମ ମଧ୍ୟରେ ସହଭାଗିତାକୁ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ବାଣିଜ୍ୟ ଏବଂ ନିବେଶ, ପ୍ରତିରକ୍ଷା ଓ ଆଭ୍ୟନ୍ତରୀଣ ସୁରକ୍ଷା, ନବୀକରଣୀୟ ଶକ୍ତି ଆଦି ବିଭିନ୍ନ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ତ୍ୱରାନ୍ୱିତ କରିବାରେ ଏହି ଗସ୍ତ ମାର୍ଗ ଉନ୍ମୁକ୍ତ କରିବ ବୋଲି କୁହାଯାଉଛି। ଭାରତ ଏବଂ ବେଲଜିୟମ ମଧ୍ୟରେ ଗତ ତିନି ଶତାବ୍ଦୀରୁ ଅଧିକ ସମୟ ଧରି ଗୁରୁତ୍ୱପୂର୍ଣ୍ଣ ସମ୍ପର୍କ ବଜାୟ ରହିଛି। 1947 ସେପ୍ଟେମ୍ବର ମାସରେ ସ୍ୱାଧୀନ ଭାରତ ସହିତ କୂଟନୈତିକ ସମ୍ପର୍କ ସ୍ଥାପନ କରିବାରେ ପ୍ରଥମ ୟୁରୋପୀୟ ଦେଶଗୁଡ଼ିକ ମଧ୍ୟରେ ବେଲଜିୟମ ଅନ୍ୟତମ ଥିଲା। ୟୁରୋପୀୟ ଅଞ୍ଚଳରେ ବେଲଜିୟମ ଭାରତ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶୀଦାର। ଗତ ଆର୍ଥିକ ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟ କାରବାର $13 ବିଲିୟନରୁ ଅଧିକ ରହିଥିଲା। ବେଲଜିୟମର ପ୍ରତିରକ୍ଷା ମନ୍ତ୍ରୀ ଥ୍ରିଓ ଫ୍ରାଙ୍କେନ୍ଙ୍କ ସହ ଆଜି ନୂଆଦିଲ୍ଲୀଠାରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପ୍ରତିନିଧିସ୍ତରୀୟ ଆଲୋଚନା ବୈଠକରେ ଯୋଗ ଦେଇଥିଲେ। ଶ୍ରୀ ସିଂହ ବୈଷୟିକ ଆହ୍ୱାନଗୁଡ଼ିକର ମୁକାବିଲା ଦିଗରେ ବେଲଜିୟମ ଭାରତରେ ଏକ ସହଯୋଗୀ ରାଷ୍ଟ୍ର ଭାବେ କାର୍ଯ୍ୟ କରିଆସୁଛି ବୋଲି କହିଛନ୍ତି। ବିଭିନ୍ନ କ୍ଷେତ୍ରରେ ଦୃଷ୍ଟିକୋଣ ଆଧାରିତ ଦ୍ୱିପାକ୍ଷିକ ସମ୍ପର୍କ ବୃଦ୍ଧିରେ ଆଜିର ଆଲୋଚନା ଏକ ମଞ୍ଚ ପ୍ରଦାନ କରିଛି ବୋଲି ଶ୍ରୀ ସିଂହ କହିଛନ୍ତି। ଭାରତକୁ ଏକ ଜନବହୁଳ ଏବଂ ଉଚ୍ଚ ପ୍ରଯୁକ୍ତିବିଦ୍ୟାର ଦେଶ ବୋଲି ବେଲଜିୟମ ପ୍ରତିରକ୍ଷା ମନ୍ତ୍ରୀ ଥ୍ରିଓ ଫ୍ରାଙ୍କେନ୍ ବର୍ଣ୍ଣନା କରିଛନ୍ତି। ଦ୍ୱିପାକ୍ଷିକ ସହଯୋଗର ଆବଶ୍ୟକତା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଛନ୍ତି। ପ୍ରତିରକ୍ଷା ସହଯୋଗ, ତାଲିମ ଏବଂ ଦକ୍ଷତା ବିକାଶ ମାଧ୍ୟମରେ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ବ୍ୟାପକ କରିବାକୁ ବୈଠକ ଅବସରରେ ଉଭୟ ନେତା ସହମତ ହୋଇଛନ୍ତି। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନଜୀବୀ ପରିଷଦ ବିସିଆଇର କୌଣସି ସାମ୍ବିଧାନିକ କ୍ଷମତା ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି। ସମ୍ପୃକ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ସେମାନଙ୍କର ନିଜସ୍ୱ ନିୟାମକ ମାନଦଣ୍ଡ ଅନୁଯାୟୀ ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗ୍ଜୀ ଏବଂ ଜଷ୍ଟିସ୍ ଭି ମୋହନାଙ୍କ ଖଣ୍ଡପୀଠ କହିଛନ୍ତି। ହାଇଦ୍ରାବାଦର ନାଲସାର ଆଇନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ପ୍ରଧାନ ବିଚାରପତିଙ୍କ ପ୍ରସ୍ତାବିତ ଅଂଶଗ୍ରହଣକୁ ବିରୋଧ କରିବା ପରିପ୍ରେକ୍ଷୀରେ ସେଠାକାର ଛାତ୍ରଛାତ୍ରୀଙ୍କ ବିରୁଦ୍ଧରେ ବିସିଆଇର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିଷ୍ପତ୍ତି ସଂକ୍ରାନ୍ତ ଏକ ମାମଲାର ବିଚାର କରି ଖଣ୍ଡପୀଠ ଏହି ନିଷ୍ପତ୍ତି ପ୍ରଦାନ କରିଛନ୍ତି। ନାଲସାର ପ୍ରସଙ୍ଗ ନେଇ ବିସିଆଇ ଦ୍ୱାରା ଜାରି ହୋଇଥିବା ଦୁଇଟି ବିଜ୍ଞପ୍ତିକୁ ଖଣ୍ଡପୀଠ ଖାରଜ କରିଛନ୍ତି। ଆଇନ ବୃତ୍ତିକୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀଙ୍କ ଉପରେ ବିସିଆଇର କୌଣସି ପ୍ରକାର ନିୟାମକ ନିୟନ୍ତ୍ରଣ ରହିବା ଉଚିତ ନୁହେଁ ବୋଲି କୋର୍ଟ କହିଛନ୍ତି। ସୂଚନାଯୋଗ୍ୟ, ଗତ ମାସରେ ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ପ୍ରସ୍ତାବିତ ନାଲସାର ବିଶ୍ୱବିଦ୍ୟାଳୟ ଗସ୍ତକୁ ସେଠାକାର ଛାତ୍ରଛାତ୍ରୀ ବିରୋଧ କରିଥିଲେ। ଏହାର ଆଧାରରେ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ବିଶ୍ୱବିଦ୍ୟାଳୟର 2026 ସ୍ନାତକଙ୍କୁ ଓକିଲ ଭାବେ ଗ୍ରହଣ ନ କରିବା ପାଇଁ ବିସିଆଇ ପକ୍ଷରୁ ରାଜ୍ୟ ବାର୍ କାଉନ୍ସିଲ୍ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା। ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଏହାକୁ ବିସିଆଇ ପ୍ରତ୍ୟାହାର କରିନେଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନବସୃଜନ, ଗୁଣବତ୍ତା ଏବଂ ପ୍ରତିଯୋଗିତାମୂଳକ ମୂଲ୍ୟ ଆଧାରିତ ଭାରତ ବିଶ୍ୱର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଏକ ଅଗ୍ରଣୀ ରାଷ୍ଟ୍ର ଭାବେ ପରିଗଣିତ ହୋଇପାରିବ। ନୂଆଦିଲ୍ଲୀରେ ଭାରତୀୟ ଅଟୋମୋବାଇଲ୍ ଉତ୍ପାଦକ ସଂଘ ସିଆମ୍ର 66ତମ ବାର୍ଷିକ ସମ୍ମିଳନୀକୁ ସମ୍ବୋଧନ କରି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହା କହିଛନ୍ତି। ସେ କହିଛନ୍ତି ଭାରତର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ର 22,75,000 କୋଟିରୁ ଅଧିକ ହୋଇଛି। ଜିଏସ୍ଟି ସଂଗ୍ରହର ଏହା 15% ଅବଦାନ ରଖୁଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଏହି ଶିଳ୍ପକ୍ଷେତ୍ର ଯୋଗୁଁ ପ୍ରାୟ 4 କୋଟି ପ୍ରତ୍ୟକ୍ଷ ଏବଂ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିଛି। ଗତ ଆର୍ଥିକ ବର୍ଷରେ ଭାରତର ଅଟୋମୋବାଇଲ୍ ରପ୍ତାନୀ 24% ବୃଦ୍ଧି ପାଇଛି। ଦେଶର ନୂତନ କାର ମୂଲ୍ୟାଙ୍କନ କାର୍ଯ୍ୟକ୍ରମକୁ ଅଟୋଶିଳ୍ପର ଏକ ପ୍ରମୁଖ ପଦକ୍ଷେପ ବୋଲି ଶ୍ରୀ ଗଡ଼କରୀ ବର୍ଣ୍ଣନା କରିଛନ୍ତି। 11 କମ୍ପାନୀର 30 ଅଧିକ ଯାନବାହନର ମଡେଲ ଏହାଦ୍ୱାରା ପ୍ରମାଣିତ ହୋଇସାରିଛି। ଏଭଳି ପଦକ୍ଷେପ ପରୀକ୍ଷଣ ଖର୍ଚ୍ଚକୁ ହ୍ରାସ କରିବା ସହ ବିଶ୍ୱ ବଜାରରେ ଭାରତୀୟ ଯାନବାହନର ବିଶ୍ୱସନୀୟତାକୁ ଅଧିକ ମଜବୁତ କରିଛି। ଏହି କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ବର୍ଷ ଅକ୍ଟୋବର ମାସରେ କାର୍ଯ୍ୟକାରୀ କରାଯିବ। ଏଥିରେ ଦୁର୍ଘଟଣା ହ୍ରାସ, ପଦଯାତ୍ରୀଙ୍କ ସୁରକ୍ଷା, ଦୁର୍ଘଟଣା ପରବର୍ତ୍ତୀ ପଦକ୍ଷେପ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଉନ୍ନତ ସୁରକ୍ଷା ମାନଦଣ୍ଡକୁ କାର୍ଯ୍ୟକ୍ଷମ କରିବା ନେଇ ଲକ୍ଷ୍ୟ ରଖାଯାଇଛି ବୋଲି ଶ୍ରୀ ଗଡ଼କରୀ କହିଛନ୍ତି। ଡ୍ରାଇଭିଂ ଲାଇସେନ୍ସ ପାଇଁ ଏକ ଗ୍ରେଡେଡ୍ ପଏଣ୍ଟ ବ୍ୟବସ୍ଥା ପ୍ରଚଳନ କରିବାକୁ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି। ସଡ଼କ ସୁରକ୍ଷା କ୍ଷେତ୍ରକୁ ଗୁରୁତ୍ୱ ପ୍ରଦାନ ସ୍ୱରୂପ ଏଭଳି ପ୍ରୟାସ ଜାରି ରହିଛି। ଆକାଂକ୍ଷୀ ଜିଲ୍ଲାଗୁଡ଼ିକରେ ସାମାଜିକ ଦାୟିତ୍ୱବୋଧ ପଦକ୍ଷେପ ଅଧୀନରେ ଗାଡ଼ିଚାଳନା ପ୍ରଶିକ୍ଷଣ, ଯାନବାହନ ଫିଟ୍ନେସ୍ ଏବଂ ସ୍କ୍ରାପିଂ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଶ୍ରୀ ଗଡ଼କରୀ ଅଟୋ କମ୍ପାନୀଗୁଡ଼ିକୁ ଆହ୍ୱାନ ଦେଇଛନ୍ତି।

0: ଆମେରିକାରେ ଜନ୍ମଗତ ନାଗରିକତାକୁ ସୀମିତ ରଖିବା ନେଇ ଟ୍ରମ୍ପ ପ୍ରଶାସନର ସଂଶୋଧିତ କାର୍ଯ୍ୟନିର୍ବାହୀ ଆଦେଶ ଉପରେ ଏକ ଫେଡେରାଲ କୋର୍ଟ ପ୍ରତିବନ୍ଧକ ଜାରି କରିଛନ୍ତି। ଆମେରିକା ଜିଲ୍ଲା ବିଚାରପତି ଡେବୋରା ୱୋଡମ୍ୟାନ୍ ଏହି ନିର୍ଦ୍ଦେଶ ଦେଇଛନ୍ତି। ସଂଶୋଧିତ କାର୍ଯ୍ୟନିର୍ବାହୀ ଆଦେଶ ଆମେରିକୀୟ ସମ୍ଭିଧାନର ଉଲ୍ଲଂଘନ କରୁଛି ବୋଲି ବିଚାରପତି ମତବ୍ୟକ୍ତ କରିଛନ୍ତି। ଜନ୍ମଗତ ନାଗରିକତା ନେଇ ପୂର୍ବରୁ ପ୍ରଦତ୍ତ ପ୍ରଶାସନିକ ନିଷ୍ପତ୍ତିକୁ ଗତ ଜୁନ୍ ମାସ 30 ତାରିଖରେ ଆମେରିକାର ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ଗତ ମାସ 6 ତାରିଖରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ସଂଶୋଧିତ କାର୍ଯ୍ୟକାରୀ ଆଦେଶ ଜାରି କରିଥିଲେ। ଏହି ସଂଶୋଧିତ ଆଦେଶ ବଳରେ ପର୍ଯ୍ୟଟକ, ବିଦେଶୀ ସରକାରୀ କର୍ମଚାରୀ, ପ୍ରବାସୀ ଆଦିଙ୍କ ସନ୍ତାନକୁ ନାଗରିକତା ପ୍ରଦାନ ନେଇ ପ୍ରତିବନ୍ଧକ ରହିଛି। ବୟନ ଏବଂ ଫ୍ୟାସନ କ୍ଷେତ୍ରରେ ଭାରତ ଏବଂ ଫ୍ରାନ୍ସ ଦ୍ୱିପାକ୍ଷିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିଛନ୍ତି। ବିଶ୍ୱ ବଜାରରେ ଭାରତୀୟ ପୋଷାକ ଏବଂ କାରିଗରଙ୍କୁ ପ୍ରୋତ୍ସାହନ ପ୍ରଦାନ କରିବା ଲକ୍ଷ୍ୟ ନେଇ ଉଭୟ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ବୟନ ମନ୍ତ୍ରଣାଳୟର ସଚିବ ନୀଲମ ସାମିରାଓଙ୍କ ଉପସ୍ଥିତିରେ ଭାରତ ଟେକ୍ସ ଟ୍ରେଡ୍ ଫେଡେରେସନ୍ ଏବଂ ଫ୍ରାନ୍ସର ପ୍ରିମିୟର ଡିଭିଜନ ସୋସାଇଟି ଆନୋନିନ୍ ମଧ୍ୟରେ ଏହି ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆନ୍ତର୍ଜାତିକ ସ୍ତରରେ ବଜାର ପ୍ରବେଶ, ନିରନ୍ତର ପରିଚାଳନା ଏବଂ ଜ୍ଞାନର ଆଦାନ ପ୍ରଦାନରେ ଏହି ବୁଝାମଣାପତ୍ର ଅଧିକ ସହଯୋଗ ପ୍ରଦାନ କରିବ। ଜାତୀୟ ହସ୍ତତନ୍ତ ବିକାଶ ନିଗମ ଏବଂ ବିଶ୍ୱର ଅଗ୍ରଣୀ ପୋଷାକ ଓ ଫ୍ୟାସନ ସୋର୍ସିଂ ବାଣିଜ୍ୟ ମେଳା ପ୍ରିମିୟର ଭିଜନ ସହିତ ମଧ୍ୟ ଏହି ଅବସରରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଛି। ଏହି ଅବସରରେ ସଚିବ ଶ୍ରୀମତୀ ରାଓ ଭାରତର ବୟନଶିଳ୍ପ କ୍ଷେତ୍ର ଉପରେ ଆଲୋକପାତ କରିଛନ୍ତି। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି, ବୈଶ୍ୱିକ ଆହ୍ୱାନ ସତ୍ତ୍ୱେ ଭାରତ ବିଶ୍ୱର ସବୁଠାରୁ ଦ୍ରୁତତମ ଅଭିବୃଦ୍ଧିଶୀଳ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ନ୍ୟୁୟର୍କଠାରେ ଏକ ଉଚ୍ଚସ୍ତରୀୟ ବ୍ୟାବସାୟିକ ନେତୃତ୍ୱ ବୈଠକକୁ ସମ୍ବୋଧନ କରି ଅର୍ଥମନ୍ତ୍ରୀ ଦେଶର ବିଭିନ୍ନ କ୍ଷେତ୍ରରେ ଗ୍ରହଣ କରାଯାଉଥିବା ସଂସ୍କାର ଭିତ୍ତିକ କାର୍ଯ୍ୟକ୍ରମଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ଚଳିତ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସିକରେ 7.8% ଅର୍ଥନୈତିକ ଅଭିବୃଦ୍ଧି ଏହାର ପ୍ରତିଫଳନ ବୋଲି ଶ୍ରୀମତୀ ସୀତାରମଣ ଉଲ୍ଲେଖ କରିଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ କହିଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ନିୟାମକ ତଥା ଅନୁପାଳନ ଜନିତ ପଦକ୍ଷେପ ଅଧିକ ସହଜ ହୋଇପାରିଛି। ଟି20 ମହିଳା ଏସିଆ କପ୍ କ୍ରିକେଟରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମ୍ଠାରେ ଭାରତୀୟ ସମୟ ସନ୍ଧ୍ୟା 8:00 ଏହି ମ୍ୟାଚ୍ ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ନୂଆଦିଲ୍ଲୀଠାରେ ବେଲଜିୟମ୍ ପ୍ରତିପକ୍ଷଙ୍କ ସହ ଆଲୋଚନା କରୁଛନ୍ତି ପ୍ରଧାନମନ୍ତ୍ରୀ। ଆଇନ ଛାତ୍ରଙ୍କ ଆଚରଣକୁ ନିୟନ୍ତ୍ରଣ କରିବା ପାଇଁ ଭାରତୀୟ ଆଇନ ପରିଷଦର କୌଣସି ସାମ୍ବିଧାନିକ କ୍ଷମତା ନାହିଁ, କହିଲେ ସୁପ୍ରିମକୋର୍ଟ। ବିଶ୍ୱର ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ ବୋଲି ଦୃଢ଼ୋକ୍ତି ପ୍ରକାଶ କଲେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଓ ହଂକଂ ମଧ୍ୟରେ ଆଜି ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. India and Belgium agree to double bilateral trade in the next 5 years. Prime Minister Narendra Modi holds talks with his Belgian counterpart Bart De Wever in New Delhi. Agreement signed in areas of renewable energy, cyber crime and diplomatic training. Defence Minister Rajnath Singh and his Belgian counterpart Theo Franken commit to expanding bilateral defence ties through dialogue, high-level visits and capacity building. Finance Minister Nirmala Sitharaman meets investors at high-level business roundtable in New York, highlights government's focus on artificial intelligence, data centres and global capability centres. In Bihar, water level in Ganga River rises, increasing flood threat in new areas. And in badminton, Kidambi Srikanth beat Victor Lai of Canada to enter men's singles quarterfinals of China Masters in Shenzhen. India and Belgium today exchanged several agreements, including letter of intent on defence cooperation and MOUs in the fields of renewable energy, cybercrime and diplomatic training. Prime Minister Narendra Modi held bilateral talks with his Belgian counterpart Bart De Wever in New Delhi this afternoon. Both leaders discussed the entire spectrum of bilateral relations as well as regional and global issues of mutual interest. In his press statement, Prime Minister Modi stated that shared democratic values, market economy and people-to-people ties make India and Belgium natural partners. Mr. Modi recalled that he visited Belgium 10 years ago and expressed pleasure that the partnership has made remarkable progress over the past decade. The Prime Minister said both countries will achieve doubling of trade in the next 5 years.
2: हम अगले 5 वर्षों में द्विपक्षीय व्यापार को डबल करने का लक्ष्य साकार कर लेंगे. फ्रेंड, रक्षा और सुरक्षा सहयोग हमारे संबंधों का एक प्रमुख स्तंभ है. आज हमने दोनों देशों के बीच मिलिट्री एक्सचेंज और ट्रेनिंग सहयोग बढ़ाने पर सहमति बनाई है. हमारी सरकारों और डिफेंस इंडस्ट्रीज के बीच हुए एग्रीमेंट से डिफेंस को डेवलप और को प्रोडक्शन के नए अवसर खुलेंगे.
1: Prime Minister Modi said a clean energy future and reliable supply chain are shared priorities for both nations. He went on to add that the MOU signed today on renewable energy will give new momentum to sustainability cooperation. The Prime Minister said in critical minerals, both nations have decided to increase cooperation in processing and recycling. Mr. Modi said in semiconductors, Belgium's expertise and India's scale are complementary to each other. In this direction, both countries will work together to connect Belgium's IMEC Institute with India's semiconductor ecosystem.
2: इस वर्ष की शुरुआत में हमने ऐतिहासिक भारत यूरोपियन यूनियन फ्री ट्रेड एग्रीमेंट किया. विश्व की दो सबसे बड़ी लोकतांत्रिक शक्तियों के बीच यह अभूतपूर्व सहयोग वैश्विक स्थिरता, विकास और साझा समृद्धि को भी नई मजबूती देगा. भारत की निरंतर आर्थिक प्रगति और इस एग्रीमेंट ने हमारे आर्थिक संबंधों के लिए नई संभावनाओं के द्वार खोले.
1: Mr. Modi said the world is passing through a phase of great upheaval and situations of conflict persist in many parts of the world. He added that uncertainty is affecting every sector, be it food, fuel or supply chains. He emphasized that India's economy has maintained its momentum even in this challenging environment.
2: आज हमने regional और global development पर भी विस्तार से चर्चा की. भारत और बेल्जियम दोनों ही रूल ऑफ लॉ, डायलॉग और डिप्लोमेसी में विश्वास रखते हैं. यूक्रेन हो या वेस्ट एशिया, हम संघर्ष की शीघ्र समाप्ति और शांति के सभी प्रयासों का समर्थन करते हैं और आतंकवाद के हर रूप को जड़ से समाप्त करना हमारी साझी प्रतिबद्धता है.
1: Earlier this morning, the Prime Minister of Belgium visited Rajghat and paid tributes to Mahatma Gandhi. The Belgian Prime Minister arrived in New Delhi last night on a 3-day visit to India. He is accompanied by Belgian Minister of Defence, Theo Fonken. Earlier today, Defence Minister Rajnath Singh held delegation-level talks with his Belgian counterpart. He said India and Belgium have warm and enduring ties built on mutual respect, democratic values and a shared commitment to a rules-based global order.
3: India and Belgium share warm and long-standing relations founded on mutual respect, democratic values and a shared commitment to rules-based global order. The recently held India-Belgium Strategic Dialogue in July 2026 has provided an institutional framework for taking up our bilateral partnership forward, including in defense and security. Excellency, we see considerable potential for expanding our bilateral defense cooperation and we welcome greater cooperation among Belgian and Indian defense companies.
1: Belgian Defense Minister Theo Fonken stressed on taking India-Belgium friendship forward.
4: We really need to work together because Belgium is an old Western European country with also a lot of technology, but we need a country like India to collaborate a future project for Belgium. It is the way forward, and that's why we have diverted our peace economic mission to India.
1: During the meeting, the two ministers agreed to expand bilateral ties through defence cooperation dialogue, high-level visits, training and capacity building. This is Akashvani giving you the news.
5: Want more news? Follow us on X at AIR News Alerts and subscribe to News On Air Official on YouTube.
1: Welcome back to the Midday News. Finance Minister Nirmala Sitharaman has pitched India's reform-led growth story to investors at a high-level business roundtable in New York, highlighting India's

ପ୍ରକଳ୍ପ ଉପସ୍ଥାପନ କରିଥିଲେ। ଏଥିରେ ରାସ୍ତା, ରେଳ ଯୋଗାଯୋଗ, ପାନୀୟ ଜଳ ସହିତ ବିଭିନ୍ନ ଭିତ୍ତିଭୂମି ପ୍ରକଳ୍ପ ଅନ୍ତର୍ଭୁକ୍ତ ରହିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ସନ୍ଧ୍ୟାଧୂପ ଭୋଗ ଛେକ ଆସିବା ପରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ସନ୍ଧ୍ୟା 7ଟାରୁ ରାତ୍ର 12 ଘଟିକା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡ୍କୋର ଜମି ବଣ୍ଟନ କମିଟି 37 ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଇଡ୍କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କମିଟିର ବୈଠକରେ ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ 24 ଏବଂ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ 13 ଜମି ପ୍ରସ୍ତାବ ସାମିଲ ରହିଛି। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ। ବୈଠକରେ ଶିଳ୍ପାଞ୍ଚଳରେ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସୁବିଧା ସହ କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ନିମନ୍ତେ ସୁରକ୍ଷିତ, ସୁଗମ ଓ ଆବଶ୍ୟକୀୟ ଭିତ୍ତିଭୂମି ଉପଲବ୍ଧତା ଉପରେ ଗୁରୁତ୍ୱ ଦିଆଯାଇଛି। ରାଜ୍ୟର ସବୁଜ ଅର୍ଥନୀତି ବିକାଶ ଆଗାମୀ 10 ବର୍ଷରେ 10 ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୁଯୋଗ ସୃଷ୍ଟି କରିପାରିବ। ଏଥିପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ଆରମ୍ଭ କରିବାକୁ ଇଣ୍ଟରନ୍ୟାସନାଲ ଫୋରମ ଫର୍ ଏନ୍ଭାରମେଣ୍ଟ ସଷ୍ଟେନେବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇ ଫରେଷ୍ଟ ପକ୍ଷରୁ ସୁପାରିଶ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇ ଫରେଷ୍ଟ ପକ୍ଷରୁ ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମ, ଶକ୍ତି, ନିଯୁକ୍ତି, ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସରକାର, ଶିଳ୍ପ, ପ୍ରଶିକ୍ଷଣ, ସାମାଜିକ କ୍ଷେତ୍ରର ପ୍ରତିନିଧିମାନେ ଯୋଗ ଦେଇଥିଲେ। ରିପୋର୍ଟ ଅନୁଯାୟୀ 2030 ସୁଦ୍ଧା ନବୀକରଣ ଯୋଗ୍ୟ ଶକ୍ତି କ୍ଷେତ୍ରରୁ ପ୍ରାୟ 30,000 ଏବଂ 2035 ସୁଦ୍ଧା ଏହାର ଦ୍ୱିଗୁଣ ନିଯୁକ୍ତି ସୃଷ୍ଟି ହୋଇପାରେ। ମଞ୍ଜୁର ହୋଇଥିବା ସବୁଜ ନିବେଶ ପ୍ରକଳ୍ପରୁ 48,400ରୁ ଊର୍ଦ୍ଧ୍ୱ ନିଯୁକ୍ତିର ସମ୍ଭାବନା ରହିଛି। କୃଷି, ବନୀକରଣ, ଜଙ୍ଗଲ ପରିଚାଳନା, ହେନ୍ତାଳ ବଣ ପୁନରୁଦ୍ଧାର ଓ ବର୍ଜ୍ୟବସ୍ତୁ ପରିଚାଳନା ମଧ୍ୟ ସବୁଜ ନିଯୁକ୍ତିର ବଡ଼ କ୍ଷେତ୍ର ହୋଇପାରିବ। ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ଅତିରିକ୍ତ ଶାସନ ସଚିବ ସୁକାନ୍ତ କୁମାର ପ୍ରଧାନ ଏଥିରେ ଯୋଗଦେଇ ସବୁଜ ଦକ୍ଷତା ବିକାଶର ଗୁରୁତ୍ୱ ଉପରେ ମତ ରଖିଥିଲେ। ଓଡ଼ିଶା ରାଜ୍ୟ ଯୋଗାଣ ନିଗମର 47ତମ ପ୍ରତିଷ୍ଠା ଦିବସ ଆଜି ଅପରାହ୍ନରେ ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। କାର୍ଯ୍ୟକ୍ରମରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର, ବିଭାଗୀୟ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ନିଶାମୁକ୍ତ ଭାରତ ଗଠନ ସଂକଳ୍ପକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ କେନ୍ଦ୍ରାପଡ଼ା ଜିଲ୍ଲା ପୁଲିସ୍ ପକ୍ଷରୁ ଜିଲ୍ଲାବ୍ୟାପୀ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଗତ 2 ସପ୍ତାହ ମଧ୍ୟରେ ଜିଲ୍ଲାର 16 ଥାନା ଅଧୀନରେ ରହିଥିବା ମହାବିଦ୍ୟାଳୟ, ବିଦ୍ୟାଳୟ ଏବଂ ବିଭିନ୍ନ ଶିକ୍ଷାନୁଷ୍ଠାନରେ 33 ନିଶା ବିରୋଧୀ ସଚେତନତା ବାର୍ତ୍ତା ସମ୍ବଳିତ କାର୍ଯ୍ୟକ୍ରମ କରାଯାଇଥିଲା। ଅଭିଯାନରେ ପୁଲିସ୍ କର୍ମଚାରୀଙ୍କ ପ୍ରୟାସ ଏବଂ ଶିକ୍ଷାନୁଷ୍ଠାନଗୁଡ଼ିକର ସକ୍ରିୟ ସହଯୋଗ ଯୋଗୁଁ ଏହି ସଚେତନତାର ବାର୍ତ୍ତା ତୃଣମୂଳ ସ୍ତରରେ ପହଞ୍ଚି ପାରିବ ବୋଲି ଜିଲ୍ଲା ପୁଲିସ୍ ଅଧୀକ୍ଷକ ସିଦ୍ଧାର୍ଥ କଟାରିଆ କହିଛନ୍ତି। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ କରଞ୍ଜମାଳ ନିଗମାନନ୍ଦ ଉଚ୍ଚ ବିଦ୍ୟାଳୟଠାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପଞ୍ଚାୟତରୁ 300ରୁ ଊର୍ଦ୍ଧ୍ୱ ଭିନ୍ନକ୍ଷମଙ୍କୁ ଚିହ୍ନଟ କରାଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଛି। ଶିବିରରେ ପ୍ରଶାସନ ଅଧିକାରୀ, ଡାକ୍ତର, ସ୍ୱାସ୍ଥ୍ୟକର୍ମୀ, ସରପଞ୍ଚ ପ୍ରମୁଖ ଯୋଗ ଦେଇଥିଲେ। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମଠାରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା 6 ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220ରୁ ଊର୍ଦ୍ଧ୍ୱ ଖେଳାଳି ଯୋଗଦେବେ। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହେବ। ପାଣିପାଗ, ଲଘୁଚାପର ପ୍ରଭାବରେ ଝାଡ଼ଖଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ଉତ୍ତର ଓଡ଼ିଶାରେ ବନ୍ୟାସ୍ଥିତି ଜାରି ରହିଛି। ସୁବର୍ଣ୍ଣରେଖା ନଦୀର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ବାଲେଶ୍ୱର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲା ବିଶେଷ କରି ପ୍ରଭାବିତ ହୋଇଛନ୍ତି। ବାଲେଶ୍ୱରର 200ରୁ ଊର୍ଦ୍ଧ୍ୱ ଗାଁ ଜଳବନ୍ଦୀ ହେବା ସହ ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାର 146 ଗ୍ରାମ ଏହାଦ୍ୱାରା ପ୍ରଭାବିତ ହୋଇଛନ୍ତି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଭିତରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବା ନେଇ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି।

ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନବସୃଜନ ଗୁଣବତ୍ତା ଆଧାରରେ ଭାରତ ବିଶ୍ୱ ଅଟୋମୋବାଇଲ୍ ଶିଳ୍ପ କ୍ଷେତ୍ରରେ ଅଗ୍ରଣୀ ରାଷ୍ଟ୍ର ହୋଇପାରିବ, କହିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମରେ ଆରମ୍ଭ ହେଲା ପାଇଲଟ ସର୍ଭେ ଅଭିଯାନ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ ଅନୁଷ୍ଠିତ ହେବ କୃଷ୍ଣ ଜନ୍ମନୀତି, ଏବଂ ଭୁବନେଶ୍ୱରରେ ଆସନ୍ତା 6 ତାରିଖ ପର୍ଯ୍ୟନ୍ତ ଚାଲିବ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ଶ୍ରୋତାବନ୍ଧୁ ଏପର୍ଯ୍ୟନ୍ତ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀର ବିବିଧ ଭାରତୀ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ସମୟ ସନ୍ଧ୍ୟା 5:00। ଆପଣମାନେ କାର୍ଯ୍ୟକ୍ରମ ଶୁଣିପାରୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡର 106.6 ମେଗାହର୍ଜ ଯୋଗେ। ଶ୍ରୋତାବନ୍ଧୁ ଆମ କାର୍ଯ୍ୟକ୍ରମ ଏକା ସମୟରେ ପ୍ରସାର ଭାରତୀର ମୋବାଇଲ୍ ଆପ୍ ଜରିଆରେ ନ୍ୟୁଜ୍ ଅନ୍ ଏଆଇଆର୍ ତା ଛଡ଼ା ଆକାଶବାଣୀର ଲାଇଭ୍ ଷ୍ଟ୍ରିମିଂ ଆପ୍ ଯୋଗେ ମଧ୍ୟ ପ୍ରସାରିତ ହେଉଛି। ଆସନ୍ତୁ ଶୁଣିବା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ। NCERT ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଶ୍ରୋତା ବନ୍ଧୁ ଶୁଣୁଥିଲେ ମହମ୍ମଦ ସାଜିଦଙ୍କ କଣ୍ଠରେ ଦେଶଭକ୍ତି ଗୀତଟିଏ। ଆକାଶବାଣୀ ବ୍ରହ୍ମପୁର, ସମୟ ସନ୍ଧ୍ୟା 6:30। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ।

0: ଉପାନ୍ତ ଅଞ୍ଚଳର ବିକାଶ ହେବା ନିହାତି ଆବଶ୍ୟକ। ପ୍ରତ୍ୟେକ ନାଗରିକ ନିଜର ମୌଳିକ ସୁବିଧାରୁ ଯେପରି ବଞ୍ଚିତ ନ ହୁଏ ସେ ଦିଗରେ ଦୃଷ୍ଟି ଦେବାକୁ ପଡ଼ିବ। ଏକତାର ଭାବନା ନେଇ ସମସ୍ତଙ୍କୁ ସମାନ ସୁବିଧା ଦେବାର ମାନସିକତା ରଖିବାକୁ ପଡ଼ିବ। ସବୁଠୁ ବଡ଼ କଥା ହେଉଛି ଆମେ ଆମ ଜୀବନ ଧାରଣକୁ ମଜବୁତ କରି ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବାକୁ ହେବ। ଏଥିପାଇଁ ଛୋଟ ଛୋଟ ଶିଳ୍ପାନୁଷ୍ଠାନଗୁଡ଼ିକ ବେଶ୍ ସହାୟକ ହୋଇଥାନ୍ତି। ଛୋଟ ବଡ଼ ଉଦ୍ୟୋଗ ଯୁବକ ଯୁବତୀମାନଙ୍କୁ ସ୍ୱାବଲମ୍ବୀ କରିବାରେ ପ୍ରମୁଖ ଭୂମିକା ନେଇଥାଏ। ଉଦ୍ୟୋଗୀ ହେବା ପାଇଁ ଆମକୁ କଠିନ ପରିଶ୍ରମ କରିବାକୁ ପଡ଼ିବ। ଆର୍ଥିକ ପ୍ରୋତ୍ସାହନକୁ ପାଥେୟ କରି ଆଗକୁ ବଢ଼ିବାକୁ ହେବ। ପ୍ରତିଟି କ୍ଷେତ୍ରରେ ସକାରାତ୍ମକ ମନୋଭାବ ରଖିବାକୁ ହେବ। ତେବେ ଉପାନ୍ତ ଅଞ୍ଚଳରେ ଉଦ୍ୟୋଗ ବା ଶିଳ୍ପାନୁଷ୍ଠାନ ଗଢ଼ି ଉଠିଲେ ସେଠାକାର ଲୋକମାନଙ୍କର ଜୀବନ ଧାରଣର ମାନ କିପରି ଉନ୍ନତ ହେବ, ସେମାନଙ୍କ ପରିବାର କିପରି ସୁରୁଖୁରୁରେ ଚଳିବ, ସେମାନଙ୍କ ସାମାଜିକ ପ୍ରତିଷ୍ଠା କିପରି ଉଜ୍ଜ୍ୱଳ ହେବ, ଏମିତି କିଛି ପ୍ରସଙ୍ଗ ଉପରେ ଆଧାରିତ ଆଜିର ଆଲୋଚ୍ୟ ବିଷୟ ଉପାନ୍ତରେ ଉଦ୍ୟୋଗ। ଏ ସମ୍ପର୍କରେ କହିଛନ୍ତି ମହିଳା ଉଦ୍ୟୋଗୀ ରଶ୍ମିରେଖା କିଲାଡି।
1: ଆଜିର ଆମର ଆଲୋଚନାର ବିଷୟ ହେଉଛି ଉପାନ୍ତରେ ଉଦ୍ୟୋଗ। ଭାରତ ଏକ ବୈଭବଶାଳୀ ରାଷ୍ଟ୍ର ରୂପେ କାହିଁ କେଉଁ କାଳରୁ ଖ୍ୟାତି ଅର୍ଜନ କରିଆସିଛି। ଦିନେ ଭାରତୀୟମାନେ କର୍ମଠ, ପରାକ୍ରମୀ ଏବଂ ଶ୍ରମକୁ ଭଲ ପାଉଥିବା ଜାତି ରୂପେ ସାରା ଦୁନିଆରେ ପରିଚିତ ଥିଲେ। ପ୍ରକୃତି ଭାରତକୁ ସବୁକିଛି ଦେଇଛି, ଏହାକୁ କାମରେ ଲଗାଇ ଭାରତୀୟମାନେ ବିଭିନ୍ନ ଛୋଟ ବଡ଼ ଉଦ୍ୟୋଗ ପ୍ରତିଷ୍ଠା କରିଆସିଛନ୍ତି, ଯାହା ଭାରତୀୟମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରାଇଛି। ଆଜି ବି ଦେଶର ଅନେକ ଅଞ୍ଚଳ ଅପହଞ୍ଚ। ଏହି ଅପହଞ୍ଚ ଉପାନ୍ତ ଅଞ୍ଚଳ ଆଜି ବି ଆଧୁନିକତାଠାରୁ ବହୁ ଦୂରରେ, ତଥାପି ଲୋକଙ୍କ ଉଦ୍ୟମରେ ନାନା ପ୍ରୋତ୍ସାହନରେ ଅନେକ ଛୋଟ ବଡ଼ ଶିଳ୍ପ ସହ ଜୀବିକା ଅର୍ଜନ କାର୍ଯ୍ୟକ୍ରମ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମ କେବଳ ଯେ ଉପାନ୍ତ ଅଞ୍ଚଳର ଅଧିବାସୀମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିନାହିଁ, ବରଂ ରାଜ୍ୟ ତଥା ଦେଶର ଆର୍ଥିକ ପ୍ରଗତିରେ ସହାୟକ ହୋଇଛି। ଶହ ଶହ ବର୍ଷ ଧରି ଉପାନ୍ତ ଅଞ୍ଚଳରେ ବସବାସ କରି ଆସୁଥିବା ଲୋକେ ନିଜର ଜୀବିକା ପାଇଁ ମୁଖ୍ୟତଃ ଜଙ୍ଗଲ ଉପରେ ନିର୍ଭର କରିଥାନ୍ତି। କେତେକାଂଶରେ ଚାଷ କାର୍ଯ୍ୟ ଏବଂ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ନିକଟସ୍ଥ ହାଟ ବଜାରରେ ତାହାକୁ ବିକ୍ରି କରି ନିଜର ପରିବାରର ପ୍ରତିପୋଷଣ କରନ୍ତି। ଉପାନ୍ତ ଅଞ୍ଚଳରେ ଆମ୍ବ, ପଣସ, ମହୁଲ, ତେନ୍ତୁଳି ଭଳି ବିଭିନ୍ନ ଲଘୁ ବନଜାତ ଦ୍ରବ୍ୟ ପ୍ରଚୁର ପରିମାଣରେ ମିଳିଥାଏ। ଏହାକୁ ସଂଗ୍ରହ କରି ବେପାରୀକୁ ବିକ୍ରି କରିଥାନ୍ତି। ଏହି ବେପାରୀମାନେ ସ୍ୱଳ୍ପ ମୂଲ୍ୟରେ ସେମାନଙ୍କଠାରୁ ବିଭିନ୍ନ ଜିନିଷ କ୍ରୟ କରି ଲାଭବାନ ହୋଇଥାନ୍ତି। ବାସ୍ତବରେ ସଂରକ୍ଷଣର ଅଭାବ, ବିଭିନ୍ନ ଜଙ୍ଗଲ ଦ୍ରବ୍ୟ ମିଳିବାର ସମୟ, ଋତୁ ଅନୁଯାୟୀ ଫଳମୂଳ, ମାନ ଚୟନ ଓ ପ୍ରକ୍ରିୟାକରଣ ଆଦି ବହୁ ବିଷୟରେ ଉପାନ୍ତବାସୀଙ୍କ ଜ୍ଞାନର ଅଭାବ ରହିଛି। ପୁଣି ବୃହତ ବଜାର ସମ୍ପର୍କରେ ମଧ୍ୟ ଧାରଣା ନଥିବାରୁ କେବଳ ଯେ ଉଚିତ ମୂଲ୍ୟ ପାଇବାରୁ ବଞ୍ଚିତ ହୁଅନ୍ତି ତାହା ନୁହେଁ, ବରଂ ଅନେକ ସମୟରେ ଠକାମିର ଶିକାର ମଧ୍ୟ ହୋଇଥାନ୍ତି। ଉପାନ୍ତ ଅଞ୍ଚଳର କୁଟୀର ଶିଳ୍ପ, ଲଘୁ ଶିଳ୍ପ ପ୍ରତି ଦୃଷ୍ଟି ଦିଆଯାଇଥିଲେ ମଧ୍ୟ ଭାରୀ ଶିଳ୍ପକୁ ପ୍ରାଧାନ୍ୟ ଦିଆଯାଇଛି। ସମ୍ପ୍ରତି ଯୁବପିଢ଼ି ଚାକିରି ପଛରେ ନ ଗୋଡ଼ାଇ ନିଜେ ସ୍ୱାବଲମ୍ବୀ ହୋଇପାରିଛି, ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ନିଜେ କିଛି କାମ କରିପାରୁଛି, ଯେପରି କାଜୁ ଚାଷ, ଅର୍ଥକାରୀ ଫଳ ଚାଷ, ଯେମିତିକି ଡ୍ରାଗନ୍ ଫ୍ରୁଟ୍, ଛତୁ ଚାଷ, ଲେମନ୍ ଗ୍ରାସ୍ ଚାଷ, ଷ୍ଟ୍ରବେରୀ ଚାଷ ଆଦି। ଗୋପାଳନ, ପଶୁପାଳନ ଦ୍ୱାରା କ୍ଷୀର ପାଇପାରିବେ। ଗୋବର ଓ ଗୋମୂତ୍ରରୁ ଜୈବିକ ଖତ ପ୍ରସ୍ତୁତ କରି ତାହାକୁ ବିକ୍ରୟ କରି ନିଜର ଆର୍ଥିକ ସ୍ଥିତିକୁ ମଧ୍ୟ ସ୍ୱଚ୍ଛଳ କରିଛନ୍ତି। ଫୁଲ ଚାଷ କରି ଅତର, ସେଣ୍ଟ, ଗୋଲାପ ଜଳ ପ୍ରସ୍ତୁତିରେ କଞ୍ଚାମାଲ ଯୋଗାଇବା ସହ କ୍ଷୁଦ୍ର ଶିଳ୍ପ ଉଦ୍ୟୋଗ ଯେପରି ଧୂପକାଠି ପ୍ରସ୍ତୁତି, ଫିନାଇଲ ପ୍ରସ୍ତୁତି କରିପାରୁଛନ୍ତି। ବିଭିନ୍ନ ଆର୍ଥିକ ପ୍ରୋତ୍ସାହନ ପାଇଁ ଔଷଧ ଦୋକାନ, ତେଜରାତି ଦୋକାନ କରି ନିଜର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିପାରୁଛନ୍ତି। ଉପାନ୍ତ ଅଞ୍ଚଳରେ ବିକାଶର ପ୍ରୋତ୍ସାହନ ଦିଆଯାଉଛି, ଯଦ୍ୱାରା ଯୁବପିଢ଼ି ଓ ମହିଳାମାନେ ମଧ୍ୟ ସ୍ୱାବଲମ୍ବୀ ହୋଇପାରୁଛନ୍ତି, ଯେପରି କୁକୁଡ଼ା ଚାଷ, ବତକ ଚାଷ, ମାଛ ଚାଷ, ଛତୁ ଚାଷ, ପନିପରିବା ଚାଷ, ପଶୁପାଳନ ଆଦି ପ୍ରମୁଖ। ଉପାନ୍ତ ଅଞ୍ଚଳରେ ଚାରଣ ଭୂମିର ଅଭାବ ନଥିବାରୁ ପଶୁପାଳନ ନିମନ୍ତେ ଗୋଖାଦ୍ୟର ଅଭାବ ନଥାଏ, ତେଣୁ ସେମାନଙ୍କୁ ଅଯଥା ଖର୍ଚ୍ଚ ଉଠାଇବାକୁ ପଡ଼ିନଥାଏ। ଆଚାର, ପାମ୍ପଡ଼, ବଢି, ଧୂପକାଠି, ଉଦ୍ଭିଦର ଡାଳପତ୍ରରୁ ଫୁଲଦାନୀ, ବ୍ୟାଗ, ମସିଣା, ବିଞ୍ଚଣା, ପାଛିଆ ଆଦି ତିଆରି କରି ବହୁ ଉପଭୋକ୍ତାଙ୍କୁ ଆକର୍ଷଣ କରିପାରୁଛନ୍ତି। ଆର୍ଥିକ ପ୍ରୋତ୍ସାହନ ଦ୍ୱାରା ମହିଳାମାନେ ମଧ୍ୟ ହସ୍ତତନ୍ତ କ୍ଷେତ୍ରରେ ଆଗଭର ହେଲେଣି। ରୁମାଲ ବୁଣିବା, ପାୱପୋଚ ବୁଣିବା, ସଲ୍ ତିଆରି କରିବା, ଶାଢ଼ୀ ଏବଂ ଏମ୍ବ୍ରଏଡରୀ କାମ, ପାରମ୍ପରିକ ବସ୍ତ୍ର, ପର୍ସ ଆଦି ତିଆରି କରି ନିଜର ଓ ନିଜ ପରିବାରର ଆର୍ଥିକ ସ୍ଥିତି ସ୍ୱଚ୍ଛଳ କରିବା ସହ ସାମାଜିକ ସ୍ଥିତିରେ ମଧ୍ୟ ଉନ୍ନତି ଆଣିପାରୁଛନ୍ତି। ଯୁବପିଢ଼ି ଓ ମହିଳାମାନେ ଦେଶର ବିକାଶର ମେରୁଦଣ୍ଡ। ସେମାନେ ଉଦ୍ୟୋଗୀ ମନୋଭାବ ନେଇ ଆଗକୁ ଆସିବା ଫଳରେ ଏବେ ବି ଉପାନ୍ତ ଓ ଅଞ୍ଚଳରେ ସର୍ବାଙ୍ଗୀନ ବିକାଶ ହୋଇପାରୁଛି। ସବୁ ବିଷୟରେ ସଚେତନ ହେଉଛନ୍ତି। ଉପାନ୍ତବାସୀମାନେ ସଶକ୍ତ ହେଲେଣି, ନିଜର ମୌଳିକ ଆବଶ୍ୟକତା ନିମନ୍ତେ ସ୍ୱର ଉତ୍ତୋଳନ କରିପାରୁଛନ୍ତି। ସେମାନେ କିପରି ସର୍ବନିମ୍ନ ସୁବିଧା ପାଇପାରିବେ ତାରି ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି। ଉପାନ୍ତ ଅଞ୍ଚଳବାସୀ ଶିକ୍ଷା ଓ ସୂଚନା ଠାରୁ ବହୁ ଦୂରରେ, ଗଣମାଧ୍ୟମ ବିଷୟରେ ମଧ୍ୟ ଏମାନେ ଜାଣନ୍ତି ନାହିଁ। ଏହି ସୁବିଧା ପାଇଲେ ସେମାନେ ଅନେକ କଥା ଜାଣିପାରିବେ ଏବଂ ଶିଖି ମଧ୍ୟ ପାରିବେ। ଗାଁ ଗହଳିରେ ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ସେବାର ସୁବିଧା ପହଞ୍ଚିଲାଣି। ପୂର୍ବ ତୁଳନାରେ ଏହି ସମସ୍ୟା କମି ଚାଲିଛି। ଗମନାଗମନର ଯଥେଷ୍ଟ ଉନ୍ନତି ହେବା ଦ୍ୱାରା ଜରୁରୀ ସେବା ପାଇଁ ଆମ୍ବୁଲାନ୍ସ ଦମକଳ ଉପାନ୍ତ ଅଞ୍ଚଳରେ ପହଞ୍ଚି ପାରୁଛି। ଜଙ୍ଗଲଜାତ ଏବଂ କୃଷିଜାତ ଦ୍ରବ୍ୟର ପରିବହନ ସୁବିଧାରେ ବିଶ୍ୱ ବଜାରରେ ପହଞ୍ଚି ପାରୁଛି। ଉପାନ୍ତ ଅଞ୍ଚଳବାସୀଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ସେମାନଙ୍କୁ ପୂର୍ଣ୍ଣ ସହଯୋଗ ସହ ଉଚିତ ମାର୍ଗଦର୍ଶନର ଆବଶ୍ୟକତା ରହିଛି। ଅନ୍ୟମାନଙ୍କୁ ମଧ୍ୟ ଏ ଦିଗରେ ଉତ୍ସାହିତ କରିବା, ଜନସଚେତନତା ସୃଷ୍ଟି କରିବା। ଉପାନ୍ତ ଅଞ୍ଚଳରେ ବହୁ ସଂଖ୍ୟକ କ୍ଷୁଦ୍ର ଶିଳ୍ପ, କୁଟୀର ଶିଳ୍ପ, ପର୍ଯ୍ୟଟନ ସ୍ଥଳ ଆଜି ଗଢି ଉଠିଲେ ସେଠାକାର ଲୋକମାନଙ୍କର ଆର୍ଥିକ ବିକାଶ ହୋଇପାରିବ, ଯଦ୍ୱାରା ଉପାନ୍ତ ଅଞ୍ଚଳବାସୀଙ୍କର ସାମାଜିକ ସମୃଦ୍ଧି ସହ ସେମାନଙ୍କ ପରମ୍ପରାକୁ ବଜାୟ ରଖି

ମୁଖ୍ୟ ସ୍ରୋତରେ ସାମିଲ ହୋଇପାରିବେ। ଆସନ୍ତୁ ଦେଶର ବିକାଶରେ ସାମିଲ ହେବା। କୌଣସି କାମକୁ ଛୋଟ ନ ମଣି ନିଜ ମନୋଭାବ ଉଦ୍ୟୋଗ ଏବଂ ମନୋଯୋଗ ଲଗାଇ ସମସ୍ତ କାମକୁ କରିବା ଏବଂ ଉଦ୍ୟୋଗକୁ ଆଗେଇ ନେବା ଦେଶର ବିକାଶରେ ସାମିଲ ହେବା।

0: ଶୁଣୁଥିଲେ ଆଲୋଚନା ଉପାନ୍ତରେ ଉଦ୍ୟୋଗ ଏ ସମ୍ପର୍କରେ କହିଥିଲେ ମହିଳା ଉଦ୍ୟୋଗୀ ରଶ୍ମିରେଖା କିଲାଡି। ଆଜି ପାଇଁ କାର୍ଯ୍ୟକ୍ରମରୁ ବିଦାୟ ନେଇ ରହୁଛୁ, ନମସ୍କାର।
1: ଶୁଣିଲେ ଆକାଶବାଣୀ କଟକ କେନ୍ଦ୍ର ଦ୍ୱାରା ପ୍ରସ୍ତୁତ କାର୍ଯ୍ୟକ୍ରମ ବିକାଶ ମନ୍ତ୍ର, ପ୍ରଯୋଜନା ବିନୟ କୁମାର ସାମନ୍ତରାୟ, ଉପସ୍ଥାପନା ବାଉରୀ ବନ୍ଧୁ ସ୍ୱାଇଁ। ଆକାଶବାଣୀ କଟକ, ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ବିଜ୍ଞାପନ ପରେ।
2: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
3: ଗାଁରୁ ସହର ଯାଏ ସବୁ ସ୍ଥାନରେ
2: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
3: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
2: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ମୁଖ୍ୟ ସମ୍ବାଦ, ଆସନ୍ତା 22 ତାରିଖରୁ ଆରମ୍ଭ ହେବ ରାଜ୍ୟ ବିଧାନସଭାର 7ମ ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପାଇଲଟ ସର୍ଭେ। ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ରାଜ୍ୟ ସପ୍ତଦଶ ବିଧାନସଭାର 7ମ ଅଧିବେଶନ ଚଳିତ ମାସ 22 ତାରିଖରୁ ଆରମ୍ଭ ହେବ। ବିଧାନସଭା ସଚିବାଳୟ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ଅକ୍ଟୋବର 3 ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଅଧିବେଶନ କାଳରେ 8ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ରହିବ। ସରକାରୀ ଛୁଟି ଯୋଗୁଁ 3 ଦିନ ଗୃହ କାର୍ଯ୍ୟ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହି ଅଧିବେଶନରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରାଯିବାର ସମ୍ଭାବନା ରହିଛି। ରାଜ୍ୟରେ ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନକୁ ସ୍ୱଚ୍ଛ ବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଭୋଟର ତାଲିକାରେ ଥିବା ତ୍ରୁଟିକୁ ସଂଶୋଧନ କରିବା ଲକ୍ଷ୍ୟରେ ବିଶେଷ ପାଇଲଟ ସର୍ଭେ ଅଭିଯାନ ଆଜିଠାରୁ ଭୁବନେଶ୍ୱର ମହାନଗର ନିଗମ BMCରେ ଆରମ୍ଭ ହୋଇଛି। ବିଏମ୍ସି ଅଧୀନରେ ଥିବା 3ଟି ବିଧାନସଭା କ୍ଷେତ୍ରରେ ଆସନ୍ତା 11 ତାରିଖ ପର୍ଯ୍ୟନ୍ତ ବୁଥସ୍ତରୀୟ ଅଧିକାରୀ BLOମାନେ ଘରକୁ ଘର ଯାଇ ସର୍ଭେ କରିବେ। ତେବେ ଆସନ୍ତା ଅକ୍ଟୋବର 26 ତାରିଖରୁ ନଭେମ୍ବର 7 ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଏହି ସର୍ଭେ କାର୍ଯ୍ୟ ଆରମ୍ଭ କରାଯିବ। ସର୍ଭେ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀଙ୍କୁ ସଠିକ୍ ତଥ୍ୟ ପ୍ରଦାନ କରି ପୂର୍ଣ୍ଣ ସହଯୋଗ କରିବାକୁ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଚାଲିଥିବା ସ୍ୱତନ୍ତ୍ର ସଘନ ସଂଶୋଧନ ନେଇ ଆଜି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ରାଜନୈତିକ ଦଳଗୁଡ଼ିକର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଭୋଟର ତାଲିକାରେ ନାମ ଯୋଗ ବାଦ ଓ ସଂଶୋଧନ ନେଇ ରାଜନୈତିକ ଦଳ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା। ରାଜ୍ୟରେ ଶିଳ୍ପ ବିକାଶକୁ ଅଧିକ ଗତିଶୀଳ କରିବା ଏବଂ ନିବେଶକଙ୍କ ପାଇଁ ବ୍ୟବସାୟିକ ସୁଗମତା ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ଶିଳ୍ପ ଭିତ୍ତିଭୂମି ବିକାଶ ନିଗମ ଇଡ଼କୋର ଜମି ବଣ୍ଟନ କମିଟି 37ଟି ପ୍ରକଳ୍ପ ପ୍ରସ୍ତାବକୁ ଅନୁମୋଦନ କରିଛି। ଇଡ଼କୋ ଅଧ୍ୟକ୍ଷ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କମିଟିର ବୈଠକରେ ଅନୁମୋଦିତ ପ୍ରସ୍ତାବ ମଧ୍ୟରେ ବୃହତ ଶିଳ୍ପ ପ୍ରକଳ୍ପ ପାଇଁ 24ଟି ଏବଂ ଅଣୁ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ପାଇଁ 13ଟି ଜମି ପ୍ରସ୍ତାବ ସାମିଲ ରହିଛି। ଏହାଦ୍ୱାରା ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନ ତ୍ୱରାନ୍ୱିତ ହେବା ସହ ସ୍ଥାନୀୟ ସ୍ତରରେ ନିଯୁକ୍ତି ସୁଯୋଗ ବୃଦ୍ଧି, ଆଞ୍ଚଳିକ ଶିଳ୍ପ ବିକାଶ ଏବଂ ଯୋଗାଣ ଶୃଙ୍ଖଳକୁ ଅଧିକ ସୁଦୃଢ଼ କରିବାରେ ସହାୟକ ହେବ ବୋଲି ଇଡ଼କୋ ପକ୍ଷରୁ କୁହାଯାଇଛି। ରାଜ୍ୟରେ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ଫଳରେ ବନ୍ୟା ସ୍ଥିତିରେ ସୁଧାର ଆସିଛି ବୋଲି ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ କହିଛନ୍ତି। ବିଭିନ୍ନ ଅଞ୍ଚଳରେ ଜଳବନ୍ଦୀ ସ୍ଥିତି ଆହୁରି 3ରୁ 4 ଦିନ ଲାଗି ରହିବ ବୋଲି ଶ୍ରୀ ରାଉତ କହିଛନ୍ତି।
1: ଆଗାମୀ 3 ଦିନ ପାଇଁ ଆଟଲିଷ୍ଟ 8 ତାରିଖ ଯାଏଁ ବିଶେଷ ବର୍ଷା ହେବାର ସମ୍ଭାବନା ବି ନାହିଁ। ତେଣୁ ସୁବର୍ଣ୍ଣରେଖାରେ ଯେଉଁ ବନ୍ୟା ଥିଲା

0: ଯୋଉ ଚାଲିଥିଲା ତାର ପ୍ରକୋପ ବହୁତ କମିଗଲାଣି, ତେଣୁ ଓଭରଅଲ୍ ସେଠି ବନ୍ୟାସ୍ଥିତିରେ ବହୁତ ସୁଧାର ଆସୁଛି ଏବଂ ବହୁତ ଶୀଘ୍ର ସେଠି ସବୁ ବନ୍ୟାସ୍ଥିତି ଆହୁରି ସୁଧୁରିଯିବ, ନର୍ମାଲ୍ ହେଇଯିବ କାଲି ସକାଳୁ ସକାଳୁ, ଏବଂ ସବୁ ଏରିଆ ଦିନେ ଦୁଇ ଦିନ ଭିତରେ ଜଳବନ୍ଦୀରୁ ମୁକ୍ତ ହୋଇଯିବ ବୋଲି ଆମେ ଆସେସ୍ମେଣ୍ଟ କରୁଛୁ।
1: ଯନ୍ତ୍ରୀ ଶ୍ରୀ ରାଉତ କହିଛନ୍ତି ପ୍ରଭାବିତ ଅଞ୍ଚଳଗୁଡ଼ିକରେ ରିଲିଫ କାର୍ଯ୍ୟ ଜାରି ରହିଛି। ବିଶେଷକରି ଯାଜପୁର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଅଞ୍ଚଳରେ ଲୋକମାନଙ୍କୁ ରନ୍ଧା ଓ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଉଛି। ସୂଚନା ଅନୁଯାୟୀ ଯାଜପୁର ଜିଲ୍ଲାର 19 ଗ୍ରାମ ପଞ୍ଚାୟତ ଅନ୍ତର୍ଗତ 62 ଗାଁ ପ୍ରଭାବିତ ହୋଇଥିବା ବେଳେ ମୟୂରଭଞ୍ଜ ଜିଲ୍ଲାର 53 ଗ୍ରାମ ପଞ୍ଚାୟତର 97 ଗାଁ ଓ 2 ୱାର୍ଡ ପ୍ରଭାବିତ ହୋଇଛି। ଯାଜପୁରରେ କେମିତି ରହିଛି ପରିସ୍ଥିତି ସେ ସମ୍ପର୍କରେ ଆମ ସମ୍ବାଦଦାତାଙ୍କ ଏକ ରିପୋର୍ଟ।
2: ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତିରେ ଧୀରେ ଧୀରେ ସୁଧାର ପରିଲକ୍ଷିତ ହେଉଛି। ତା ସତ୍ତ୍ୱେ ମଧ୍ୟ ଦଶରଥପୁର ବ୍ଲକ ଭଳି ନିମ୍ନାଞ୍ଚଳ ସ୍ଥିତି ଏବେ ବି ମଧ୍ୟ ଚିନ୍ତାଜନକ ରହିଛି। ବନ୍ୟା

40 ଜଣଙ୍କୁ ସହାୟତା ଯୋଗାଇ ଦିଆଯାଉଛି। ଆଜି ମଧ୍ୟାହ୍ନ ସୁଦ୍ଧା ବାଲେଶ୍ୱର ରାଜଘାଟଠାରେ ସୁବର୍ଣ୍ଣରେଖାର ଜଳସ୍ତର 10.84 ମିଟର ରେକର୍ଡ କରାଯାଇଥିବା ବେଳେ ଏହା ହ୍ରାସ ପାଉଥିବା ଜଣାପଡ଼ିଛି। ସରକାରୀ ସୂଚନା ଅନୁଯାୟୀ ପ୍ରଭାବିତ ଅଞ୍ଚଳରେ ସ୍ଥିତି ସ୍ୱାଭାବିକ ନ ହେବା ପର୍ଯ୍ୟନ୍ତ ରିଲିଫ୍ ଓ ସହାୟତା କାର୍ଯ୍ୟ ଜାରି ରହିବ। ଆଜି ସନ୍ଧ୍ୟା 6 ସୁଦ୍ଧା ହୀରାକୁଦ ଜଳଭଣ୍ଡାର ଜଳସ୍ତର 627.52 ଘନଫୁଟ ରହିଛି। ଜଳଭଣ୍ଡାରର 7 ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ କରାଯାଉଛି। ଲଗାଣ ବର୍ଷା ଯୋଗୁଁ ନବରଙ୍ଗପୁର ଜିଲ୍ଲାସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଛି। ଏବେ ଜଳସ୍ତର 640 ମିଟର ରହିଥିବା ବେଳେ ଏହା 640.5 ମିଟରରେ ପହଞ୍ଚିବା ପରେ ଗେଟ୍ ଖୋଲାଯିବାକୁ ନିଷ୍ପତ୍ତି ହୋଇଛି। ପ୍ରାକ୍ ପ୍ରସ୍ତୁତି ସ୍ୱରୂପ ଆଜି 7 ଗେଟ୍ ମଧ୍ୟରୁ ପରୀକ୍ଷାମୂଳକ ଭାବେ 40 ମିନିଟ୍ ପାଇଁ 4 ଗେଟ୍ ଖୋଲାଯାଇଥିଲା। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଭାଦ୍ରବ କୃଷ୍ଣ ଅଷ୍ଟମୀ ତିଥିରେ କୃଷ୍ଣ ଜନ୍ମନୀତି ଅନୁଷ୍ଠିତ ହେବ। ଏହି ତିଥିରେ ପ୍ରଭୁ ଶ୍ରୀକୃଷ୍ଣ ଧରାବତରଣ କରିବାର ପରମ୍ପରାକୁ ଅନୁକରଣ କରି ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ହେବ। ବିଶେଷକରି ଶ୍ରୀକୃଷ୍ଣଙ୍କ ଜନ୍ମନୀତି ବିଧି ଅନୁସାରେ ଶ୍ରୀମନ୍ଦିରରେ ସନ୍ଧ୍ୟାଧୂପ ଶେଷ ହେବା ପରେ କୃଷ୍ଣ ଜନ୍ମନୀତି ଆରମ୍ଭ କରାଯିବ। ମହାଜନ ସେବାୟତ, ଦେବକୀ ଓ ବସୁଦେବ ବେଶରେ ଉପସ୍ଥିତ ରହି ନିଶାର୍ଦ୍ଧରେ ଏହି ଜନ୍ମନୀତି ସମ୍ପାଦନ କରିବା ସହ ନାଭିକଟା ମଣ୍ଡପରେ ପରମ୍ପରା ଅନୁଯାୟୀ ବିଶେଷ ପୂଜାବିଧି କରିବେ। ଶ୍ରୀକୃଷ୍ଣ ଜନ୍ମନୀତି ପାଇଁ ଆସନ୍ତାକାଲି ସନ୍ଧ୍ୟା 7 ରାତି 12 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମ୍ବେଦନଶୀଳତା ଏବଂ ପୋଷଣ ଅଭିଯାନ ସମ୍ପର୍କିତ କର୍ମଶାଳା ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋ ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ପକ୍ଷରୁ ଆୟୋଜିତ ହୋଇଯାଇଛି। କର୍ମଶାଳାରେ କାର୍ଯ୍ୟକ୍ଷେତ୍ରରେ ଲିଙ୍ଗଗତ ସମାନତା ଓ ସୁରକ୍ଷିତ ପରିବେଶର ଗୁରୁତ୍ୱ ସହିତ ସନ୍ତୁଳିତ ପୋଷଣ ଓ ସୁସ୍ଥ ଜୀବନଶୈଳୀ ସମ୍ପର୍କରେ ସଚେତନତା ସୃଷ୍ଟି ଓ ଜ୍ଞାନ ଆଦାନ ପ୍ରଦାନ ଉପରେ ଏଥିରେ ଆଲୋଚନା କରାଯାଇଥିଲା। ଲିଙ୍ଗଗତ ନ୍ୟାୟ ଉଭୟ ପୁରୁଷ ଓ ମହିଳାଙ୍କ ସମାନ ଅଧିକାର, ସୁଯୋଗ, ସମ୍ମାନ ସହ ଜଡ଼ିତ ବୋଲି ପତ୍ର ସୂଚନା କାର୍ଯ୍ୟାଳୟ ଏବଂ କେନ୍ଦ୍ରୀୟ ସଞ୍ଚାର ବ୍ୟୁରୋର ଅତିରିକ୍ତ ମହାନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର କହିଥିଲେ। କର୍ମଶାଳାରେ ଓଡ଼ିଶା ରାଜ୍ୟ ଖାଦ୍ୟ ଆୟୋଗର ପୂର୍ବତନ ଅଧ୍ୟକ୍ଷ ପ୍ରମୋଦ କୁମାର ମେକାପ ଗର୍ଭବତୀ ଓ ପ୍ରସୂତିଙ୍କ ପୋଷଣ ପ୍ରତି ବିଶେଷ ଯତ୍ନ ନେବା ସହ ଜୀବନର ପ୍ରଥମ 1000 ଦିନର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଦ୍ୱିତୀୟ ବୈଷୟିକ ଅଧିବେଶନରେ ପୋଷଣ ଓ ସୁସ୍ଥ ଜୀବନଶୈଳୀ ଉପରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଏଥିରେ ସିବିସି ପିଆଇବିର ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ। ମାଲକାନଗିରି ଜିଲ୍ଲାର ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ଶିକ୍ଷାନୁଷ୍ଠାନ ମୁଖ୍ୟମାନଙ୍କ ତତ୍ତ୍ୱାବଧାନରେ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜନ କରାଯାଇ ଛାତ୍ରଛାତ୍ରୀ, ଅଭିଭାବକ ଓ ଜନସାଧାରଣଙ୍କ ମଧ୍ୟରେ ସଡ଼କ ସୁରକ୍ଷା ନିୟମ ସମ୍ପର୍କରେ ଅବଗତ କରାଯାଇଛି। ନୂଆପଡ଼ା ଜିଲ୍ଲା କୋର୍ଟ ସମେତ କୋମନା, ଖଡ଼ିଆଳ, ସିନାପାଲି ଓ ବୋଡେନ୍ କୋର୍ଟରେ ଆସନ୍ତା 12 ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏଥିରେ ବିଭିନ୍ନ ପ୍ରକାରର ବିଚାରାଧୀନ ମକଦ୍ଦମାଗୁଡ଼ିକର ଆପୋଷ ସମାଧାନ କରାଯିବ। ମାଲକାନଗିରି ଜିଲ୍ଲାପାଳ ଜିଲ୍ଲାର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ସରକାରୀ କାର୍ଯ୍ୟାଳୟଗୁଡ଼ିକର ବାର୍ଷିକ ଯାଞ୍ଚ କାର୍ଯ୍ୟ ସମ୍ପାଦନ କରିଛନ୍ତି। ମାଲକାନଗିରି ବ୍ଲକ ଅନ୍ତର୍ଗତ ବୀର ଲକ୍ଷ୍ମଣପୁର ଗ୍ରାମ ପଞ୍ଚାୟତ, ପାଙ୍ଗାମ ରାଜସ୍ୱ ନିରୀକ୍ଷକ କାର୍ଯ୍ୟାଳୟ ଏବଂ ମାଥିଲି ଥାନା ପରିଦର୍ଶନ କରି ଜିଲ୍ଲାପାଳ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ ଓ ଜନସାଧାରଣଙ୍କୁ ଯୋଗାଇ ଦିଆଯାଉଥିବା ସେବାର ଗୁଣବତ୍ତା ନିରୀକ୍ଷଣ କରିଥିଲେ। ମାଲକାନଗିରି ମହାବିଦ୍ୟାଳୟରେ ଯୁବ ରେଡ୍କ୍ରସ୍ ୟୁନିଟ୍ ପକ୍ଷରୁ ଏଚ୍ଆଇଭି ଏଡ୍ସ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଚିକିତ୍ସା ବିଶେଷଜ୍ଞ ଓ ରେଡ୍କ୍ରସ୍ କର୍ମୀ ଯୋଗଦେଇ ଏଚ୍ଆଇଭି ସଂକ୍ରମଣର କାରଣ, ନିରାକରଣ ଓ ସମାଜରେ ଏଡ୍ସ ଆକ୍ରାନ୍ତ ପ୍ରତି ହେଉଥିବା ଭେଦଭାବ ଦୂର କରିବା ଉପରେ ଗୁରୁତ୍ୱାରୋପ କରିଥିଲେ। ରାଜ୍ୟରେ ସବୁଜ ଅର୍ଥନୀତି ବିକାଶ ଆଗାମୀ 10 10 ଲକ୍ଷ ପର୍ଯ୍ୟନ୍ତ ନିଯୁକ୍ତି ସୃଷ୍ଟି କରିପାରିବ। ଏଥିପାଇଁ ଦକ୍ଷ ଶ୍ରମ ଶକ୍ତି ପ୍ରସ୍ତୁତି ଉପରେ ଗୁରୁତ୍ୱ ଦେବା ସହ ଓଡ଼ିଶା ଗ୍ରୀନ୍ ଜବ୍ସ ଆଣ୍ଡ ସ୍କିଲିଂ ମିଶନ ଆରମ୍ଭ କରିବାକୁ ଇଣ୍ଟରନ୍ୟାସନାଲ ଫୋରମ୍ ଫର୍ ଏନ୍ଭିରନ୍ମେଣ୍ଟ ସଷ୍ଟେନାବିଲିଟି ଆଣ୍ଡ ଟେକ୍ନୋଲୋଜି ଆଇଫରେଷ୍ଟ ପକ୍ଷରୁ ସୁପାରିଶ କରାଯାଇଛି। ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରଠାରେ ଆଇଫରେଷ୍ଟ ପକ୍ଷରୁ ଓଡ଼ିଶାର ସବୁଜ ଅର୍ଥନୀତି ପାଇଁ ଶ୍ରମ ଶକ୍ତି, ନିଯୁକ୍ତି, ଦକ୍ଷତା ଓ ଉଦ୍ୟୋଗର ସମ୍ଭାବନା ଶୀର୍ଷକ ରିପୋର୍ଟ ପ୍ରକାଶ ପାଇଛି। ଭୁବନେଶ୍ୱର ପୋଖରୀପୁଟ ଇଣ୍ଡୋର ଷ୍ଟାଡିୟମରେ ଆଜିଠାରୁ ପୂର୍ବାଞ୍ଚଳ ଆନ୍ତଃରାଜ୍ୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଆରମ୍ଭ ହୋଇଛି। ଆସନ୍ତା 6 ପର୍ଯ୍ୟନ୍ତ ଚାଲିବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶା ସମେତ 6 ରାଜ୍ୟର 220 ଅଧିକ ଖେଳାଳି ଯୋଗ ଦେଇଛନ୍ତି। ଏଥିରେ ବରିଷ୍ଠ ଓ କନିଷ୍ଠ ବିଭାଗରେ ବିଭିନ୍ନ ଏକକ, ଯୁଗଳ ଓ ମିଶ୍ରିତ ବର୍ଗରେ ପ୍ରତିଯୋଗିତାମାନ ଆୟୋଜିତ ହେଉଛି। ମୁଖ୍ୟ ସମ୍ବାଦ ପୁଣିଥରେ। ଆସନ୍ତା 22 ଆରମ୍ଭ ହେବ ରାଜ୍ୟ ବିଧାନସଭାର 7 ଅଧିବେଶନ। ଭୋଟର ତାଲିକାରେ ତ୍ରୁଟି ସଂଶୋଧନ ଲକ୍ଷ୍ୟରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଆରମ୍ଭ ହେଲା ପାଇଲଟ ସର୍ଭେ।

0: ରାଜ୍ୟରେ ଥିବା ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ହ୍ରାସ ପାଇବା ପରେ ବନ୍ୟା ସ୍ଥିତିରେ ସୁଧାର ଆସିଥିବା ଜଳସମ୍ପଦ ବିଭାଗର ସୂଚନା ଏବଂ ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ଜନ୍ମାଷ୍ଟମୀ ଅବସରରେ ଅନୁଷ୍ଠିତ ହେବ ସ୍ୱତନ୍ତ୍ର ନୀତିକାନ୍ତି। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ, ପ୍ରକୃତିରେ ଅନ୍ତର୍ନିହିତ ରହିଛି ସ୍ଥାୟିତ୍ୱ ଜ୍ଞାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ, ଉପସ୍ଥାପନାରେ ମୁଁ ନୀନା ସାହୁ। ନେପାଳ ଏବଂ ତିବ୍ବତ ଅଞ୍ଚଳରେ ସାମ୍ପ୍ରତିକ ବନ୍ୟା ବିଭୀଷିକା ପରିବେଶ ଅସନ୍ତୁଳନ ପ୍ରତି ଦୃଷ୍ଟି ଆକର୍ଷଣ କରିଛି। ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତିର ସମାଧାନ କରିବା ବର୍ତ୍ତମାନ ସମୟର ସବୁଠାରୁ ବଡ଼ ଆବଶ୍ୟକତା ପାଲଟିଛି। ଏହି ବନ୍ୟାରେ ମୃତ୍ୟୁ ସଂଖ୍ୟା କ୍ରମଶଃ ବୃଦ୍ଧି ପାଇଚାଲିଛି। ଅନୁସନ୍ଧାନ ଓ ଉଦ୍ଧାର କାର୍ଯ୍ୟ ମଧ୍ୟ ତ୍ୱରାନ୍ୱିତ ହୋଇଛି। ଭାରତ ସହିତ ଅନ୍ୟ କେତୋଟି ରାଷ୍ଟ୍ର ଏଥିପାଇଁ ସହାୟତାର ହାତ ବଢ଼ାଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ଶାହ ଏଭଳି ପ୍ରାକୃତିକ ବିତ୍ପାତର ସମାଧାନ ପନ୍ଥା ବାହାର କରିବା ପାଇଁ ଆନ୍ତର୍ଜାତିକ ସମୁଦାୟକୁ ଆହ୍ୱାନ ଦେଇଛନ୍ତି। ଏଣୁ ଅନ୍ୟ ପ୍ରକାରେ କହିଲେ ଜଳବାୟୁ ପରିବର୍ତ୍ତନ ଜନିତ ପରିସ୍ଥିତି ଏବେ ବିଶ୍ୱବ୍ୟାପୀ ଆଲୋଚନାରେ ପ୍ରସଙ୍ଗ ପାଲଟିଛି। ଭାରତର ଜ୍ଞାନ ପରମ୍ପରାରେ ସ୍ଥାୟୀ ବିକାଶ ସନାତନ ଦୃଷ୍ଟିକୋଣ ସହ ସମାନ ହୋଇଥାଏ, ଅର୍ଥାତ୍ ଯାହାର କୌଣସି ଅନ୍ତ ନାହିଁ ଏବଂ ଏହା ନିରନ୍ତର ନବୀକରଣ ଯୋଗ୍ୟ। ଭାରତୀୟ ପରମ୍ପରାରେ ସ୍ଥାୟିତ୍ୱର ଅର୍ଥ ହେଉଛି ସୁରକ୍ଷା ଓ ସଂରକ୍ଷଣ ଉପରେ ଧ୍ୟାନ କେନ୍ଦ୍ରୀଭୂତ କରିବା। ପ୍ରକୃତିରୁ ଆମେ ଯାହା ଗ୍ରହଣ କରୁଛୁ ଭବିଷ୍ୟତ ପିଢ଼ି ପାଇଁ ତାହା ଋଣ ସଦୃଶ୍ୟ। ତେଣୁ ଆମେ ଜୀବିତ ଥିବା ପର୍ଯ୍ୟନ୍ତ ଆମର ପ୍ରୟାସ ମାଧ୍ୟମରେ ଏହାକୁ ପ୍ରତ୍ୟାବର୍ତ୍ତନ କରିବା ଆମର ଦାୟିତ୍ୱ। ବିକାଶର ସଂଜ୍ଞା ଭିତରେ ଆମ ସମସ୍ତଙ୍କୁ ଏ ସଂକ୍ରାନ୍ତ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ, ଅର୍ଥାତ୍ ବିନାଶ, ଅବନତି କିମ୍ବା ବିସ୍ଥାପନ ବିନା ନିରନ୍ତର ବିକାଶର ପ୍ରୟାସକୁ ଜାରି ରଖିବାକୁ ପଡ଼ିବ। ପ୍ରକୃତିର ପୁନଃ ସଂସ୍ଥାପନକୁ ସମର୍ଥନ କରିବା ସ୍ଥାୟୀ ଶିଳ୍ପ ବିକାଶର ଏକ ମାଧ୍ୟମ ହୋଇଥାଏ। ବିକାଶ ପାଇଁ ମାନବ ଏବଂ ପ୍ରାକୃତିକ କାର୍ଯ୍ୟକଳାପରେ ସ୍ଥାୟିତ୍ୱ, ଦୀର୍ଘକାଳୀନ ସନ୍ତୁଳନ ପ୍ରତି ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି। ଅନ୍ୟ ପ୍ରକାରେ କହିଲେ ସ୍ଥାୟିତ୍ୱକୁ ଉପେକ୍ଷା କରୁଥିବା ବିକାଶ ନିରନ୍ତର ହୁଏ ନାହିଁ। ପରିବେଶକୁ କ୍ଷତି ନ ପହଞ୍ଚାଇ ଆର୍ଥିକ ଅଭିବୃଦ୍ଧି ଓ ଶିଳ୍ପ ଉତ୍ପାଦନ କ୍ଷେତ୍ରରେ କାର୍ଯ୍ୟ କରିବା ଜରୁରୀ। ଏକବିଂଶ ଶତାବ୍ଦୀ ଆରମ୍ଭରେ ବିଶ୍ୱ ଜନସଂଖ୍ୟା 600 କୋଟିରେ ପହଞ୍ଚିଥିଲା। ଆଗାମୀ 50 ବର୍ଷ ମଧ୍ୟରେ ଏହା 1,000ରୁ 1,100 କୋଟି ମଧ୍ୟରେ ପହଞ୍ଚିବାର ଆକଳନ କରାଯାଇଛି। ତେଣୁ ବିଭିନ୍ନ କ୍ଷେତ୍ରରେ ଆହ୍ୱାନ ସୃଷ୍ଟି ହେବାର ସମ୍ଭାବନା ମଧ୍ୟ ଉପୁଜିଛି। ସେଥିମଧ୍ୟରେ ପାନୀୟ ଜଳ, ଖାଦ୍ୟ ଉତ୍ପାଦନ, ଚାଷଯୋଗ୍ୟ ଜମିର ଉପଲବ୍ଧତା ଏବଂ ଦାରିଦ୍ରତାରୁ ମୁକ୍ତି ଅନ୍ତର୍ଭୁକ୍ତ। ସଭ୍ୟତାର ବିକାଶ ସହ ଶକ୍ତି ଚାହିଦା ମଧ୍ୟ ବୃଦ୍ଧି ପାଇଚାଲିଛି। ଶକ୍ତି ଦକ୍ଷତାକୁ ଉନ୍ନତ କରିବା ଏବଂ ନିର୍ଭରଯୋଗ୍ୟ ସ୍ଥାୟୀ ଓ ପରିବେଶ ଅନୁକୂଳ ଶକ୍ତି ଉତ୍ସଗୁଡ଼ିକର ପରିସରକୁ ଅଧିକ ବ୍ୟାପକ କରିବା ଆଗାମୀ ବର୍ଷଗୁଡ଼ିକ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହାକୁ ଦୃଷ୍ଟିରେ ରଖି ସରକାର ଅଣଜୀବାଶ୍ମ ଶକ୍ତି କ୍ଷେତ୍ରକୁ ପ୍ରାଥମିକତା ପ୍ରଦାନ କରୁଛନ୍ତି। ପ୍ରାକୃତିକ ଉତ୍ସରୁ ସୃଷ୍ଟ ଶକ୍ତି କ୍ଷେତ୍ରର ଉପଯୋଗିତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ଏଥିପାଇଁ ବହୁବିଧ ଯୋଜନା ପ୍ରଣୟନ ସହ ଏହାର କାର୍ଯ୍ୟାନ୍ୱୟନ ପାଇଁ ମଧ୍ୟ ପ୍ରୋତ୍ସାହନ ପ୍ରଦାନ କରାଯାଉଛି। ଆଧୁନିକ ପ୍ରଯୁକ୍ତିବିଦ୍ୟାର ଉପଯୋଗ ତଥା ସମୟୋଚିତ କାର୍ଯ୍ୟାନ୍ୱୟନକୁ ମଧ୍ୟ ନିରନ୍ତର ସମୀକ୍ଷା କରାଯାଉଛି। ଦୀର୍ଘକାଳୀନ ଶକ୍ତି ଓ ପରିବେଶଗତ ସୁରକ୍ଷାକୁ ଦୃଷ୍ଟିରେ ରଖି ଜୀବାଶ୍ମ ଇନ୍ଧନ ଉପରୁ ନିର୍ଭରଶୀଳତା ହ୍ରାସ କରିବାକୁ ପ୍ରୟାସ ଜାରି ରହିଛି। ବିଶ୍ୱସ୍ତରରେ ଏଭଳି ସମ୍ବଳ ହ୍ରାସ ପାଉଛି ତୈଳ, ଇନ୍ଧନ, ଗ୍ୟାସ୍ ଏବଂ କୋଇଲା ଉତ୍ସ ପରିବର୍ତ୍ତିତ ସମୟ ସହ କ୍ରମଶଃ ସଙ୍କୁଚିତ ହୋଇଚାଲିଛି। ସେଥିପାଇଁ ନବୀକରଣୀୟ ଶକ୍ତିର ଗୁରୁତ୍ୱ ବୃଦ୍ଧି ପାଉଛି। ସ୍ୱଚ୍ଛ ଶକ୍ତି ଚାହିଦା ପୂରଣ ଲାଗି ଭାରତ ସୌର ଓ ପବନ ଶକ୍ତି ଉପରେ ନିର୍ଭରତା ବଢ଼ାଉଛି। ଅଣଜୀବାଶ୍ମ କ୍ଷେତ୍ରରେ ସୌରଶକ୍ତି ଏକ ବିଶେଷ ପ୍ରତିଶ୍ରୁତିପୂର୍ଣ୍ଣ ଦୀର୍ଘକାଳୀନ ସମାଧାନ ବୋଲି କୁହାଯାଇପାରେ। ଜାତୀୟ ମିଶନଗୁଡ଼ିକ ମାଧ୍ୟମରେ ପରିବେଶ ଅନୁକୂଳ ତଥା ପ୍ରଯୁକ୍ତିବିଦ୍ୟା ଉପଯୋଗ ଦ୍ୱାରା ଘରୋଇ କ୍ଷେତ୍ରର ନବସୃଜନକୁ ଉତ୍ସାହିତ କରାଯାଉଛି। ପରିବେଶଗତ ଶିକ୍ଷା ଶିକ୍ଷଣ ପ୍ରକ୍ରିୟାର କେନ୍ଦ୍ରବିନ୍ଦୁ ହେବା ଉଚିତ, କାରଣ ପରିବର୍ତ୍ତିତ ସମୟ ସହ ପୃଥିବୀ ଅନୁକୂଳ ଚିନ୍ତା କରିବା ଏକ ବଡ଼ ଆବଶ୍ୟକତା ପାଲଟିଛି। ମୂଲ୍ୟବୋଧ, ନିଷ୍ପତ୍ତି ଏବଂ ଜୀବନଶୈଳୀର ଏହାକୁ ଅଂଶ କରାଗଲେ ନିରନ୍ତରତାକୁ ପ୍ରତିଫଳନ କରିବ। ସରକାର ଯୋଜନା ଓ ନୀତି ନିର୍ଦ୍ଧାରଣ କରିବାବେଳେ ତୃଣମୂଳ ସ୍ତରର ଲୋକଙ୍କ ସ୍ୱାର୍ଥକୁ ବିଚାର କରୁଛନ୍ତି। ସ୍ଥାୟୀ ବିକାଶ ସେତେବେଳେ ସମ୍ଭବ ହୋଇପାରିବ ଯେତେବେଳେ ନାଗରିକ ଏବଂ ହିତାଧିକାରୀ ଏଥିରେ ସକ୍ରିୟ ଭାବେ ସାମିଲ ହେବେ। ଏହାଦ୍ୱାରା ସ୍ଥାୟିତ୍ୱ ବାସ୍ତବତାରେ ପରିଣତ ହେବ। ପରିଶେଷରେ ଏତିକି କୁହାଯାଇପାରେ, ସ୍ଥାୟୀ ବିକାଶ

0: ଆଜିର ପ୍ରସଙ୍ଗରେ ଶୁଣିଲେ ପ୍ରକୃତିରେ ଅନ୍ତର୍ନିହିତ ରହିଛି ସ୍ଥାୟିତ୍ୱ ଜ୍ଞାନ। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନା ନୀନା ସାହୁ।
1: ଶ୍ରୋତାବନ୍ଧୁ ଏପର୍ଯ୍ୟନ୍ତ ଶୁଣିଥିଲେ କାର୍ଯ୍ୟକ୍ରମ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବ୍ରହ୍ମପୁର ରାତି 7। ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ନେଇଛୁ ଗୋଲ୍ଡି ରଥ ଏବଂ ଶ୍ୟାମାଙ୍କ ମିଳିତ କଣ୍ଠରେ ଚଳଚ୍ଚିତ୍ର ଅଞ୍ଜଳି।

0: ପରବର୍ତ୍ତୀ ଗୀତଟିକୁ ନେଇଛୁ ଜେ ଆଦିନୀ ଏବଂ କୁମୁଦିନୀ ମିଶ୍ରଙ୍କ ମିଳିତ କଣ୍ଠରେ ଚଳଚ୍ଚିତ୍ର ଅନୁତା।
1: ଯେଉଁ ଷ୍ଟିଲ୍ ଦେଶର ରେଲୱେ ବ୍ରିଜେସ୍ ଓ ଡିଫେନ୍ସକୁ ସଶକ୍ତ କରେ, ଏବେ ସେହି ଭରସା ଆପଣଙ୍କ ଘର ପାଇଁ ବି। ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ର ସେଲ୍ ଏସିକ୍ୟୁଆର୍ ମାନେ ସେଲ୍ ସିକ୍ୟୁର ଟିଏମ୍ଟି ବାର୍, ଷ୍ଟ୍ରଙ୍ଗ୍ ଫ୍ଲେକ୍ସିବଲ୍ ଭୂମିକମ୍ପ ପ୍ରତିରୋଧୀ ଓ କଂକ୍ରିଟ୍ ସହ ମଜବୁତ ଚୋଡ୍, ସେଲ୍ ସିକ୍ୟୁର ଟିଏମ୍ଟି ବାର୍।
2: ଦେର ଇଜ୍ ଅ ଲିଟିଲ୍ ବିଟ୍ ଅଫ୍ ସେଲ୍ ଇନ୍ ଏଭ୍ରିବଡିଜ୍ ଲାଇଫ୍।

0: ଜିଲ୍ଲାରେ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ନେଇ ପ୍ରୟାସ ଜାରି ରହିଛି କହିଲେ ରେଳମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଏବଂ T20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ଭାରତ ଏବଂ ବେଲ୍ଜିୟମ୍ ଆଜି ବାଣିଜ୍ୟ ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଆହୁରି ସମ୍ପ୍ରସାରିତ କରିବା ପାଇଁ ସେମାନଙ୍କ ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ତାଙ୍କ ବେଲ୍ଜିୟମ୍ ପ୍ରତିପକ୍ଷ ବାର୍ ଡି ୱେବର୍ଙ୍କ ମଧ୍ୟରେ ଆଲୋଚନା ପରେ ପ୍ରକାଶିତ ମିଳିତ ବିବୃତ୍ତିରେ ଦ୍ୱିପାକ୍ଷିକ ବାଣିଜ୍ୟ କ୍ଷେତ୍ରରେ ବୃଦ୍ଧି ପାଉଥିବା ବିବିଧତାକୁ ଉଭୟ ନେତା ସ୍ୱାଗତ କରିଛନ୍ତି। ଭାରତ ଏବଂ ବେଲ୍ଜିୟମ୍ ଆଗାମୀ 5 ବର୍ଷରେ ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରିବାକୁ ଲକ୍ଷ୍ୟ ରଖିଛନ୍ତି।
1: ହମ୍ ଅଗଲେ 5 ବର୍ଷୋ ମେ ଦ୍ୱିପକ୍ଷୀୟ ବ୍ୟାପାର କୋ ଡବଲ କରନେ କା ଲକ୍ଷ୍ୟ ସାକାର କରଲେଙ୍ଗେ। ଫ୍ରେଣ୍ଡ, ରକ୍ଷା ଓ ସୁରକ୍ଷା ସହଯୋଗ ହମାରେ ସମ୍ବନ୍ଧୋ କା ଏକ ପ୍ରମୁଖ ସ୍ତମ୍ଭ ହେ। ଆଜ ହମନେ ଦୋନୋ ଦେଶୋ କେ ବିଚ୍ ମିଲିଟ୍ରି ଏକ୍ସଚେଞ୍ଜ ଅର୍ ଟ୍ରେନିଂ ସହଯୋଗ ବଢାନେ ପର ସହମତି ବନାଇ ହେ।
0: ଔଷଧ, ଜୀବବିଜ୍ଞାନ, ସେମିକଣ୍ଡକ୍ଟର, ପ୍ରତିରକ୍ଷା ଉତ୍ପାଦନ, ବିରଳ ଖଣିଜ ପଦାର୍ଥ, ଅକ୍ଷୟ ଶକ୍ତି, ବନ୍ଦର, ମହାକାଶ ଏବଂ ଅତ୍ୟାଧୁନିକ ପ୍ରଯୁକ୍ତିବିଦ୍ୟା ଆଦି କ୍ଷେତ୍ରରେ ସହଯୋଗ ପାଇଁ ସମ୍ଭାବନାର ନୂତନ ମାର୍ଗ ଉନ୍ମୁକ୍ତ ହୋଇଛି। ବେଲ୍ଜିୟମ୍ ବିଶ୍ୱର 24ତମ ବୃହତ ଅର୍ଥନୀତି ହୋଇଥିବାବେଳେ ଭାରତ 10 ଟ୍ରିଲିୟନ୍ ଅର୍ଥନୀତିରେ ପହଞ୍ଚିବାର ଲକ୍ଷ୍ୟ ରଖିଛି। ଉଭୟ ଦେଶ ମଧ୍ୟରେ ପର୍ଯ୍ୟାପ୍ତ ଆପୋଷ ସ୍ୱାର୍ଥ ସମ୍ଭଳିତ ସହଯୋଗ କ୍ଷେତ୍ର ରହିଥିବା ଦୁଇ ନେତା କହିଛନ୍ତି। ଭାରତ ୟୁରୋପୀୟ ସଂଘ ମୁକ୍ତ ବାଣିଜ୍ୟିକ ରାଜିନାମା ସଫଳତାର ସହିତ ଶେଷ ହୋଇଥିବାରୁ ଉଭୟ ନେତା ଏହାକୁ ସ୍ୱାଗତ କରିଛନ୍ତି। ଏହି ରାଜିନାମା ଖୁବ୍ ଶୀଘ୍ର କାର୍ଯ୍ୟକାରୀ କରାଯିବା ପାଇଁ ଉଭୟ ନେତା ଆହ୍ୱାନ କରିଛନ୍ତି। ପ୍ରତିରକ୍ଷା ଓ ସୁରକ୍ଷା କ୍ଷେତ୍ରରେ ବେଲ୍ଜିୟମ୍ ତା'ର ଦୃଢ଼ ସହଯୋଗ ମନୋଭାବ ପ୍ରକାଶ କରି ସନ୍ତାସବାଦ ବିରୋଧରେ ଭାରତ ସହ ଠିଆ ହୋଇଥିବା କହିଛି। ସନ୍ତାସବାଦ ବିରୁଦ୍ଧ ମୁକାବିଲାରେ ମିଳିତ ଭାବେ କାର୍ଯ୍ୟ କରିବାକୁ ଉଭୟ ଦେଶ ସହମତି ପ୍ରକାଶ କରିଛନ୍ତି। ଅନ୍ତର୍ଜାତୀୟ ସଂଗଠିତ ଅପରାଧ ଏବଂ ସାଇବର ଅପରାଧର ମୁକାବିଲା ପାଇଁ ଭାରତର ସିବିଆଇ ଏବଂ ବେଲ୍ଜିୟମ୍ ଫେଡେରାଲ୍ ପୁଲିସ୍ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଉଭୟ ପକ୍ଷ ଭିସା ପ୍ରକ୍ରିୟାକରଣ କ୍ଷମତା ବୃଦ୍ଧି ଏବଂ ଭାରତ ବେଲ୍ଜିୟମ୍ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ଦିଗରେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଭାରତରେ ଶିକ୍ଷା କ୍ୟାମ୍ପସ୍ ପ୍ରତିଷ୍ଠା କରିବା ପାଇଁ ଅଗ୍ରଣୀ ବେଲ୍ଜିୟମ୍ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଆମନ୍ତ୍ରଣ କରିଛନ୍ତି। ବେଲ୍ଜିୟମ୍ ପ୍ରଧାନମନ୍ତ୍ରୀ ଶ୍ରୀ ୱେବର ଶ୍ରୀ ମୋଦିଙ୍କୁ ବେଲ୍ଜିୟମ୍ ଗସ୍ତ କରିବାକୁ ମଧ୍ୟ ଆମନ୍ତ୍ରଣ କରିଛନ୍ତି। ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ଟ୍ରେନ୍ଗୁଡ଼ିକରେ ସିଟ୍ ସଂଖ୍ୟା ବୃଦ୍ଧି, ସିଗ୍ନାଲ ବ୍ୟବସ୍ଥାରେ ଉନ୍ନତି ଏବଂ ସ୍ୱୟଂଚାଳିତ ଦ୍ୱାର ସୁବିଧା ବ୍ୟବସ୍ଥା ଥିବା ନୂତନ ପିଢ଼ି ଟ୍ରେନ୍ ଚଳାଇବାକୁ ରେଳ ବିଭାଗ ନିରନ୍ତର ଭାବେ କାର୍ଯ୍ୟ କରୁଛି। 18,000 କୋଟି ଟଙ୍କାର ମୁମ୍ବାଇ ରେଳ ପ୍ରକଳ୍ପ କାର୍ଯ୍ୟ ଜାରି ରହିଥିବା ଶ୍ରୀ ବୈଷ୍ଣବ କହିଛନ୍ତି। ଆଜି ନୂଆଦିଲ୍ଲୀରୁ ଆଭାସୀ ମାଧ୍ୟମରେ ମୁମ୍ବାଇରୁ ସିଧୁଦୁର୍ଗ ମଧ୍ୟରେ ଏକ ଏକ୍ସପ୍ରେସ୍ ଟ୍ରେନ୍ର ଶୁଭାରମ୍ଭ କରିବା ଅବସରରେ ମନ୍ତ୍ରୀ ଏହା କହିଛନ୍ତି। ପୂର୍ବ ଓ ପଶ୍ଚିମାଞ୍ଚଳ ମଧ୍ୟରେ ସ୍ୱତନ୍ତ୍ର ପରିବହନ କରିଡର ଦ୍ୱାରା ଜବାହରଲାଲ ନେହେରୁ ବନ୍ଦରରୁ ଦେଶର ବିଭିନ୍ନ ଭାଗକୁ ପଣ୍ୟ ପରିବହନ ଦ୍ୱାରା ମହାରାଷ୍ଟ୍ରର ଶିଳ୍ପ ବିକାଶ ଦୃଢ଼ ହୋଇପାରିବ ବୋଲି ସେ କହିଛନ୍ତି। ମୁମ୍ବାଇ ସହରରେ 3,200 ଲୋକାଲ୍ ଟ୍ରେନ୍ ଚଳାଚଳ କରୁଛି। ଏହାକୁ ଆଉ 10% ବୃଦ୍ଧି କରାଗଲେ ଯାତ୍ରୀମାନଙ୍କର ଯାତାୟାତରେ ସୁବିଧା ହୋଇପାରିବ। 28 ଶୀତତାପ ନିୟନ୍ତ୍ରିତ ଲୋକାଲ୍ ଟ୍ରେନ୍ ନିର୍ମାଣ ପାଇଁ ଚେନ୍ନାଇରେ ଥିବା ରେଳବଗି ନିର୍ମାଣ କାରଖାନାକୁ ନିର୍ଦ୍ଦେଶ ଦିଆଯାଇଛି। ନୂତନ ପିଢ଼ି ଲୋକାଲ୍ ଟ୍ରେନ୍ ଦ୍ୱାରା ମୁମ୍ବାଇ ସହର ମଧ୍ୟରେ ଯାତାୟାତ କ୍ଷେତ୍ରରେ ପରିବର୍ତ୍ତନ ଆସିବ ବୋଲି ଶ୍ରୀ ବୈଷ୍ଣବ କହିଛନ୍ତି। ବୈଶ୍ୱିକ ସ୍ତରରେ ଏକ ସଶକ୍ତ ଦେଶ ଭାବେ ଭାରତ ନିଜକୁ ଗଢ଼ି ତୋଳିଛି ବୋଲି ୟୁକ୍ରେନ୍ର ବୈଦେଶିକ ମନ୍ତ୍ରୀ ଆଣ୍ଟି ସିବିହା କହିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା ପରେ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ସିବିହା ୟୁକ୍ରେନ୍ ଓ ରୁଷ ବିବାଦର ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନକୁ ସ୍ୱାଗତ କରିଛନ୍ତି। ରୁଷ ଆକ୍ରମଣରେ ୟୁକ୍ରେନ୍ ରାଜଧାନୀ କିଭ୍ରେ ଜଣେ ଭାରତୀୟଙ୍କ ମୃତ୍ୟୁ ନେଇ ନୂଆଦିଲ୍ଲୀ ଚିନ୍ତା ପ୍ରକଟ କରିଛି। ବୈଦେଶିକ ମନ୍ତ୍ରୀ ଡକ୍ଟର ଜୟଶଙ୍କର ଏବେ କିଭ୍ ଗସ୍ତରେ ଅଛନ୍ତି। ଶ୍ରୀ ସିବିହା କହିଛନ୍ତି ଡକ୍ଟର ଜୟଶଙ୍କରଙ୍କ ସହ ଭିତ୍ତିଭୂମି, ଔଷଧ ସହ ଆଧୁନିକ ପ୍ରଯୁକ୍ତିବିଦ୍ୟା, ଉଦ୍ଭାବନ ଓ ଡିଜିଟାଇଜେସନ୍ ଭଳି କ୍ଷେତ୍ରଗୁଡ଼ିକ ଉପରେ ଦ୍ୱିପାକ୍ଷିକ ସହଯୋଗ ନେଇ ଆଲୋଚନା ହୋଇଛି। ସୂଚନାଯୋଗ୍ୟ, ସାଂଘାଇ ସହଯୋଗ ସଂଗଠନ ଶିଖର ସମ୍ମିଳନୀ ଅବସରରେ

0: ବିସ୍କେକ୍ଠାରେ ଯୁଦ୍ଧ ସମାପ୍ତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ରୁଷ ରାଷ୍ଟ୍ରପତି ଭ୍ଲାଦିମିର୍ ପୁତିନ୍ଙ୍କ ସହ ଆଲୋଚନା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ନୂଆଦିଲ୍ଲୀରେ ଆସନ୍ତାକାଲି ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଅନୁଷ୍ଠିତ ହେବ। ବ୍ରିକ୍ସ ସଦସ୍ୟ ରାଷ୍ଟ୍ର ଏବଂ ଅଂଶୀଦାର ରାଷ୍ଟ୍ରଗୁଡ଼ିକର ପ୍ରଧାନ ଏବଂ ମୁଖ୍ୟ ବିଚାରପତି ବରିଷ୍ଠ ନ୍ୟାୟିକ ଅଧିକାର ଯୋଗଦେଇ ନ୍ୟାୟ ପ୍ରଦାନ, ଆନ୍ତର୍ଜାତିକ ବିବାଦର ସମାଧାନ, ପ୍ରଯୁକ୍ତିବିଦ୍ୟା ଏବଂ ନିରନ୍ତର ବିକାଶ ସହ ଜଡ଼ିତ ପ୍ରସଙ୍ଗଗୁଡ଼ିକ ଉପରେ ମତ ବିନିମୟ କରିବେ। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହି ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ଦ୍ୱିପାକ୍ଷିକ ବୈଠକରେ ଯୋଗଦେବେ। ରୁଷ, ଚୀନ, ଇଜିପ୍ଟ, ଇଣ୍ଡୋନେସିଆ, ସଂଯୁକ୍ତ ଆରବ ଏମିରେଟ୍ସ, ବେଲାରୁଷ, କାଜାକସ୍ତାନ, ଦକ୍ଷିଣ ଆଫ୍ରିକା, ଇରାନ ଓ ଉଜ୍ବେକିସ୍ତାନର ନ୍ୟାୟିକ ପ୍ରତିନିଧିମଣ୍ଡଳୀ ସହ ପ୍ରଧାନ ବିଚାରପତି ଆଲୋଚନା କରିବେ। ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଭାରତର 7.8% ଅଭିବୃଦ୍ଧି ହାସଲ ଦିଗରେ ଏମ୍ଏସ୍ଏମ୍ଇ କ୍ଷେତ୍ରର ଭୂମିକା ଉପରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୁଷ ଗୋୟଲ ଆଲୋକପାତ କରିଛନ୍ତି। ନୂଆଦିଲ୍ଲୀରେ ମୁକ୍ତ ବାଣିଜ୍ୟ ରାଜିନାମା ଏଫ୍ଟିଏ ଆଉଟରିଚ୍ କାର୍ଯ୍ୟକ୍ରମ ଅଧୀନସ୍ଥ ଏକ ଜାତୀୟ କର୍ମଶାଳାରେ ଅଧ୍ୟକ୍ଷତା କରି ଶ୍ରୀ ଗୋୟଲ ଏହା କହିଛନ୍ତି। ସେ କହିଛନ୍ତି ବିଭିନ୍ନ ଦେଶ ସହ ସ୍ୱାକ୍ଷରିତ ହୋଇଥିବା ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଭାରତକୁ ଏକ ନିରନ୍ତର ପ୍ରମୁଖ ରପ୍ତାନୀକାରୀ ରାଷ୍ଟ୍ର ଭାବେ ପରିଗଣିତ କରିବ। ଏହାର ଉପଯୋଗ ଉପରେ ଶ୍ରୀ ଗୋୟଲ ଦେଶର ଉଦ୍ୟୋଗ କ୍ଷେତ୍ରକୁ ଆହ୍ୱାନ ଦେଇଛନ୍ତି। ଆସନ୍ତା 2 ବର୍ଷ ମଧ୍ୟରେ କାନାଡ଼ା, ମେକ୍ସିକୋ, ଚିଲି, ମର୍କୋସୁର ସଂଗଠନ, ଦକ୍ଷିଣ ଆଫ୍ରିକୀୟ କଷ୍ଟମ୍ସ ୟୁନିୟନ, ଉପସାଗରୀୟ ସହଯୋଗ ପରିଷଦ ଏବଂ ଇସ୍ରାଏଲ ସହ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଶେଷ ହେବ ବୋଲି ଶ୍ରୀ ଗୋୟଲ କହିଛନ୍ତି। ଉପରାଷ୍ଟ୍ରପତି ସିପି ରାଧାକ୍ରିଷ୍ଣନ ଆସନ୍ତାକାଲି ଚଣ୍ଡିଗଡ଼ ବିଶ୍ୱବିଦ୍ୟାଳୟ ଗସ୍ତ କରିବେ। ଗସ୍ତ ଅବସରରେ ଶ୍ରୀ ରାଧାକ୍ରିଷ୍ଣନ କେତେକ ଅତ୍ୟାଧୁନିକ ବ୍ୟବସ୍ଥାର ଉଦ୍ଘାଟନ କରିବାର କାର୍ଯ୍ୟସୂଚୀ ରହିଛି। ପଞ୍ଜାବ ବିଶ୍ୱବିଦ୍ୟାଳୟ ଟେକ୍ ଇନୋଭେସନ ସମ୍ମିଳନୀକୁ ମଧ୍ୟ ଉପରାଷ୍ଟ୍ରପତି ଶୁଭାରମ୍ଭ କରିବେ। ବିଶ୍ୱବିଦ୍ୟାଳୟର ଗବେଷଣା, ନବସୃଜନ ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମକୁ ସୁଦୃଢ଼ କରିବାରେ ଏହି ସମ୍ମିଳନୀ ଏକ ମଞ୍ଚ ପ୍ରଦାନ କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜି ନୂଆଦିଲ୍ଲୀରେ ପ୍ରତିରକ୍ଷା କୂଟନୀତି ଆଧାରିତ ରକ୍ଷା ଡକୁମେଣ୍ଟର ଉନ୍ମୋଚନ କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି ଆଗାମୀ ଦଶନ୍ଧି ମଧ୍ୟରେ ବିଶ୍ୱ ପ୍ରତିରକ୍ଷା ସହଭାଗିତା ପାଇଁ ଭାରତର ରଣନୈତିକ ରୂପରେଖ ଏବଂ ଦୃଷ୍ଟିକୋଣକୁ ଏହି ଡକୁମେଣ୍ଟ ପ୍ରତିଫଳିତ କରୁଛି। ବିଭିନ୍ନ କ୍ଷେତ୍ରରେ ରଣନୈତିକ ସମ୍ପର୍କ, ବିଶ୍ୱ ସହଯୋଗ ସମ୍ବନ୍ଧିତ ଜାତୀୟ ସୁରକ୍ଷା ଉଦ୍ଦେଶ୍ୟ ପୂରଣ, ଦୀର୍ଘକାଳୀନ ସ୍ଥିରତା ଏବଂ ପାରସ୍ପରିକ ଅଭିବୃଦ୍ଧିକୁ ପ୍ରୋତ୍ସାହନ କରିବା ଆଦି 4 ପ୍ରମୁଖ ପ୍ରସଙ୍ଗ ଉପରେ ଏହି ଡକୁମେଣ୍ଟ ପ୍ରସ୍ତୁତ କରାଯାଇଛି। ଶିକ୍ଷାମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଆଜି ଉଚ୍ଚଶିକ୍ଷା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହ ଭାରତ ନବସୃଜନ ସମ୍ପର୍କିତ ବିଭିନ୍ନ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ଯୋଶୀ କହିଛନ୍ତି ବିଶ୍ୱସ୍ତରରେ ଦେଶର ଗବେଷଣା ଓ ବିକାଶ ଆଭିମୁଖ୍ୟକୁ ପ୍ରଦର୍ଶନ କରିବା ଏହି ପଦକ୍ଷେପର ଉଦ୍ଦେଶ୍ୟ। ଏହି ପଦକ୍ଷେପ ଦ୍ୱାରା ବିଶ୍ୱସ୍ତରରେ ନୂତନ ସମ୍ଭାବନା ସହ ଅଧିକ ସହଯୋଗ ସୃଷ୍ଟି କରାଯାଇପାରିବ। ମନ୍ତ୍ରୀ କହିଛନ୍ତି ଏହି ପଦକ୍ଷେପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରିକଳ୍ପନା ଅନୁଯାୟୀ ଭାରତକୁ ଶିକ୍ଷା କ୍ଷେତ୍ରରେ ନବସୃଜନର ବିଶ୍ୱ କେନ୍ଦ୍ର ଭାବେ ଗଢ଼ି ତୋଳିବ। ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ ଇସ୍ରୋର ଅଧ୍ୟକ୍ଷ ବି ନାରାୟଣ କହିଛନ୍ତି ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ EOS-05 ଉତ୍କ୍ଷେପଣ କରାଯିବ। GSLV-F17 ରକେଟ୍ ଜରିଆରେ ଆଜି ରାତି 2:55 ଶ୍ରୀହରିକୋଟାସ୍ଥିତ 37 ମହାକାଶ କେନ୍ଦ୍ରରୁ ଏହି ଉପଗ୍ରହ ଉତ୍କ୍ଷେପଣ କରାଯିବ। ଶ୍ରୀ ନାରାୟଣ କହିଛନ୍ତି ଏହି ଅତ୍ୟାଧୁନିକ ପୃଥ୍ୱୀ ନିରୀକ୍ଷଣ ଉପଗ୍ରହ ଭାରତର ପ୍ରଥମ ଚିତ୍ର ଉତ୍ତୋଳନକାରୀ ଉପଗ୍ରହ ଏବଂ ଏହା ପୃଥ୍ୱୀ ନିରୀକ୍ଷଣ ସାମର୍ଥ୍ୟକୁ ଆହୁରି ଦୃଢ଼ କରିବ। T20 ମହିଳା ଏସିଆ କପ୍ କ୍ରିକେଟ୍ରେ ଆଜି ଗ୍ରୁପ୍ ଏ ର ଦ୍ୱିତୀୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ମୁକାବିଲା ହେବ। ସଂଯୁକ୍ତ ଆରବ ଏମିରେଟ୍ସର ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ ଭାରତୀୟ ସମୟ ରାତି 8 ମ୍ୟାଚ୍ ଆରମ୍ଭ ହେବ। ଗତ ରବିବାର ଦିନ ଅନୁଷ୍ଠିତ ଭାରତର ପ୍ରଥମ ମ୍ୟାଚ୍ରେ ଭାରତୀୟ ମହିଳା କ୍ରିକେଟ୍ ଦଳ 94 ଥାଇଲାଣ୍ଡକୁ ପରାସ୍ତ କରିଥିଲା। ସେନ୍ଝେନ୍ଠାରେ ଚାଲିଥିବା ଚୀନ୍ ମାଷ୍ଟର୍ସ ସୁପର 750 ଟୁର୍ଣ୍ଣାମେଣ୍ଟର ପୁରୁଷ ସିଙ୍ଗଲ୍ସ କ୍ୱାର୍ଟର ଫାଇନାଲ୍ରେ ଭାରତର ବ୍ୟାଡ୍ମିଣ୍ଟନ ତାରକା କିଦାମ୍ବି ଶ୍ରୀକାନ୍ତ ବିଶ୍ୱର 9 ମାନ୍ୟତାପ୍ରାପ୍ତ ଖେଳାଳି ହଂକଂର ଲି ଚେଉକ୍ ୟୁଙ୍କୁ ଭେଟିବେ। ଏହି ମ୍ୟାଚ୍ ଆସନ୍ତାକାଲି ରାତି 7:30 ଅନୁଷ୍ଠିତ ହେବ। ଶ୍ରୀକାନ୍ତ ପ୍ରି କ୍ୱାର୍ଟର ଫାଇନାଲ୍ରେ କାନାଡ଼ାର ଭିକ୍ଟର ଲାଇଙ୍କୁ 21-18, 21-19 ପରାସ୍ତ କରି କ୍ୱାର୍ଟର ଫାଇନାଲ୍ରେ ପ୍ରବେଶ କରିଛନ୍ତି। ପୂର୍ବରୁ ଭାରତର 1 ପୁରୁଷ ଡବଲ୍ସ ଯୋଡ଼ି ସାତ୍ୱିକ ସାକିରାଜ ରାଙ୍କିରେଡ଼ି ଏବଂ ଚିରାଗ ସେଟ୍ଟି ପ୍ରି କ୍ୱାର୍ଟର ଫାଇନାଲ୍ରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିଛନ୍ତି। ମୁଖ୍ୟ ସମ୍ବାଦ ପୁଣି ଥରେ। ଦ୍ୱିପାକ୍ଷିକ ବାଣିଜ୍ୟ, ପୁଞ୍ଜିନିବେଶ ଓ ଅର୍ଥନୈତିକ ସହଯୋଗକୁ ଅଧିକ ବ୍ୟାପକ କରିବା ପାଇଁ ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ଭାରତ ଓ ବେଲ୍ଜିୟମ୍। ଆଗାମୀ 5 ଦ୍ୱିପାକ୍ଷିକ ବାଣିଜ୍ୟକୁ ଦ୍ୱିଗୁଣିତ କରାଯିବ କହିଲେ ପ୍ରଧାନମନ୍ତ୍ରୀ। ଟ୍ରେନ୍ ଯାତାୟାତରେ ଯାତ୍ରୀ ସୁବିଧା ବ୍ୟବସ୍ଥାକୁ ଅଧିକ ଉନ୍ନତ କରିବା ନେଇ ପ୍ରୟାସ ଜାରି ରହିଛି କହିଲେ ରେଳମନ୍ତ୍ରୀ। ନୂଆଦିଲ୍ଲୀରେ ଆସନ୍ତାକାଲି ଅନୁଷ୍ଠିତ ହେବ ବ୍ରିକ୍ସ ମୁଖ୍ୟ ବିଚାରପତିଙ୍କ ସମ୍ମିଳନୀ ଏବଂ ଟି20 ମହିଳା ଏସିଆ କପ୍ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଭାରତ ଓ ହଂକଂ ମଧ୍ୟରେ ଆଉ କିଛି ସମୟ ପରେ ହେବ ମୁକାବିଲା। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କେନ୍ଦ୍ରାପଡ଼ା ସମ୍ବାଦଦାତା ନିହାର ରଞ୍ଜନ ସାହୁ ଓ ଉପସ୍ଥାପନାରେ ମୁଁ ସତ୍ୟ ରଞ୍ଜନ ମହାପାତ୍ର। କେନ୍ଦ୍ରାପଡ଼ା ଜିଲ୍ଲାରେ ବ୍ରାହ୍ମଣୀ ଖରସ୍ରୋତ ଓ ବୈତରଣୀ ନଦୀରେ ବନ୍ୟା ପାଣି ଛାଡ଼ିଛି। ତଥାପି କେନ୍ଦ୍ରାପଡ଼ା ଜିଲ୍ଲାର ଆଳି ରାଜକନିକା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଅନେକ ଧୋୟାଞ୍ଚଳ ଜଳବନ୍ଦୀ ହୋଇ ରହିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଶାସନ ବିଭିନ୍ନ ରାଜନୈତିକ ଦଳ ଏବଂ ସାମାଜିକ ଅନୁଷ୍ଠାନ ପକ୍ଷରୁ ଏହିସବୁ ସ୍ଥାନରେ ଉଭୟ ଶୁଖିଲା ଖାଦ୍ୟ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ପ୍ରଭାବିତ ଅଞ୍ଚଳରେ ଯେପରି ଜଳବାହିତ ରୋଗ ଏବଂ ହଇଜା ନ ହୁଏ ସେଥିପାଇଁ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ଖୋଲାଯାଇ ବିପନ୍ନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସହ ଔଷଧ ବିତରଣ କରାଯାଉଛି। ପ୍ରାଣୀଧନ ବିଭାଗ ପକ୍ଷରୁ 300 ମେଟ୍ରିକ୍ ଟନ୍ ଗୋଖାଦ୍ୟ ବିତରଣ କରାଯାଇଛି। ପାନୀୟ ଜଳ ଯୋଗାଣ ବିଭାଗ ପକ୍ଷରୁ ଏହିସବୁ ସ୍ଥାନରେ ପିଇବା ପାଣି ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ ଉତ୍ସଗୁଡ଼ିକ ବିଶୋଧନ କରାଯାଉଛି। 906 ନଳକୂପ ଖୋଲା କୂଅଗୁଡ଼ିକର ମଧ୍ୟ ବିଶୋଧନ ପ୍ରକ୍ରିୟା ଜାରି ରହିଛି। ବନ୍ୟା ସମୟରେ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ ଗର୍ଭବତୀ ମହିଳାମାନଙ୍କ ମଧ୍ୟରୁ 68 ଜଣ ସୁରକ୍ଷିତ ମାତୃତ୍ୱ ଲାଭ କରିଛନ୍ତି। ଅନ୍ୟ ଆଶ୍ରିତ ମହିଳାମାନଙ୍କୁ ମଧ୍ୟ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଉଛି। ବନ୍ୟା ଅଞ୍ଚଳରେ ପ୍ରଭାବିତ ହୋଇଥିବା ବିଦ୍ୟୁତ୍ ସରବରାହ ସେବାକୁ ସମ୍ପୂର୍ଣ୍ଣ ଭାବେ ସ୍ୱାଭାବିକ କରିଦିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲାର ରାଜକନିକା ଆଳି ପଟ୍ଟାମୁଣ୍ଡାଇ ବ୍ଲକରେ ଏବେ ମଧ୍ୟ ପାଣିଘେରରେ ରହିଥିବା 52 ବିଦ୍ୟାଳୟ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବନ୍ୟା ପରିଚାଳନା କାର୍ଯ୍ୟରେ ଅବହେଳା ଯୋଗୁଁ ରାଜକନିକା ବ୍ଲକର 2 ପିଇଓଙ୍କୁ ଚାକିରିରୁ ନିଲମ୍ବନ କରାଯାଇଥିବା ଜିଲ୍ଲାପାଳ ରଘୁରାମ ଆର୍ ଆୟର କହିଛନ୍ତି।
3: ପୋଷ୍ଟ ଫ୍ଲଡ୍ରେ ଯେଉଁ ରନ୍ଧା ଖାଦ୍ୟ କିଛି ଜାଗାରେ ଦିଆଯାଉଛି ପଟ୍ଟାମୁଣ୍ଡାଇରେ ଏବଂ ରାଜକନିକା ବ୍ଲକରେ, ମେଡ଼ିକାଲ ତରଫରୁ 12 ମେଡ଼ିକାଲ ଟିମ୍ ଏଇ 4 ବ୍ଲକ ପଏଣ୍ଟରେ ଡିପ୍ଲୟ କରାଯାଇଛି। ତାକୁ ଛାଡ଼ିକିରି ଯେଉଁ ଆଫେକ୍ଟେଡ୍ ଗାଁ ଗୁଡ଼ା ଅଛି ସେମାନଙ୍କର ବି ଆମର ମେଡ଼ିକାଲ ଟିମ୍ସ ବୁଲୁଛନ୍ତି। 161 ଆମର ଯେଉଁ ଗର୍ଭବତୀ ମହିଳା ସିଫ୍ଟ ହେଇଥିଲେ ତା ମଧ୍ୟରୁ 68 ଡେଲିଭରି ହେଇଯାଇଛି। 383 ମେଟ୍ରିକ୍ ଟନ୍ ଗୋ ଖାଦ୍ୟ ଏପର୍ଯ୍ୟନ୍ତ ଆମର ଡିଷ୍ଟ୍ରିବ୍ୟୁଟ୍ ହେଇଯାଇଛି ଏଇ 4 ବ୍ଲକରେ। RWSS ତରଫରୁ ପିଇବା ପାଣି ଦିଆଯାଉଛି, କିନ୍ତୁ ପୋଷ୍ଟ ରିଲିଫ୍ କାମରେ ଆମର RWSSର 906 ଟ୍ୟୁବ୍ୱେଲ୍ ଏପର୍ଯ୍ୟନ୍ତ ରେଷ୍ଟୋର ହୋଇଯାଇଛି, ଡିସ୍ଇନ୍ଫେକ୍ସନ୍ ହୋଇଯାଇଛି। ଇଲେକ୍ଟ୍ରିକ୍ ଡିପାର୍ଟମେଣ୍ଟ ତରଫରୁ ଯେତିକି ବି ଆମର ଡିସ୍କନେକ୍ସନ୍ସ ଥିଲା ସେଗୁଡ଼ା ସବୁଯାକ ଆଡ୍ରେସ୍ ହୋଇଯାଇଛି, ଆଉ କୌଣସି କନ୍ଜ୍ୟୁମର୍ ପଏଣ୍ଟ ଡିସ୍କନେକ୍ସନ୍ସ ନାହିଁ।
2: କେନ୍ଦ୍ରାପଡ଼ା ଜିଲ୍ଲା ସଂସ୍କୃତି ଭବନ ପରିସରରେ ସ୍ୱତନ୍ତ୍ର ସମବାୟ ସମାରୋହ ଆୟୋଜିତ ହୋଇଯାଇଛି। କେନ୍ଦ୍ରାପଡ଼ା କ୍ରେଡିଟ୍ କୋ ଅପରେଟିଭ୍ ସୋସାଇଟି ପକ୍ଷରୁ ଆୟୋଜିତ ସମାରୋହରେ ହାଇକୋର୍ଟ ବିଚାରପତି ଜଷ୍ଟିସ୍ ଆଦିତ୍ୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଏବଂ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ପରାମର୍ଶଦାତା ପରିଷଦର ଯୁଗ୍ମ ସଚିବ ଡକ୍ଟର କମଳାକାନ୍ତ ତ୍ରିପାଠୀ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଅହିଂସା ଆନ୍ଦୋଳନ ସ୍ୱାଧୀନତା ସଂଗ୍ରାମ ସହ କେନ୍ଦ୍ରାପଡ଼ା ଜିଲ୍ଲାର ରହିଛି ସ୍ୱତନ୍ତ୍ର ସମ୍ପର୍କ। ଜାତିର ଜନକ ମହାତ୍ମା ଗାନ୍ଧୀ 1934 ମସିହା ମଇ ମାସ 27 ତାରିଖ ଦିନ ହରିଜନ ପଦଯାତ୍ରାରେ ଆସି ସେ ସମୟର ଅବିଭକ୍ତ କଟକ ଜିଲ୍ଲାର କେନ୍ଦ୍ରାପଡ଼ା ସହରର 3 ପହଞ୍ଚି ଏକ ବିରାଟ ସ୍ୱାଧୀନତା ସଂଗ୍ରାମ ସଭା କରିଥିଲେ। ଏହାପରେ ମହାତ୍ମା ଗାନ୍ଧୀ ଗୋରାପୁର ନିକଟସ୍ଥ ଡାକବଙ୍ଗଳାରେ ରାତ୍ରିଯାପନ କରି ତାହା ପରଦିନ ବାରିମୂଳ ଗ୍ରାମ ପରେ ଇନ୍ଦୁପୁର ନିକଟସ୍ଥ ଧୁମାତ ଗ୍ରାମର ଭକ୍ତବିଳାସ ମଠରେ ସ୍ୱାଧୀନତା ସଂଗ୍ରାମ ସଭାରେ ଉଦ୍ବୋଧନ ଦେଇଥିଲେ। ତାହାରି ସ୍ମୃତିରେ 3 ଛକରେ ରହିଛି ଗାନ୍ଧୀ ସ୍ମୃତି ପୀଠ। ଭାରତରେ ଯେତେବେଳେ ସ୍ୱାଧୀନତା ସଂଗ୍ରାମ ତୀବ୍ର ରୂପ ନେଇଥିଲା ସେ ସମୟରେ 1982 ମସିହା ଅଗଷ୍ଟ 9 ତାରିଖରେ ତତ୍କାଳୀନ ବ୍ରିଟିଶ ସରକାର ମହାତ୍ମା ଗାନ୍ଧୀଜୀଙ୍କ ସମେତ ସ୍ୱାଧୀନତା ସଂଗ୍ରାମ ପାଇଁ କାର୍ଯ୍ୟରତ ଥିବା ସମସ୍ତ ଆଗଧାଡ଼ିର ନେତାଙ୍କୁ ଗିରଫ କରିଥିଲା।
1: ଜିଲ୍ଲା ହାଲଚାଲରେ ଶୁଣିଲେ କେନ୍ଦ୍ରାପଡ଼ା ଜିଲ୍ଲା ସମ୍ପର୍କରେ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଭାରତ ଏବଂ ହଂକଂ ମଧ୍ୟରେ ମହିଳା ଏସିଆ କପ୍ ଟି20 କ୍ରିକେଟ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ।

ହିନ୍ଦୀ ଗୀତ କ୍ରମରେ ପରେ ପରେ ଶୁଣିବା ଚଳଚ୍ଚିତ୍ର ଚେପ୍ କଣ୍ଠଦାନ କରିଛନ୍ତି ରଘୁ ଦୀକ୍ଷିତ୍।

ଶ୍ରୋତାବନ୍ଧୁ ଶୁଣୁଥିଲେ ବିଭିନ୍ନ ଶିଳ୍ପୀଙ୍କ କଣ୍ଠରେ କେତୋଟି ହିନ୍ଦୀ ଚଳଚ୍ଚିତ୍ରର ଗୀତ। ଏଥର ଶୁଣନ୍ତୁ କେତୋଟି ଓଡ଼ିଆ ଚଳଚ୍ଚିତ୍ରର ଗୀତ। ପ୍ରଥମ ଗୀତଟିକୁ ନେଇଛୁ ବଧୁ ନୁହେଁ ମୁଁ ବନ୍ଧୁ ଚଳଚ୍ଚିତ୍ରରୁ, ମନ୍ମଥ ମିଶ୍ରଙ୍କ କଣ୍ଠରେ।

ପରେ ପରେ ଶୁଣନ୍ତୁ ବାଜେ ବଇଁଶୀ ନାଚେ ଘୁଙ୍ଗୁର ଚଳଚ୍ଚିତ୍ରରୁ କଣ୍ଠଦାନ କରିଛନ୍ତି ବି ପ୍ରସାଦ ରାଓ।